ଆକାଶବାଣୀ କେନ୍ଦୁଝର, ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର 13 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସର 3 ତାରିଖ। ବର୍ତ୍ତମାନ ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାୟତଃ 5:58। ଆପଣଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 101 ମେଗାହର୍ଟ୍ଜ ଯୋଗେ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଦୁଃଖ ଯେବେ ନିଆଁ ହୋଇ ମୋତେ ଦହିଲା, କେମିତି କାଳିଆ ତୋର ଦେହ ସହିଲା। ଭାବିଥିଲି ଏ ଜୀବନେ ତୁ ଆସରା, ଏଦିନ ଦୁଃଖିନୀର ମୁଖ ପସରା। ଦୁଃଖ ପରେ ଦୁଃଖ ଧାରେ ମଥା ନଇଲା, କେମିତି କାଳିଆ ତୋର ଦେହ ସହିଲା। ନୈବେଦ୍ୟର ପ୍ରଥମ ଭକ୍ତି ପୁଷ୍ପାଞ୍ଜଳି, କଣ୍ଠଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ, ଗାଇଛନ୍ତି ଅଲେଖ ଚନ୍ଦ୍ର ସାମଲଙ୍କ ଗୀତ ରଚନାରୁ।

ଏକାଳିଆ ସାଆନ୍ତ ଘେନମ ପ୍ରଣିପାତ ପତିତ ତାରଣ ପାଇଁ ଉଡ଼ା ଅନେତ। ପରବର୍ତ୍ତୀ ଭକ୍ତି ନୈବେଦ୍ୟ କଣ୍ଠଶିଳ୍ପୀ ସୁକାନ୍ତ କୁମାର କୁଣ୍ଡୁ ଗାଇଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଗୀତ ରଚନାରୁ।

ଏଇ ସାରା ଦୁନିଆରେ ଅତି ଆପଣାର ତୁମେ ମୋର ପ୍ରେମମୟ ଦରଥୀ ଠାକୁର। ଏଥର ଶିଳ୍ପୀ ରୀତା ମିଶ୍ର ଗାଇଛନ୍ତି ଧ୍ରୁବଚରଣ ସାହୁଙ୍କ ଗୀତ ରଚନାରୁ।

ଜଗମୋହନ ହେ ଜଗମୋହନ, କାଳିଆ ସୁନାମ ରଙ୍କ ରତନ, ଲଗାଇ ଦେଇଛୁ ଏମିତି ପିରତି, ତୋତେ ଛାଡ଼ି କାହିଁ ନବୁଝେ ମନ। ଏଥର ଶିଳ୍ପୀ ପ୍ରସନ୍ନ କୁମାର ମିଶ୍ର, ଗୀତ ରଚନା କରିଛନ୍ତି ରଘୁନାଥ ପୃଷ୍ଟି।

ପରବର୍ତ୍ତୀ ଭକ୍ତି ପୁଷ୍ପାଞ୍ଜଳି, କଣ୍ଠଶିଳ୍ପୀ ଅଶୋକ କୁମାର ବଳ, ଗାଇଛନ୍ତି ନନ୍ଦକିଶୋର ସିଂଙ୍କ ଗୀତ ରଚନାରୁ।

0: ମିନତି ଭଞ୍ଜ, ସୁକାନ୍ତ କୁମାର କୁଣ୍ଡୁ, ରୀତା ମିଶ୍ର, ପ୍ରସନ୍ନ କୁମାର ମିଶ୍ର, ଅଶୋକ କୁମାର ପଳ ଏବଂ ରୁଦ୍ରନାରାୟଣ ମହାନ୍ତି। ଗୀତ ରଚନା କରିଥିଲେ ଅଲେଖ ଚନ୍ଦ୍ର ବିଶ୍ୱାଳ, ବୈକୁଣ୍ଠନାଥ ବ୍ରହ୍ମଚାରୀ, ଧ୍ରୁବଚରଣ ସାହୁ, ରଘୁନାଥ ପୃଷ୍ଟି, ନନ୍ଦକିଶୋର ସିଂ ଏବଂ ଚକ୍ରଧର ଦାସ। ଆକାଶବାଣୀ କେନ୍ଦୁଝର। ସମୟ ସକାଳେ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଶୁଣନ୍ତୁ, ଅନୁଚିନ୍ତା ନିବେଦନ କରିଛନ୍ତି ଗୁରୁପ୍ରସାଦ ମହାପାତ୍ର।

ସଜ ସକାଳରେ ଆପଣମାନଙ୍କୁ ସଶ୍ରଦ୍ଧ ପ୍ରଣାମ ଶ୍ରୋତା ବନ୍ଧୁ। ମଣିଷ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବାସ୍ତବ ଦିଗଟି ହେଲା ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିବା। ଆମେ ତ ଜାଣିଛେ, ଛାତ୍ରଟିଏ ସ୍କୁଲରେ ନାମ ଲେଖାଇବା ପରେ ତାକୁ ସ୍କୁଲର ନିୟମ ଅନୁଯାୟୀ ପାଠ ପଢ଼ିବାକୁ ପଡ଼ିବ, ସେ ପାଠ ସହଜ ହେଉ ବା କଷ୍ଟ ହେଉ। ସଂସାରରେ ଜନ୍ମ ହେବା ପରେ ପ୍ରତ୍ୟେକ ଜୀବକୁ ପ୍ରକୃତିର ନିୟମ ଅନୁଯାୟୀ ଖରା, ବର୍ଷା, ଶୀତ, ବସନ୍ତ ଇତ୍ୟାଦିକୁ ଅନୁଭବ କରିବାକୁ ପଡ଼ିବ, ତାହା ସୁଖକର ହେଉ ବା ଦୁଃଖଦାୟକ ହେଉ। ଅନୁରୂପ ଭାବରେ ମଣିଷର ସାମାଜିକ ଜୀବନଧାରାରେ ଅନୁଭୂତ ହେଉଥିବା ସୁଖ ଦୁଃଖ, ମାନ ଅପମାନ, ଜୟ ପରାଜୟ ଇତ୍ୟାଦିକୁ ଜୀବନର ଗୋଟିଏ ଗୋଟିଏ ଅଙ୍ଗ ବୋଲି ବିଚାର କରିବାକୁ ପଡ଼ିବ। ଜୀବନ ପୁସ୍ତକର ପ୍ରତ୍ୟେକ ପୃଷ୍ଠାକୁ ପଢ଼ିବା, ବୁଝିବା ଏବଂ ଅନୁଭବରେ ଆସୁଥିବା ପ୍ରତ୍ୟେକ ଆବେଗଗୁଡ଼ିକୁ ଆପଣାର କରି ତା ମଧ୍ୟରୁ ନିଜ ପାଇଁ ନିଜେ ବଞ୍ଚିବାର ମାର୍ଗ ପ୍ରସ୍ତୁତ କରିବାର ଅନ୍ୟ ନାମ ହିଁ ବିଚାର। ସେଇଥିପାଇଁ ତ କୁହାଯାଏ, ତାଲା ଖୋଲିବାକୁ ଚାବିଟିଏ ଲୋଡ଼ା, ଅଙ୍କ କଷିବାକୁ ସୂତ୍ର, କଲମ ଚାଲିବା ପାଇଁ ଲୋଡ଼ା କାଳି, ଭୋଜନ ପାଇଁକି ପାତ୍ର, ଜୀବନ ପାଇଁ ବିଚାର, ବିଚାର ବିହୀନେ ମଣିଷ ପଣିଆ, ଚହଲା ପାଣିର ଗାର। ଫୁଲର ସୁବାସ ଫୁଲକୁ ଆଦରଯୁକ୍ତ କରେ, ଫଳର ସ୍ୱାଦ ଫଳକୁ ମୂଲ୍ୟଯୁକ୍ତ କରେ, ମଣିଷର ବିଚାର ମଣିଷକୁ ସମ୍ମାନଯୁକ୍ତ କରେ। କିନ୍ତୁ ବେଳେବେଳେ ଫୁଲ ଓ ଫଳକୁ କୀଟପତଙ୍ଗମାନେ ନଷ୍ଟ କଲା ପରି ମଣିଷ ଭିତରେ ଥିବା ଈର୍ଷା ଅସୁୟା ପରି ଦୁର୍ଗୁଣ ମଣିଷର ବିଚାର ଶକ୍ତିକୁ ନଷ୍ଟ କରେ ଏବଂ ମଣିଷକୁ ଏକ ବିଳମ୍ବିତ ଅବସ୍ଥାରେ ପକାଏ। ସମୟକ୍ରମେ ଈର୍ଷାଳୁ ମଣିଷଟି ନିଜର ସୁଖ ଓ ସଫଳତାରେ ଯେତିକି ଆନନ୍ଦ ପାଏ, ଅନ୍ୟର ସୁଖ ଓ ସଫଳତା ଦେଖି ବେଶୀ ଦୁଃଖୀ ହୋଇଯାଏ। ଏପରିକି ଅନେକ ସମୟରେ ନିଜର ଈର୍ଷା ଅସୁୟା ଜନିତ ଦୁର୍ବୁଦ୍ଧି ଲାଗି ଭୟଙ୍କର ଭୁଲ କରିବାକୁ ମଧ୍ୟ ପଛାଏ ନାହିଁ। ଥରେ ରାଧୁଆ ଶୁଣିଲା ତା ପଡ଼ିଶା ଶ୍ୟାମବାବୁଙ୍କ ପୁଅ ସନ୍ତୋଷ ଆମେରିକାରେ ଚାକିରି ପାଇଯାଇଛି, ଏବେ ସେ ଓଡ଼ିଶାରେ ଚାକିରି ଛାଡ଼ି ଆମେରିକା ପଳାଇବ, ଗୁଡ଼େ ଦରମା ପାଇବ, ଶ୍ୟାମବାବୁ ଗାଁରେ ସବୁଠୁ ଅଧିକ ଧନୀ ହୋଇଯିବେ, ତାଙ୍କର ସମ୍ମାନ ବଢ଼ିଯିବ ଇତ୍ୟାଦି ଇତ୍ୟାଦି। ଏପରିକି ରାଧୁଆକୁ ଆଉ ନିଦ ମଧ୍ୟ ହେଲାନି। ଶ୍ୟାମବାବୁଙ୍କର ଭବିଷ୍ୟତ ଉନ୍ନତି ଚିନ୍ତା କରି କରି ରାଧୁଆ ଜୀବନଚର୍ଯ୍ୟା ମଧ୍ୟ ବିଗିଡ଼ିଗଲା। ପ୍ରତି ମୁହୂର୍ତ୍ତରେ ନିଜ ପୁଅ ଉପରେ ଖାଲି ଗରଗର ହେଲା। ଗୋଟିଏ ବୟସ୍କ ଭେଣ୍ଡା ପୁଅକୁ ଏପରି କହିବା କେତେଦୂର ଠିକ୍? ରାଧୁଆର ସ୍ତ୍ରୀ ତାକୁ ଯେତେ ବୁଝେଇଲେ ମଧ୍ୟ ହେଲାନି। ପରିସ୍ଥିତି ଅତ୍ୟନ୍ତ ଜଟିଳ ରୂପ ଧାରଣ କଲା ଯେଉଁଦିନ ରାଧୁଆ ଶୁଣିଲା ଶ୍ୟାମବାବୁଙ୍କ ପୁଅ ସନ୍ତୋଷ ଆମେରିକାରୁ ପଳାଏ ଟଙ୍କା ତା ବାପାଙ୍କ ନାମରେ ପଠାଇ ଦେଇଛି। ଶ୍ୟାମବାବୁ ମଧ୍ୟ ଆନନ୍ଦରେ ଗାଁ ପିଲାଙ୍କୁ ମିଠା ବାଣ୍ଟିଲେ, ହେଲେ ରାଧୁଆ ତାକୁ କିଛି ଭଲ ଲାଗୁନି। ସେଦିନ ରାତିରେ ରାଧୁଆର ଦୁଷ୍ଟବୁଦ୍ଧି ମୁଣ୍ଡ ଟେକିଲା, ଭାବିଲା ଆଜି ଶ୍ୟାମବାବୁଙ୍କ ଘରୁ ଚୋରି କରିବି, ତାଙ୍କ ଘରର ସବୁ ସମ୍ପତ୍ତି ନେଇ ଆସିବି, ବଡ଼ ଲୋକ ହେବି। ସେଦିନ ଗାର୍ଡ ଅନ୍ଧା ରାତିରେ ଗୋଟିଏ ନିଶୁଣୀ ସାହାଯ୍ୟରେ ରାଧୁଆ ଶ୍ୟାମବାବୁଙ୍କ ପାଚେରୀ ଡେଇଁ ଘର ଭିତରେ ପ୍ରବେଶ କଲା। ଭାଗ୍ୟକୁ ଶ୍ୟାମବାବୁଙ୍କର ଯେଉଁ ଘରେ ସିନ୍ଦୁକ ଅଛି ସେ ଘରେ ତାଲା ପଡ଼ିନି, ରାଧୁଆ ଭାରି ଖୁସି। ଧୀରେ ଘର ଭିତରେ ପଶି ସିନ୍ଦୁକ ଆଡ଼କୁ ଗଲା ବେଳକୁ ପାଦରେ କ'ଣ ଗୋଟେ ବାଜିଲା ଯେ ବେଶ ଶବ୍ଦ ହେଲା, ଖଡ଼ ଖଡ଼ ଖଡ଼। ପାଖ ବଖରାରେ ଶୋଇଥିଲେ ଶ୍ୟାମବାବୁ ଉଠି ପଡ଼ିଲେ ଶବ୍ଦ ଶୁଣି। ରାଧୁଆ ଏଥର ପ୍ରମାଦ ଗଣିଲା, ଧରା ପଡ଼ିଯିବ କି, କ'ଣ କରିବ? ସିନ୍ଦୁକ ସନ୍ଧିରେ ଲୁଚି ବିରାଡ଼ି ଯେମିତି ମିଆଁ ମିଆଁ ଶବ୍ଦ କରେ ସେମିତି ମିଆଁ ମିଆଁ ଶବ୍ଦ କଲା। ଶ୍ୟାମବାବୁ ନିଦମଳମଳ ଆଖିରେ ସିନ୍ଦୁକ ଥିବା ଘର ଆଡ଼କୁ ଆସିଲେ। ସେ ତ ମିଆଁ ମିଆଁ ଶବ୍ଦ ଶୁଣିଲେ, ବିରକ୍ତ ହେଲେ, କହିଲେ ଏ ବଦମାସ ବିରାଡ଼ି ସବୁବେଳେ ହଇରାଣ କରୁଛି, ଆଜି ଏଇ ଘରେ ଥାଉ, ସକାଳେ ତା କଥା ବୁଝା ହେବ। ଏତକ କହି ଶ୍ୟାମବାବୁ ବାହାର ପଟୁ କବାଟ ବନ୍ଦ କରି

0: ଚିକୁଳି ଦେଇଦେଲେ। ଏଥର ଶ୍ରୋତାବନ୍ଧୁ ଆପଣମାନେ ବୁଝିପାରୁଥିବେ ରାତି ପାହିବା ପରେ ରାଧୁଆର ଅବସ୍ଥା କ'ଣ ହୋଇଥିବ। ହେଲେ ଏପରି କାହିଁକି ହେଲା? ରାଧୁଆ ଭିତରେ ଥିବା ଈର୍ଷା ଏବଂ ନିଜର ସଫଳତାକୁ ନେଇ ଅସନ୍ତୋଷତା ଏଇଥିପାଇଁ ଦାୟୀ। ସେଇଥିଲାଗି ତ କୁହାଯାଇଛି, ହାତୀ ବଞ୍ଚୁଥାଇ ଡାଳପତ୍ର ଖାଇ, ସାପ ବଞ୍ଚେ ପି ପବନ, ପାରା ଗୁଡ଼ି ଖାଇ ଉଜ୍ଜଳ ଦିଶଇ, ଜଳରେ ମୀନର ଜୀବନ। ସନ୍ତୋଷଟି ବଡ଼ କଥା, ଈର୍ଷା ଅସନ୍ତୋଷ ପାଇଁ ପଥ୍ୟ ନାହିଁ, ସଦା ଦେଉଥାଏ ବ୍ୟଥା। ଶେଷରେ ଗୋଟିଏ କଥା, ଆମେ ଯଦି ଆମର କାମନାକୁ ସୀମାଙ୍କନ କରି ନିଜର ସଫଳତାରେ ସନ୍ତୁଷ୍ଟ ରହିବା, ତେବେ ଆମ ଜୀବନ ନିଶ୍ଚୟ ଶାନ୍ତିମୟ ହେବ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଗୁରୁପ୍ରସାଦ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 55ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି, ବର୍ଣ୍ଣନାରେ ବସନ୍ତ ମହାନ୍ତି।

କଳିଯୁଗ ଆସିବାରୁ ବ୍ରାହ୍ମଣମାନେ ଯଜ୍ଞକର୍ମ କରିବେ ନାହିଁ। ରାଜାମାନେ ପ୍ରଜାଙ୍କ ଉପରେ ଅଧିକ କର ଆଦାୟ କରି ସେମାନଙ୍କୁ ପୀଡ଼ା ଦେବେ। ଏ କର୍ମ ଦେଖି କଳ୍କି ରୂପରେ ହରି ଘୋଡ଼ା ଉପରେ ଚଢ଼ି ହାତରେ ଖଣ୍ଡା ଧରି ଅଧର୍ମର ସଂହାର କରିବେ। ସେ ମାୟାଧର, ତାଙ୍କର ମହିମା ଅଗୋଚର। ବ୍ରହ୍ମା, ଶଙ୍କର, ନାରଦ, ପ୍ରହ୍ଲାଦ ଏବଂ ମନୁ ଆଦି ବିଷ୍ଣୁଙ୍କ ମହିମା ସମ୍ପର୍କରେ କିଛି ଜାଣିଥିବାରୁ ତାଙ୍କ ମାୟାରୁ ତରିଛନ୍ତି। ବ୍ରହ୍ମଜ୍ଞାନୀ ମୁନିଗଣ ତାଙ୍କୁ ସ୍ମରଣ କରି ପରମ ପୁରୁଷ ବୋଲାଇଥାନ୍ତି। ସେ ହରିପୁଣି ହେଉଛନ୍ତି କୈବଲ୍ୟନାଥ। ସମସ୍ତଙ୍କ ଦେହରେ ସେ ବିଦ୍ୟମାନ। ଜନ୍ମ ଆଉ ମୃତ୍ୟୁ ତାଙ୍କର ଆସିବ କୁଆଡ଼ୁ?

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 55ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 338, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବ୍ ଏକ, ପୂଜା, ପୂଜା ସବ୍ ଏକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ସଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
0: ଶୁଣୁଥିଲେ କୃଷି ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ସକାଳ 7:25 ରେ ପ୍ରଚାର କରିବୁ ଭକ୍ତି ଗୀତ। ଆଦିବାସୀ ଗୀତ କ୍ରମରେ ଶୁଣିବେ ସାନ୍ତାଳୀ ଗୀତ। ସକାଳ 7:30 ରେ ପରିବେଷଣ କରିବେ ରୋହିଣୀ ପ୍ରସାଦ ମୁର୍ମୁ, ମଧୁସୂଦନ ମୁର୍ମୁ ଏବଂ ସାଥୀ କଳାକାର। କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ସକାଳ 8:30 ରେ ଗୀତାଞ୍ଜଳି କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ 10:02 ରେ ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1298ତମ ଭାଗ ଶୁଣିପାରିବେ। ପୂର୍ବାହ୍ନ 10:30 ରେ ଦିନ 1:20 ରେ ମହିଳାଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଆଜିର ବିଷୟ ପରିବେଶ ସୁରକ୍ଷାରେ ମହିଳା। ଏ ସମ୍ପର୍କରେ ମୋନାଲିସା ସାମଲଙ୍କ ସହିତ ଏକ ସାକ୍ଷାତକାର ଶୁଣିପାରିବେ।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5ଟାରେ ସନ୍ଧ୍ୟା 5ଟା ବାଜି 30 ମିନିଟ୍ରେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବ ଯୁବବାଣୀ କାର୍ଯ୍ୟକ୍ରମ। ଆଦିବାସୀ ଗୀତ କ୍ରମରେ ଶୁଣିବେ ସାନ୍ତାଳୀ ଗୀତ। ବନସୁରଭି କାର୍ଯ୍ୟକ୍ରମରେ ସନ୍ଧ୍ୟା 6ଟା ବାଜି 2 ମିନିଟ୍ରେ ପରିବେଷଣ କରିବେ ରୋହିଣୀ ପ୍ରସାଦ ମୁର୍ମୁ ଏବଂ ସାଥୀ କଳାକାର। ରାମଚରିତ ମାନସ ସନ୍ଧ୍ୟା 6ଟା ବାଜି 10 ମିନିଟ୍ରେ ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ସନ୍ଧ୍ୟା 6ଟା ବାଜି 30 ମିନିଟ୍ରେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ରହିଛି ରାତି 7ଟାରେ। ରାତି 7ଟା ବାଜି 30 ମିନିଟ୍ରେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ପାରମ୍ପରିକ ଗୀତର କାର୍ଯ୍ୟକ୍ରମ ରହିଛି ରାତି 8ଟାରେ। ରାତି 8ଟା ବାଜି 15 ମିନିଟ୍ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ସଞ୍ଜୀବନୀ। ସ୍ୱତନ୍ତ୍ର ଦ୍ୱିଭାଷୀ କାର୍ଯ୍ୟକ୍ରମ ସିରିଜ 12 ବର୍ଷର ସରକାରରେ ଆଜିର ବିଷୟ ମଧ୍ୟମ ବର୍ଗ କଲ୍ୟାଣ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10ଟାରେ। ସିନେତରଙ୍ଗ କାର୍ଯ୍ୟକ୍ରମ ରହିଛି ରାତି 10ଟା ବାଜି 35 ମିନିଟ୍ରେ। ଶୁଣିଲେ କାର୍ଯ୍ୟକ୍ରମରେ ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବା ପାଇଁ ପୁରୀରେ ପହଞ୍ଚିଛନ୍ତି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ନୂଆଦିଲ୍ଲୀରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ପୁରସ୍କାର ପ୍ରଦାନ କରିବେ। ଓଡ଼ିଶା ପାଞ୍ଚଟି ବର୍ଗରେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟିରେ ରୁଦ୍ରମ 2 କ୍ଷେପଣାସ୍ତ୍ରର ଗତକାଲି ସଫଳ ପରୀକ୍ଷଣ ହୋଇଛି। ଡିଆର୍ଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ମିଳିତ ଭାବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ, ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ସଫଳ ପରୀକ୍ଷଣ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ରାଜ୍ୟରେ ସହରୀ ଯୋଜନା ବ୍ୟବସ୍ଥାକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ଖାରବେଳ ଭବନଠାରେ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଗତକାଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ସହର ନିର୍ମାଣ ପ୍ରତିଷ୍ଠାନର ଓଡ଼ିଶା ଶାଖା ପକ୍ଷରୁ ପ୍ରସ୍ତୁତ ରୂପରେଖ ଉପରେ ଆଲୋଚନା ହୋଇଥିଲା। ସହରଗୁଡ଼ିକୁ ରାଜ୍ୟର ପ୍ରମୁଖ ଅର୍ଥନୈତିକ ଅଭିବୃଦ୍ଧି କେନ୍ଦ୍ରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ଉନ୍ନତ ସିସିଟିଭି କ୍ୟାମେରା ଉପଯୋଗରେ ସ୍ମାର୍ଟ ନିରୀକ୍ଷଣ ବ୍ୟବସ୍ଥା, ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ନେଇ ଭୁବନେଶ୍ୱରଠାରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୈଠକରେ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ମଧ୍ୟସ୍ଥି ବା ଦଲାଲମୁକ୍ତ କାର୍ଯ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଧାନମନ୍ତ୍ରୀ

ବୈଠକରେ ଗତିଶକ୍ତି ପୋର୍ଟାଲର ଅଧିକରୁ ଅଧିକ ଉପଯୋଗ ମାଧ୍ୟମରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ତଥା ସମୟସୀମାବଦ୍ଧ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଅଧୀନରେ ଗତକାଲି ଚତୁର୍ଥ ଦିନ ସୁଦ୍ଧା ରାଜ୍ୟର 41,60,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଅଭିଯାନକୁ ସମ୍ପୂର୍ଣ୍ଣ ସଫଳ କରିବା ଲକ୍ଷ୍ୟ ନେଇ ବୁଥ୍ସ୍ତରୀୟ ଅଧିକାରୀମାନେ ରାଜ୍ୟର ସମସ୍ତ ଦୁର୍ଗମ ଅଞ୍ଚଳରେ ଘରକୁ ଘର ଯାଇ ଏହି ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କରୁଛନ୍ତି। ଅଭିଯାନରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଶୃଙ୍ଗାରଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ସଚେତନତା ଓ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦ୍ଭାବନା ସଭାଗୃହରେ ଆୟୋଜିତ ବୈଠକରେ ଆତ୍ମନିର୍ଭରଶୀଳ ଭାରତ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ସଫଳ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଦହପାଣିଆଠାରେ ସପ୍ତମ ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଦେଶ ଏବଂ ସମାଜର ଉନ୍ନତି ପାଇଁ ଯୁବପିଢ଼ିଙ୍କ ସକ୍ରିୟ ଅବଦାନ ଏବଂ ଏନ୍ସିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନା ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ପରିଷଦରେ 2018 ପ୍ରତିବର୍ଷ ଜୁନ୍ 3 ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣଙ୍କ ଠାକୁରାଣୀ ଯାତ୍ରାର ଗତକାଲି ଦ୍ୱିତୀୟ ଦିବସରେ ରାଜ୍ୟର ପ୍ରତିଷ୍ଠିତ କଳାକାର ସାଂସ୍କୃତିକ କାର୍ଯ୍ୟ

0: କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ, ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା, ସାଇକେଲ ଚଳନ୍ତୁ ସୁସ୍ଥ ରୁହନ୍ତୁ। ଆଲୋଚକ ବିଜୟ କୁମାର ପୃଷ୍ଟି।
2: ବଡ଼ ଖୁସିର କଥା, ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ସାଇକେଲ ଦିବସ। ଏହାର ପ୍ରତିଷ୍ଠାତା ହେଲେ ଆମେରିକାର ଦାର୍ଶନିକ ପ୍ରଫେସର ଲିଜିକ୍ ସିବ୍ଲିସ୍କି। ଆମେ କହୁ ଦୁଇଚକିଆ ସାଇକେଲ ବା ସୁନଗାଡ଼ି। ଏହା ଏକ ସୁବିଧାଜନକ, ଶକ୍ତି ସାମର୍ଥ୍ୟ ଥିବା, ନିର୍ଭରଯୋଗ୍ୟ ତଥା ପ୍ରାକୃତିକ ପରିବେଶକୁ ଖାପ ଖୁଆଉଥିବା ପରିବହନର ଏକ ସହଜ ମାଧ୍ୟମ। ଏହାର ଉଦ୍ଭାବକ ହେଲେ ଜର୍ମାନର କଲଭୋନ୍ ଡ୍ରାଇସ୍। ଏହାର ପ୍ରଥମ ନାମ ଥିଲା ହବିହସ୍ ଏବଂ ରନିଂ ମେସିନ୍। ଆଜି ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଏହି ସୁନଗାଡ଼ି ଦେଖିବାକୁ ମିଳେ। ବିଭିନ୍ନ ଦେଶର ରୁଚି ଅନୁଯାୟୀ ପ୍ରାୟ 50 ପ୍ରକାର ସାଇକେଲ ପ୍ରଚଳିତ ହେଉଛି। ରେସିଂ ସାଇକେଲ, ଫେନ୍ସି ସାଇକେଲ, ପାହାଡ଼ ଚଢ଼ା ସାଇକେଲ, ମାଲବୁହା ସାଇକେଲ ଇତ୍ୟାଦି। ଏହା ଏପରି ଏକ ଯାନ, ପ୍ରତ୍ୟେକ ସମୟରେ ଏହାର ଆବଶ୍ୟକତା ବଢ଼ି ଚାଲିଛି। ବିଶେଷତଃ ଚୀନ, ଜାପାନ, ଆମେରିକା, ନେଦରଲ୍ୟାଣ୍ଡ, ସ୍ୱିଡେନ, ଜର୍ମାନୀ ଇତ୍ୟାଦି ବଡ଼ ବଡ଼ ଦେଶରେ ସାଇକେଲର ବହୁଳ ବ୍ୟବହାର ହେଉଛି। ଆମ ଭାରତର ପୁନେ ସହରକୁ କୁହାଯାଏ ସିଟି ଅଫ୍ ସାଇକେଲ। ଆଜି ବିଶ୍ୱରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢ଼ି ଚାଲିଛି, ଯାହାର ପରିଣାମ ସ୍ୱରୂପ ଆମେ ବିଭିନ୍ନ ବିପଜ୍ଜନକ ରୋଗରେ ଆକ୍ରାନ୍ତ ହେଉଛେ। ବହୁ ଧନଜୀବନ ଆମର ନଷ୍ଟ ହେଉଛି। ଗାଡ଼ି ମଟର ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି, ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମିଶି ଅତ୍ୟନ୍ତ ଉତ୍ତପ୍ତ ହେବାରେ ଲାଗିଛି। ଆଉ କିଛିଦିନ ପରେ ହୁଏତ ଅମ୍ଳଜାନର ଘୋର ସଙ୍କଟ ଦେଖାଦେଇପାରେ। ଏହା ବ୍ୟତୀତ ଗାଡ଼ି ମଟର ଶବ୍ଦ ପ୍ରଦୂଷଣ ମନୁଷ୍ୟର ଶୁଣିବା ଶକ୍ତିକୁ ହ୍ରାସ କରିଦେଇଛି। ତେଣୁ ଏଭଳି ବିପଦରୁ ମୁକ୍ତି ପାଇବାର ଉପାୟ ହେଲା ଯଥାସମ୍ଭବ ସାଇକେଲ ଚଲାନ୍ତୁ ଏବଂ ଆମ ପରିବେଶର ଶବ୍ଦ ପ୍ରଦୂଷଣ ସହ ବାୟୁ ପ୍ରଦୂଷଣକୁ ଅକ୍ଲେଶରେ ଦୂର କରନ୍ତୁ। ସାଇକେଲ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! କୁହାଯାଏ ସର୍ବଶ୍ରେଷ୍ଠ, ସହଜ ଓ ସୁଲଭ ତିନୋଟି ବ୍ୟାୟାମ ମଧ୍ୟରୁ ପ୍ରଥମଟି ସନ୍ତରଣ, ଦ୍ୱିତୀୟଟି ସାଇକେଲ ଚାଳନା ଏବଂ ତୃତୀୟରେ ହେଲା ପ୍ରାତଃ ଭ୍ରମଣ। ସାଇକେଲ ଚାଳନା ଦ୍ୱାରା ଆମ ଶରୀରର ମସ୍ତିଷ୍କରୁ ତଳିପାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସକ୍ରିୟ ହୋଇଥାଏ। ସାଇକେଲ ଚାଳନା ଦ୍ୱାରା ଶରୀରରେ ଏକ ରାସାୟନିକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ରକ୍ତ ସଞ୍ଚାଳନ ଏବଂ ଖାଦ୍ୟ ପରିପାକ କ୍ରିୟା ସକ୍ରିୟ କରିଥାଏ। ସାଧାରଣତଃ ଗୋଡ଼ର ଗଣ୍ଠିବାତ ଦୂର ହୁଏ। ଏହାଦ୍ୱାରା ହୃଦାଘାତ, ମାନସିକ ଅବସାଦ, ପୃଥୁଳତା ପରି ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ଦୈନିକ ସାଇକେଲ ଚାଳନା ଅଭ୍ୟାସ କଲେ ମାଂସପେଶୀ ସୁଦୃଢ଼ ହୁଏ, ଅସ୍ଥି ମଜବୁତ ହୁଏ ଏବଂ ମନରେ ଏକ ଆନନ୍ଦ ଉତ୍ସାହ ଭରିଦିଏ। ବଜାର ଘାଟ କିମ୍ବା ପିଲାଙ୍କର ସ୍କୁଲ, କଲେଜ ଏବଂ ଚାକିରି କ୍ଷେତ୍ରକୁ ଯିବା ପାଇଁ ଏହା ଏକ ସହଜ, ସୁଲଭ ଏବଂ ସରଳ ଯାନ। ଏହା ଏକ ନିରାପଦ ମଧ୍ୟ। ବ୍ରିଟିଶ ମେଡିକାଲ ଆସୋସିଏସନର ଏକ ତଥ୍ୟଭିତ୍ତିକ ପ୍ରସଙ୍ଗ ହେଲା ସାଇକେଲ ଚାଳନା ଦ୍ୱାରା ନିଜର ସ୍ୱାସ୍ଥ୍ୟର ଉନ୍ନତି ସହ ଶରୀରର ଉଚ୍ଚ ରକ୍ତଚାପ ଓ ମାନସିକ ଚାପର ସନ୍ତୁଳନ ହେବା ସହ ପୃଥୁଳତା କମିଥାଏ। ଆଜିକାଲି ବିଭିନ୍ନ ଦେଶ ବିଦେଶରୁ ଭ୍ରମଣକାରୀମାନେ ସାଇକେଲ ଦ୍ୱାରା ହଜାର ହଜାର ମାଇଲ ଲମ୍ବା ଯାତ୍ରା କରି ଇତିହାସ ରଚିପାରୁଛନ୍ତି। ବଡ଼ ଆନନ୍ଦର କଥା, ଏବେ ଦେଖାଯାଉଛି ଆଧୁନିକ ଯୁବକ ଯୁବତୀମାନେ ବିଭିନ୍ନ ସହରରେ ସାଇକ୍ଲିଂ କ୍ଲବ ପ୍ରତିଷ୍ଠା କରି ଶରୀରକୁ ସୁସ୍ଥ ରଖିବାର ସଚେତନତା ପ୍ରୟାସ ଜାରି ରଖୁଛନ୍ତି। ଏହା ଯୁବ ସମାଜ ପାଇଁ ଏକ ଶୁଭ ସଙ୍କେତ। ଚାଇନାର ପଦସ୍ଥ କର୍ମଚାରୀମାନେ ସାଇକେଲରେ ଅଫିସକୁ ଯିବା ଆସିବା କଲେ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ତାଙ୍କ ସରକାର। ଆନ୍ତର୍ଜାତିକ ସ୍ତରରେ ଏହା ଏକ ମୁଖ୍ୟ କ୍ରୀଡ଼ାର ମାନ୍ୟତା ପାଇସାରିଛି। ଆମେରିକା ହେଉଛି ବିଶ୍ୱର ପ୍ରଥମ ସାଇକେଲ କ୍ରୀଡ଼ାର ହକଦାର। ଆଜିର ଏହି ବିଶ୍ୱ ସାଇକେଲ ଦିବସରେ ଆସନ୍ତୁ ସଂକଳ୍ପ ନେବା, ପ୍ରତ୍ୟହ ସାଇକେଲ ଚାଳନା କରି ଆମର ସୁନ୍ଦର ସ୍ୱାସ୍ଥ୍ୟ ଗଠନ କରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା, ସାଇକେଲ ଚଳାନ୍ତୁ ସୁସ୍ଥ ରୁହନ୍ତୁ। ଆଲୋଚକ ଥିଲେ ବିଜୟ କୁମାର ପୃଷ୍ଟି।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ, କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କର ଆଜିଠାରୁ ଚାରିଦିନିଆ ଭାରତ ଗସ୍ତ ଆରମ୍ଭ, ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜେଲ୍ରେ ଥାଇ ନିଶାଦ୍ରବ୍ୟ କାରବାର ନେଟୱାର୍କ ପରିଚାଳନା କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପଞ୍ଜାବ ହରିୟାଣା ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଅଦାଲତ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ ସମାନ ଅପରାଧ ଅଭିଯୋଗରେ ମାମଲା ପଞ୍ଜିକୃତ ହୋଇଛି, ତେଣୁ ପୁନର୍ବାର ଜାମିନରେ ଆସି ସେହି ବ୍ୟକ୍ତି ପୁଣି ସମାନ ପ୍ରକାର ଅପରାଧ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନୀ ଅଭିଭାଷଣ ରଖିବାର କାର୍ଯ୍ୟସୂଚୀ ରହିଛି। ବର୍ତ୍ତମାନ ଦେଶବ୍ୟାପୀ ଜାରି ରହିଥିବା ଜନଜାତୀୟ ଗରିମା ଉତ୍ସବ 2026ର ଅଂଶସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା, ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇ ଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ଅବସରରେ ରାଷ୍ଟ୍ରପତି ଆଭାସୀ ଜରିଆରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ଏକ ତାଲିମ ଫ୍ୟାବ୍କୁ ଉଦ୍ଘାଟନ କରିବେ। ଏହାଛଡ଼ା ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଗୁଡ଼ିକରେ ସ୍ଥାପିତ 75 ମହାକାଶ ପରୀକ୍ଷାରଗାରକୁ ମଧ୍ୟ ରାଷ୍ଟ୍ରପତି ଆଜି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗଦେବେ। ବ୍ରିକ୍ସ ବିପର୍ଯ୍ୟୟ ବିପଦହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତିକ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ ଆଦି ଦେଶର ପ୍ରତିନିଧିମାନେ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନାରେ କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ବରିଷ୍ଠ ଆଇଏଏସ୍ ଅଧିକାରୀ ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଛନ୍ତି। ଶ୍ରୀ ସୀତାରାମ ବର୍ତ୍ତମାନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ଦାୟିତ୍ୱ ତୁଲାଉଛନ୍ତି। ସିବିଏସ୍ଇର ବର୍ତ୍ତମାନର ଅଧ୍ୟକ୍ଷ ରାହୁଲ ସିଂଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ବଦଳି କରାଯାଇଛି। ଏହାଛଡ଼ା ସରକାର ବରୁଣ ଭରଦ୍ୱାଜଙ୍କୁ ସିବିଏସ୍ଇର ନୂତନ ସଚିବ ରୂପେ ନିଯୁକ୍ତ ଦେଇଛନ୍ତି। ସେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ପକ୍ଷରୁ ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ କରାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ଅନ୍ସ୍କ୍ରିନ୍ ମାର୍କିଂ ଓଏସ୍ଏମ୍ ବ୍ୟବସ୍ଥାରେ ଅଭିଯୋଗ ହୋଇଥିବା ତ୍ରୁଟି ସମ୍ପର୍କରେ ତଦନ୍ତ କରିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। କ୍ଷମତା ନିର୍ମାଣ ଆୟୋଗର ଅଧ୍ୟକ୍ଷ ଏସ୍ ରାଧା ଚୌହାନ ଏହି ଏକକ କମିଟିର ମୁଖ୍ୟ ଅଛନ୍ତି। ଆଗାମୀ ଏକ ମାସ ମଧ୍ୟରେ କମିଟି ନିଜ ରିପୋର୍ଟ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଆଜିଠାରୁ ଚାରିଦିନିଆ ଭାରତ ଗସ୍ତରେ ଆସୁଛନ୍ତି।
ତାଙ୍କ ସହିତ ଭେନେଜୁଏଲାର ବୈଦେଶିକ ମନ୍ତ୍ରୀ ଅର୍ଥମନ୍ତ୍ରୀ ଏବଂ ବିଜ୍ଞାନ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିବେ। ଗତକାଲି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀମତୀ ରୋଡ୍ରିଗୁଏଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିବେ, ବିଶେଷ କରି ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟସେବା ଏବଂ ଔଷଧ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରିଛନ୍ତି। ରାଷ୍ଟ୍ରପତି ରୋଡ୍ରିଗୁଏସ୍ଙ୍କର ଏହି ଗସ୍ତ ଅବସରରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଭାଗିଦାରୀ ଏବଂ ଦ୍ୱିପକ୍ଷୀୟ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। 2025 ମସିହା ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ନୂଆଦିଲ୍ଲୀରେ ପ୍ରଦାନ କରାଯିବ। ଏହି ଅବସରରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କର ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଗୁଜରାଟର ସୁରତଠାରେ ଏକ ସଡ଼କ ଦୁର୍ଘଟଣାରେ 8 ମୃତ୍ୟୁ ହୋଇଛି। ଏହାଛଡ଼ା ଏହି ଦୁର୍ଘଟଣାରେ ଆହତ ହୋଇଥିବା 15 ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁରତର ବର୍ଦୋଲି ସହର ନିକଟରେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର 2 ବସ୍ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରତର ଏହି ଦୁର୍ଘଟଣାରେ 8 ଜୀବନହାନି ହୋଇଥିବାର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ଏହି ବିପଦ ସମୟରେ ମୃତକଙ୍କ ପରିବାରବର୍ଗଙ୍କୁ ସାହସ ଶକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ଏହାଛଡ଼ା ମୃତକଙ୍କ ପରିବାରବର୍ଗ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଶ୍ରୀ ମୋଦି 2 ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆକାଶମାର୍ଗରେ ଜର୍ମାନ ପଥ ଦେଇ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଲାଗି ଆଜିଠାରୁ ଆଉ ଟ୍ରାନ୍ଜିଟ୍ ଭିସାର ଆବଶ୍ୟକତା ନାହିଁ। ଜର୍ମାନ ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ନୂତନ ବ୍ୟବସ୍ଥା ଦ୍ୱାରା ଭାରତ ଜର୍ମାନ ମଧ୍ୟରେ ଜନସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ। ଜର୍ମାନର ଚାନ୍ସେଲର ଫେଡ୍ରିଚ୍ ମର୍ଜକର ଗତ ଜାନୁଆରୀ ମାସରେ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା ପରେ ଏହି ଘୋଷଣା କରାଯାଇଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଖାଲିଲୁର ରହମାନ ମିଳିତ ଜାତିସଂଘ ସାଧାରଣ ସଭାର 81 ଅଧିବେଶନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କର ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ବିବିଧ କ୍ଷେତ୍ରରେ ଭାରତ ଓ ବାଂଲାଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରାଯିବ। ଏଥିସହିତ ଦ୍ୱିପକ୍ଷୀୟ ଭାଗିଦାରୀ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ଆଗେଇ ନେବା ଦିଗରେ ଡକ୍ଟର ରହମାନଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। କ୍ରିକେଟ୍। ମହିଳା କ୍ରିକେଟରେ ଗତକାଲି ଟାଉନଟନ୍ଠାରେ ଅନୁଷ୍ଠିତ ତୃତୀୟ ତଥା ଚୂଡ଼ାନ୍ତ T20 ଆନ୍ତର୍ଜାତିକ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 6 ପରାସ୍ତ କରିଛି। ଏଥିସହିତ ଏହି 3 ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ରେ ଇଂଲଣ୍ଡ 2-1 ବିଜୟୀ ହୋଇଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 5 ହରାଇ 180 କରିଥିଲେ। 181 ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ 18 ଓ 3 ବଲ୍ରେ 4 ହରାଇ 184 ସଂଗ୍ରହ କରିଥିଲା। ଇଂଲଣ୍ଡର ଆଲାଇସ୍ କ୍ୟାପ୍ସେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ, କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି।
ବ୍ରିକ୍ସ ବିପର୍ଯ୍ୟୟ ବିପଦହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର

ପ୍ରଚାର କଲୁ ଭକ୍ତିଗୀତ। କଣ୍ଠଶିଳ୍ପୀ ଥିଲେ ନମିତା ଅଗ୍ରୱାଲ। ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ। ଆକାଶବାଣୀ କେନ୍ଦୁଝର। ସମୟ ସକାଳ 7:30। ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ। ପରିବେଷଣ କରିଛନ୍ତି ରୋହିଣୀ ପ୍ରସାଦ ମୁର୍ମୁ ଓ ସାଥୀ କଳାକାର, ଏବଂ ମଧୁସୂଦନ ମୁର୍ମୁ ଓ ସାଥୀ କଳାକାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ପ୍ରଚାର କଲୁ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ ପରିବେଷଣ କରିଥିଲେ ରୋହିଣୀ ପ୍ରସାଦ ମୁର୍ମୁ ଓ ସାଥୀ କଳାକାର ମଧୁସୂଦନ ମୁର୍ମୁ ଏବଂ ସାଥୀ କଳାକାର।

0: ଆକାଶବାଣୀ କେନ୍ଦୁଝର ସମୟ ସକାଳ 8 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: क्या आपने पीएम सूर्य घर मुफ्त बिजली योजना के बारे में सुना है?
2: भारत सरकार का लक्ष्य।

ଆକାଶବାଣୀ କେନ୍ଦୁଝର ସମୟ ସକାଳ 8:30 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ନମସ୍କାର କେନ୍ଦୁଝର ଅଗଣକୁ ଆପଣଙ୍କୁ ସ୍ୱାଗତ। ନମସ୍କାର।

ଏହି ସୁନ୍ଦର ସୃଷ୍ଟିରେ ଏବେ ବଦଳୁଛି ପ୍ରକୃତିର ରୂପ। ଘଞ୍ଚ ଜଙ୍ଗଲ ଲୋପ ପାଇସାରିଲାଣି, କେବଳ କଂକ୍ରିଟ ରାସ୍ତା, କୋଠାବାଡ଼ିର ବିସ୍ତାର। ପରିବେଶ ବଞ୍ଚିଲେ ଆମେ ବଞ୍ଚିବା। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି କିଛି ସମୟ ପରିବେଶ ପ୍ରତି ଦେବାର ଆବଶ୍ୟକତା ରହିଛି। ଜଳ, ବାୟୁ, ମାଟି, ଜଙ୍ଗଲକୁ କିପରି ସୁରକ୍ଷିତ ରଖିବା, କିପରି ପ୍ରଦୂଷଣରୁ ରୋକିବା, ଏସବୁ ଆମରି କର୍ତ୍ତବ୍ୟ। ଆମର ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତ ପିଢ଼ିର ସୁରକ୍ଷା ପାଇଁ ଆମେ କିଛି କିଛି ପଦକ୍ଷେପ ନେଇପାରିବା, ଯେପରିକି ଅଧିକ ଗଛ ଲଗାଇବା, ପ୍ଲାଷ୍ଟିକ୍ ବର୍ଜନ କରିବା, ପାଣି ଓ ଶକ୍ତି ସଞ୍ଚୟ କରିବା, ବର୍ଜ୍ୟବସ୍ତୁର ପରିଚାଳନା ସଠିକ୍ ରୂପେ କରିବା।

ରେ ଚାଲୁଥିବା ମଣିଷ ଏବେ ଯାତ୍ରା କଲାଣି ବିମାନରେ, କିନ୍ତୁ ଏସବୁ ସାଧନ ମଧ୍ୟରେ ଅତି ଲୋକପ୍ରିୟ ହୋଇପାରିଛି ସାଇକେଲ। ନୂତନ ଜ୍ଞାନକୌଶଳର ଅଗ୍ରଗତି ଏବଂ ବିଳାସ ଜୀବନରେ ଆମେ ଅଭ୍ୟସ୍ତ, ତଥାପି ବି ସାଇକେଲର ଗୁରୁତ୍ୱ ଆମ ପାଇଁ ସବୁଦିନ ରହିଛି ଏବଂ ରହିବ ମଧ୍ୟ। ଶ୍ରୋତାବନ୍ଧୁ, ଆଜି ବିଶ୍ୱ ସାଇକେଲ ଦିବସ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ସାଇକେଲର ବ୍ୟବହାରକୁ ପ୍ରୋତ୍ସାହିତ କରିବା, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, ପୁଣି ପରିବେଶ ପାଇଁ ସୁରକ୍ଷିତ। ସାଇକେଲ ବ୍ୟବହାର ଦ୍ୱାରା ଶବ୍ଦ କିମ୍ବା ବାୟୁ ପ୍ରଦୂଷିତ ହୁଏ ନାହିଁ। ଏହା ସବୁଠାରୁ ଶସ୍ତା ଏବଂ ସହଜ ପରିବହନର ମାଧ୍ୟମ, ଯେଉଁଠି ଡିଜେଲ ପେଟ୍ରୋଲର ଟେନସନ୍ ନଥାଏ। ତେଣୁ ଯେଉଁ ସ୍ଥାନକୁ ସାଇକେଲରେ ଯାଇହେବ, ସେଠାରେ ଯଥାସମ୍ଭବ ମୋଟର ସାଇକେଲ ଏବଂ କାର୍ର ବ୍ୟବହାରକୁ କମ୍ କରିବା ଭଲ। ସାଇକେଲିଂ ଗୋଟିଏ ଭଲ ବ୍ୟାୟାମ। ନିୟମିତ ସାଇକେଲ ଚଳାଇବା ଦ୍ୱାରା ହୃଦଘାତ ଆଶଙ୍କା କମିଥାଏ, ମାନସିକ ଚାପ ଦୂର ହୁଏ ଏବଂ ଶରୀର ସୁସ୍ଥ ରୁହେ। ତେଣୁ ସାଇକେଲ ଚଳାନ୍ତୁ, ଶରୀର ସୁସ୍ଥ ରଖନ୍ତୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଜି ବିଶ୍ୱ ଇତିହାସର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିନ। ପ୍ରମୁଖ ଐତିହାସିକ ଘଟଣାଗୁଡ଼ିକ ମଧ୍ୟରେ 1947 ମସିହା ଆଜିର ଦିନରେ ମାଉଣ୍ଟବେଟନ୍ ଭାରତ ବିଭାଜନ ଯୋଜନାକୁ ସାର୍ବଜନୀନ ଭାବରେ ଘୋଷଣା କରିଥିଲେ, ଯାହା ଭାରତ ଏବଂ ପାକିସ୍ତାନର ସ୍ୱାଧୀନତାର ବାଟକୁ ପ୍ରଶସ୍ତ କରିଥିଲା। 1965 ମସିହା ଆଜିର ଦିନରେ ଜେମିନି 4 ମିଶନ ସମୟରେ ନାସାର ମହାକାଶଚାରୀ ଏଡ୍ ହ୍ୱାଇଟ୍ ପ୍ରଥମ ଆମେରିକୀୟ ଭାବରେ ସ୍ପେସ୍ ୱାକ୍ କରିଥିଲେ। 1999 ମସିହା ଆଜିର ଦିନରେ ବେଜିଂର ତିଆନାନମେନ୍ ସ୍କୋୟାର୍ରେ ଛାତ୍ରମାନଙ୍କ ନେତୃତ୍ୱରେ ଗଣତନ୍ତ୍ର ସମର୍ଥକ ପ୍ରଦର୍ଶନ ଉପରେ ଚୀନ୍ ସେନା ହିଂସାତ୍ମକ ଭାବରେ ଦମନ କରିଥିଲେ।

ପ୍ରଚାରକଲୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି ଆକାଶବାଣୀ କେନ୍ଦୁଝର ସମୟ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଗୀତାଞ୍ଜଳି କାର୍ଯ୍ୟକ୍ରମ ରହିଛି ପୂର୍ବାହ୍ନ 10:02 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1298ତମ ଭାଗ ଶୁଣିପାରିବେ ପୂର୍ବାହ୍ନ 10:30 ଦିନ 1:20 ମହିଳାଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଆଜିର ବିଷୟ ପରିବେଶ ସୁରକ୍ଷାରେ ମହିଳା, ଏ ସମ୍ପର୍କରେ ମୋନାଲିସା ସାମଲଙ୍କ ସହିତ ଏକ ସାକ୍ଷାତକାର ଶୁଣିପାରିବେ। ଇନ୍ଦ୍ରଧନ କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବ ଯୁବବାଣୀ କାର୍ଯ୍ୟକ୍ରମ। ଆଦିବାସୀ ଗୀତ କ୍ରମରେ ଶୁଣିବେ ସାନ୍ତାଳୀ ଗୀତ। ବନେଶ୍ୱରଭି କାର୍ଯ୍ୟକ୍ରମରେ 6:20

ରାମଚରିତ ମାନସ ସନ୍ଧ୍ୟା 6:10 ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ରହିଛି ରାତି 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ପାରମ୍ପରିକ ଗୀତର କାର୍ଯ୍ୟକ୍ରମ ରହିଛି ରାତି 8:15 ଶୁଣିବେ କାର୍ଯ୍ୟକ୍ରମ ସଞ୍ଜୀବନୀ। ସ୍ୱତନ୍ତ୍ର ଦ୍ୱିଭାଷୀ କାର୍ଯ୍ୟକ୍ରମ ସିରିଜ 12 ବର୍ଷର ସରକାରରେ ଆଜିର ବିଷୟ ମଧ୍ୟମ ବର୍ଗ କଲ୍ୟାଣ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10:00। ସିନେତରଙ୍ଗ କାର୍ଯ୍ୟକ୍ରମ ରାତି 10:35 ଶୁଣିଲେ କାର୍ଯ୍ୟକ୍ରମରେ ସୂଚନା ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:02 ପ୍ରଚାର କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଗୀତାଞ୍ଜଳି ଅଗଣାକୁ ଆପଣଙ୍କୁ ସ୍ୱାଗତ, ନମସ୍କାର।

ଖରପୃଷ୍ଠରେ ଆରମ୍ଭ ହୋଇଛି ପବିତ୍ର ପୁରୁଷୋତ୍ତମ ମାସ। ତା'ର ଅନ୍ୟ ନାମ ଅଧିକ ମାସ ବା ମଳ ମାସ। ଅନେକ ସମୟରେ ଲୋକେ ଏହି ମାସକୁ ଅଶୁଭ ବା ଅପବିତ୍ର ମନେ କରନ୍ତି, ନୂତନ ମାଙ୍ଗଳିକ କାର୍ଯ୍ୟରୁ ନିବୃତ ରହନ୍ତି। କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିରୁ ଏହି ମାସର ମହିମା ଅପାର, କାରଣ ସ୍ୱୟଂ ସୃଷ୍ଟିର କର୍ତ୍ତା ପ୍ରଭୁ ଶ୍ରୀ ପୁରୁଷୋତ୍ତମ ଏହି ମାସର ଅଧିପତି ଦେବତା। ସେଇଥିପାଇଁ ଏହି ସମୟରେ କରାଯାଇଥିବା ସାଧନା ଏବଂ ଭକ୍ତିର ଫଳ କୋଟି କୋଟି ଗୁଣ ହୋଇଥାଏ। ପୁରାଣ ମତେ ବର୍ଷର ସମସ୍ତ ମାସର କୌଣସି ନା କୌଣସି ଦେବତା ଅଧିଷ୍ଠାତା ଥିଲେ, କିନ୍ତୁ ମଳ ମାସର କେହି ନଥିଲେ। ତେଣୁ ଅଧିକ ମାସ ଦୁଃଖୀ ହୋଇ ଭଗବାନ ବିଷ୍ଣୁଙ୍କ ଶରଣାପନ୍ନ ହେଲେ। ଶରଣ ପଞ୍ଜୀର ମହାପ୍ରଭୁ ପ୍ରସନ୍ନ ହୋଇ ନିଜର ଶ୍ରେଷ୍ଠ ନାମ ପୁରୁଷୋତ୍ତମ ଏହି ମାସକୁ ପ୍ରଦାନ କରିଥିଲେ ଏବଂ ସମସ୍ତ ମାସ ମଧ୍ୟରେ ଶ୍ରେଷ୍ଠ ବୋଲି ଘୋଷଣା କଲେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଭୂମି ଆକାଶ ଚଳରେ ନହିବି ମରଣ, ନପାରିବି ମୋତେ ମାରି ଗର୍ଭ ଯେତେ ଜାତ ପ୍ରାଣ। ଦିବସ ରଜନୀରେ ନହିବି ମୁହତ, ଅସ୍ତ୍ରଶସ୍ତ୍ର ଯେତେ ନ କରିବ ଆହତ। ଶ୍ରୋତାବନ୍ଧୁ, ପୁରାଣ ସାହିତ୍ୟରେ ପୁରୁଷୋତ୍ତମ ମାସ, ଭଗବାନ ନରସିଂହ ଏବଂ ହିରଣ୍ୟକଶିପୁଙ୍କ କାହାଣୀ ମଧ୍ୟରେ ଗଭୀର ଆଧ୍ୟାତ୍ମିକ ଓ ପୌରାଣିକ ସମ୍ପର୍କ ରହିଛି। ହିରଣ୍ୟକଶିପୁ ଭଗବାନ ବ୍ରହ୍ମାଙ୍କଠାରୁ ଏମିତି ଗୋଟିଏ ବରଦାନ ପାଇଥିଲେ ଯେ ସେ ଦିନରେ କିମ୍ବା ରାତିରେ, ଜଳ ସ୍ଥଳ ଆକାଶରେ, ମାସ କିମ୍ବା ବର୍ଷରେ, ମନୁଷ୍ୟ କିମ୍ବା ପଶୁ କାହାଦ୍ୱାରା ମରିବ ନାହିଁ। ହିରଣ୍ୟକଶିପୁକୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ନରସିଂହ ଅବତାର ଅର୍ଥାତ୍ ଅଧା ମଣିଷ ଓ ଅଧା ସିଂହ ରୂପ ଧାରଣ କରିଥିଲେ। ଭଗବାନ ନରସିଂହ ହିରଣ୍ୟକଶିପୁକୁ ମାରିବା ପାଇଁ ଯେଉଁ ସମୟ ବାଛିଥିଲେ ତାହା ଅତ୍ୟନ୍ତ ଚମତ୍କାର ଥିଲା। ସେ ଦିନ ନଥିଲା, ରାତି ମଧ୍ୟ ନଥିଲା, ଅର୍ଥାତ୍ ସନ୍ଧ୍ୟା ସମୟ ଥିଲା। ସେ ସାଧାରଣ ବର୍ଷର ବାର ମାସ ଭିତରୁ କୌଣସି ମାସ ନଥିଲା, ବରଂ ତାହା ଥିଲା ଗୋଟିଏ ସ୍ୱତନ୍ତ୍ର ତ୍ରୟୋଦଶ ମାସ, ଅର୍ଥାତ୍ ପୁରୁଷୋତ୍ତମ ମାସ। ଏହି ସମୟରେ ବଧ କରିବା ଦ୍ୱାରା ବ୍ରହ୍ମାଙ୍କର ବରଦାନ ମଧ୍ୟ ଖଣ୍ଡନ ହୋଇନଥିଲା।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
0: କନକ ଜୁଏଲେରୀ, ବିଏସ୍ ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ 2 ବିଜ୍ଞାନ, ଯୁକ୍ତ 2 ବାଣିଜ୍ୟ ଓ ଯୁକ୍ତ 2 କଳା। ସେହିପରି ଯୁକ୍ତ 3 ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ 3 ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ 3 କଳା ୱିଥ୍ ଅନର୍ସ ସହ ବିଏସ୍ସି କମ୍ପ୍ୟୁଟର ସାଇନ୍ସ, MSW, MFC, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି ଏବଂ AICTE ନ୍ୟୁ ଦିଲ୍ଲୀ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ MBA, MCA, BBA, BCA ରେ ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ BSc ନର୍ସିଂ ଏବଂ GNM ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 7008869080 ରେ ଯୋଗାଯୋଗ କରିପାରିବେ।
3: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ରେ।
4: ଆରେ ୱାଓ, ହସିଲା।
5: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
7: ହିରଣ୍ୟକଶିପୁଙ୍କର ପୁତ୍ର ପ୍ରହ୍ଲାଦ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। ଶ୍ରୋତାବନ୍ଧୁ, ଭକ୍ତଙ୍କ ସୁରକ୍ଷା ପାଇଁ ପୁରୁଷୋତ୍ତମ ମାସରେ ସୃଷ୍ଟି। ଏହି ପୁରୁଷୋତ୍ତମ ମାସକୁ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ଏବଂ ପାପରୁ ମୁକ୍ତ ପାଇବା ପାଇଁ ସର୍ବୋତ୍ତମ ମାସ ଭାବେ ଗ୍ରହଣ କରାଯାଏ। ଏହି ମାସରେ ପ୍ରଭୁ ନରସିଂହ କିମ୍ବା ଶ୍ରୀ ଜଗନ୍ନାଥ, ଯିଏକି ପୁରୁଷୋତ୍ତମ ନାମରେ ପରିଚିତ, ତାଙ୍କୁ ପୂଜା କଲେ ଅନନ୍ତ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।

0: ବିଦ୍ୟୁତ୍ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
1: ନନେ କଦମ ନନେ କଦମ। ହଁ ଆଜ୍ଞା ନନେ କଦମ। ଅନଗ୍ରସର ଶିଶୁଙ୍କ ସହିତ ସମସ୍ତ ଶିଶୁଙ୍କର ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ସମ୍ପୂର୍ଣ୍ଣ ଡାକ୍ତରୀ ସୁବିଧା ସୁଯୋଗ ନନେ କଦମ। ନ୍ୟୁ କଲୋନି ମାଇନିଂ ରୋଡ କେନ୍ଦୁଝର। ଫୋନ 7978608217।
0: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
2: ଆଉ ଇଲେକ୍ଟ୍ରି ବିଲ୍?
0: ବିଦ୍ୟୁତ୍ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: ଭକ୍ତ କାନ୍ଦିଲେ ଭଗବାନ କାନ୍ଦନ୍ତି, ଏହା ହେଉଛି ଭକ୍ତ ଓ ଭଗବାନଙ୍କର ସମ୍ପର୍କ। ଶାସ୍ତ୍ରାନୁସାରେ ପ୍ରତ୍ୟେକ 3 ବର୍ଷରେ ଥରେ ସର୍ବୋତ୍କୃଷ୍ଟ ପୁରୁଷୋତ୍ତମ ମାସରେ ଉତ୍ପତ୍ତି। ଏହି ମାସରେ ଜପ ତପ ଦାନରେ ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୁଏ। ଶ୍ରୀବିଷ୍ଣୁଙ୍କ କଥାବାଚନ, ଶ୍ରୀମଦ୍ ଭଗବତ ଗୀତା ପାଠ, ଶ୍ରୀହରିଙ୍କ ଉପାସନା ଉପରେ ଗୁରୁତ୍ୱ ଦିଆଯାଏ। ଏହି ମାସରେ ସୂର୍ଯ୍ୟ ସଂକ୍ରାନ୍ତିରେ ନଥିବା କାରଣରୁ ମାଙ୍ଗଳିକ କାର୍ଯ୍ୟ ହୁଏ ନାହିଁ, କିନ୍ତୁ ଧର୍ମାନୁଷ୍ଠାନ ପାଇଁ ଏହି ମାସ ବେଶ୍ ଶୁଭଦାୟକ। ତେଣୁ ପବିତ୍ର ପୁରୁଷୋତ୍ତମ ମାସରେ ଦୀପଦାନ, ବସ୍ତ୍ରଦାନ, ଗ୍ରନ୍ଥଦାନ କରି ବିଶେଷ କୃପାଲାଭ କରନ୍ତୁ।

ଆଜି ପାଇଁ ଏଠି ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:30 ପ୍ରଚାର କରୁଛୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1298 ଭାଗ।

0: ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 11:00 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।
1: ଅପନେପନ କା ଗାଓଁ ଛାୟା ଗୀତ ରୋଜ ରାତ 10 ବଜେ ସିର୍ଫ ବିବିଧ ଭାରତୀ ପର।
2: आप सुन रहे हैं विविध भारती राष्ट्रीय सेवा देश की सुरीली धड़कन। स्वागत है आप सभी का कार्यक्रम रंग तरंग में।

0: ଶୁଣୁଥିଲେ ଖଞ୍ଜାଣି ଭଜନ, ପରିବେଷଣ କଲେ ଫକୀରଚରଣ ସ୍ୱାଇଁ। ଆକାଶବାଣୀ କଟକ
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ।
2: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ରେ।
3: ଆରେ ୱାଓ,
4: अजना लिंक्स उपरे क्लिक करंतु नाही। आरबीआई कहे
5: सचेतन हुंतु, सतर्क रुहंतु।
6: केन्दुझर जिल्लार विश्वास योग्य ओ भरोसार एकमात्र प्रतिष्ठान कनक ज्वेलरी ओ कनक गार्मेंट्स।
7: सुना, रूपा, हीरा, ड्रेस ओ लुगा पई कनक ज्वेलरी को आसंतो।
6: कनक ज्वेलरी, बीएस मॉल, धोपाड़िया छक, केन्दुझर। मोबाइल 9437632517।
8: ଓଡ଼ିଶାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସିଟିଜିରେ ନାମଲେଖା ଆରମ୍ଭ ହୋଇଛି। ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ଏବଂ ଯୁକ୍ତ ତିନି କଳା, ବାଣିଜ୍ୟ ଓ ବିଜ୍ଞାନ ଅନର୍ସ ଏବଂ କମ୍ପ୍ୟୁଟର ସାଇନ୍ସ ସହ ବୈଷୟିକ ପାଠ ଭାବେ ଏମ୍ବିଏ, ଏମ୍ସିଏ, ଏମ୍ଏସ୍ଡବ୍ଲ୍ୟୁ, ଏମ୍ଏଫ୍ସି, ଲାଇବ୍ରେରୀ ବିଜ୍ଞାନ, ବିବିଏ, ବିସିଏରେ ନାମଲେଖା ହେଉଛି। ବିଭିନ୍ନ ବିଭାଗରେ ସଫଳତା ପାଇ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ସିଟିଜିରେ ଆପଣଙ୍କର କ୍ୟାରିୟର ଗଢ଼ନ୍ତୁ। ନାମଲେଖା ପାଇଁ ଯୋଗାଯୋଗ କରନ୍ତୁ 9437157802 ଏବଂ 7008547809, 7008690 ନମ୍ବରରେ।
9: ନନେ କଦମ, ନନେ କଦମ, ହଁ ଆଜ୍ଞା, ନନେ କଦମ ଅନଗ୍ରସର ଶିଶୁଙ୍କ ସହିତ ସମସ୍ତ ଶିଶୁଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ସମ୍ପୂର୍ଣ୍ଣ ଡାକ୍ତରୀ ସୁବିଧା ସୁଯୋଗ ନନେ କଦମ। ନ୍ୟୁ କଲୋନୀ, ମାଇନିଂ ରୋଡ, କେନ୍ଦୁଝର। ଫୋନ 7978608217।
10: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
11: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଆକାଶବାଣୀ କେନ୍ଦୁଝର ଏଥର ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ବସୁନ୍ଧରା।

ନମସ୍କାର ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ବସୁନ୍ଧରା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ ମୁଁ ମଞ୍ଜୁଳା ମହାନ୍ତ।

0: ଭଉଣୀ, ଆଜି ହେଉଛି ୱାର୍ଲଡ ବାଇସାଇକେଲ ଡେ ବା ବିଶ୍ୱ ବାଇସାଇକେଲ ଦିବସ। ପ୍ରତିବର୍ଷ ଜୁନ୍ 3 ତାରିଖରେ ବିଶ୍ୱ ବାଇସାଇକେଲ ଦିବସ ପାଳିତ ହୋଇଥାଏ। ସାଇକେଲ ଚଳାଇବା ପାଇଁ ଲୋକମାନଙ୍କୁ ସଚେତନ କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। ସାଇକେଲ ଚଳାଇଲେ ଶରୀର ସୁସ୍ଥ ରହିବା ସହିତ ପରିବେଶ ମଧ୍ୟ ପ୍ରଦୂଷଣମୁକ୍ତ ହେବ। ସାଇକେଲ ଚଳାଇବା ପାଇଁ ପେଟ୍ରୋଲ କିମ୍ବା ଡିଜେଲ ଭଳି କୌଣସି ଇନ୍ଧନ ଦରକାର ହୋଇନଥାଏ, ତେଣୁ ସାଇକେଲରେ ଯିବା ଦ୍ୱାରା ଖର୍ଚ୍ଚ ହୋଇନଥାଏ। ସାଇକେଲ ଗାଡ଼ି ମଟର ଭଳି ଶବ୍ଦ ପ୍ରଦୂଷଣ କରିନଥାଏ କି ବାୟୁ ପ୍ରଦୂଷଣ କରିନଥାଏ। ନିୟମିତ ସାଇକେଲ ଚଳାଇବା ଦ୍ୱାରା ଶରୀରର ଚର୍ବି ଅଂଶ କମିଥାଏ ଓ ଶରୀର ସୁସ୍ଥ ରହିଥାଏ। ତେବେ ଭଉଣୀ, ପରିବେଶର ସୁରକ୍ଷା ହେଉ କି ସ୍ୱାସ୍ଥ୍ୟର ସୁରକ୍ଷା ହେଉ, ସାଇକେଲ ଚଳାଇବା ସବୁ ଦୃଷ୍ଟିରୁ ଭଲ, ତେଣୁ ଆମେ ସାଇକେଲର ବ୍ୟବହାରକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଭଉଣୀ, ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହାଫଳରେ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ଏଥିରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ଆମକୁ ଆମ ପରିବେଶର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାକୁ ହେବ, ଆଉ ଏ ଦିଗରେ ବିଶେଷ କରି ମହିଳାମାନଙ୍କର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତେବେ ଗୋଟିଏ ସ୍ୱଚ୍ଛ ପରିବେଶ ଗଢ଼ିବାରେ ବା ପରିବେଶ ସୁରକ୍ଷା ଦିଗରେ ମହିଳାମାନଙ୍କର ଭୂମିକା କିଭଳି ରହିବା ଦରକାର, ସେ ସମ୍ପର୍କରେ ଆସନ୍ତୁ ଆଜି କାର୍ଯ୍ୟକ୍ରମରେ ଆଲୋଚନାଟିଏ ଶୁଣିବା। ଏ ସମ୍ପର୍କରେ ଆମ ସହ ଆଲୋଚନା କରୁଛନ୍ତି ଜଣେ ଗୃହିଣୀ ଭଉଣୀ, ମୋନାଲିସା ସାମଲ। ତାହେଲେ ଆସନ୍ତୁ ତାଙ୍କୁ ପ୍ରଥମେ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ମ୍ୟାଡାମ ନମସ୍କାର।
1: ନମସ୍କାର
0: ଆପଣଙ୍କୁ ଆମ ବସୁନ୍ଧରା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ
0: ମ୍ୟାଡାମ। ଆଜି ଆମେ ଆଲୋଚନା କରିବା ପରିବେଶ ସୁରକ୍ଷାରେ ମହିଳାଙ୍କ ଭୂମିକା ସମ୍ପର୍କରେ। ତେବେ ପ୍ରଥମେ ଆମକୁ କୁହନ୍ତୁ କି ପରିବେଶ ସୁରକ୍ଷା କହିଲେ ଆପଣ କ'ଣ ବୁଝନ୍ତି?
1: ପରିବେଶ ସୁରକ୍ଷା କହିଲେ ଖାଲି ଯେ ଏନ୍ଭାୟରମେଣ୍ଟାଲ ଉପରେ ଆପଣ କହିପାରିବେନି, ଆପଣଙ୍କ ଘର ବି ଗୋଟେ ପରିବେଶ, ଆପଣଙ୍କର ସ୍କୁଲ ବି ଗୋଟେ ପରିବେଶ, ଆପଣଙ୍କ ଯୋଉ ଷ୍ଟେଜ୍ ବାଇ ଷ୍ଟେଜ୍ ଯାଉଛନ୍ତି, ଆପଣ ଗୋଟେ ପରିବାରରେ ଜନ୍ମ ନେଲେ, ତାପରେ ଆପଣ ଶିକ୍ଷା ପାଇଁ ସ୍କୁଲ ଗଲେ, ତାପରେ ଆପଣ ନିଜ ସ୍ୱପ୍ନ ପୂରା କରିବା ପାଇଁ କର୍ମସ୍ଥଳୀ ବାଛିଲେ, ତାପରେ ବୈବାହିକ ଜୀବନ ଭିତରେ ରହିଲେ, ସବୁ ସ୍ତରର ଗୋଟେ ଗୋଟେ ପରିବେଶ ଅଛି। ପରିବେଶ ତ ପ୍ରଥମ ଗୋଟେ ମହିଳା ପାଇଁ ତା ଘର ହିଁ ଥାଏ, ତା ଘର, ତା ବଗିଚା, ତା ବାଡ଼ି, ତା ଅଙ୍କଣା, ସେଇଟା ହିଁ ତା ପରିବେଶ ଥାଏ, ତ ସେଠି ତ ମହିଳାଙ୍କର ଭୂମିକା ବହୁତ।
0: ନିଶ୍ଚୟ ଗୋଟେ ପରିବେଶକୁ କେମିତି ଆମେ ସୁରକ୍ଷା ଦେବା, ତାକୁ କେମିତି ସ୍ୱଚ୍ଛ ରଖିବା, ଏ ଦିଗରେ ମହିଳାମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ସେମାନେ ପ୍ରାୟ ଘରଦ୍ୱାରକୁ ସଫା ରଖିଥାନ୍ତି, କିନ୍ତୁ ରାସ୍ତାଘାଟ ବାହାର ପରିବେଶ ଯଦି ଦେଖିବା ବହୁତ ଦୂଷିତ ରହୁଛି, ବହୁତ ଆବର୍ଜନା ପୂର୍ଣ୍ଣ ରହୁଛି। ଏଇଠି ମହିଳାମାନଙ୍କର ଦାୟିତ୍ୱ କିଭଳି ରହିବା ଦରକାର, ଯେମିତି ସେମାନେ ଘରର ପରିବେଶକୁ ସ୍ୱଚ୍ଛ ରଖୁଛନ୍ତି ବା ଘରର ପରିବେଶକୁ ସୁରକ୍ଷା ଦେଉଛନ୍ତି, ସେମିତି ଆମ ସମାଜର ପରିବେଶକୁ କେମିତି ସେମାନେ ସୁରକ୍ଷା ଦେଇପାରିବେ ବା ତାକୁ ସ୍ୱଚ୍ଛ ରଖିପାରିବେ, ଏ ଦିଗରେ ମହିଳାମାନଙ୍କର ଭୂମିକା କ'ଣ ରହିବା ଦରକାର ଆପଣଙ୍କ ମତରେ?
1: ଆପଣ ଯୋଉ ପ୍ରଶ୍ନଟି ମୋତେ କଲେ, ମୋର ଏଠି ମତ ରହିବ, ମହିଳାମାନେ ତ ଏଥିପାଇଁ ମୁଖ୍ୟ ଭୂମିକା ନିଭେଇବା ଦରକାର। ଦେଖନ୍ତୁ, ଆମେ ଯଦି ପୁରୁଣା କଥା ମନେ ପକେଇବା, ଆମର ସକାଳେ ଆଗେ ଗୋବରରେ ଦାଣ୍ଡ ଲିପା ହଉଥିଲା, ମାଟି ଘର ଥିଲା, ଦାଣ୍ଡ ଲିପା ହଉଥିଲା, ତାର ସାଇଣ୍ଟିଫିକ ରିଜିନ୍ ଥିଲା, କୀଟନାଶକ ପରିବେଶ ସୁରକ୍ଷା କରୁଥିଲେ,
0: ଜୀବାଣୁମୁକ୍ତ
1: କରୁଥିଲେ ଆମେ। ଏବେ ଏବେ ତ ସେ ନାହିଁ, ଯାହା ବି ହଉ, କିନ୍ତୁ ଆମେ ହାଇଜିନ୍ ମେଣ୍ଟେନ୍ କରୁଛନ୍ତି, ତା ପାଇଁ ଫିନାଇଲ୍ ପକଉଛନ୍ତି, ଡେଟଲ ପକେଇକି ହସ୍ପିଟାଲ ହଉ, ଆପଣ ଦେଖିବେ ଡେଟଲ ବଗେରା ପକେଇକି ସଫା ହଉଛି,

0: ଆପଣ ଫିନାଇଲ୍ ପକେଇ ଘରେ ପରିଷ୍କାର ପରିଚ୍ଛନ୍ନ କରୁଛନ୍ତି, ଘରଟି ଆମେ ସବୁବେଳେ ଚାହୁଁଛନ୍ତି ପରିଷ୍କାର ପରିଚ୍ଛନ୍ନ କରି ପୋଛାପୋଛି କରି ଘରଟି ପରିଷ୍କାର କରୁଛନ୍ତି, କାରଣ ଆପଣ ଯେତେ ଘରଟିକି ପରିଷ୍କାର ରଖିବେ ସେତେ ରୋଗମୁକ୍ତ ରହିବେ ପ୍ରଥମ ଜିନିଷ।
1: ନିଶ୍ଚୟ
0: ବର୍ତ୍ତମାନ ଆମେ ନିଜେ ସ୍ୱାସ୍ଥ୍ୟ କନସିୟସ ହେଇଗଲେଣି ସମସ୍ତେ,
1: ଆଜ୍ଞା।
0: ସ୍ୱାସ୍ଥ୍ୟ ପାଇଁ ଆମେ ଏବେ ବହୁତ ଚିନ୍ତିତ ରହୁଛନ୍ତି। ଏବେ କେମିକାଲ୍ସର ବ୍ୟବହାର ଯେତିକି ହେଉଛି ତ ଆମ ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡ଼ି ଚାଲିଛି। ତ ଆପଣ ଦେଖନ୍ତୁ ସେଠି ଭୂମିକାଟି କାହାର, ଏ ଘର ଚଳେଇବା ଦାୟିତ୍ୱଟି କାହାର, ଘର ପରିଷ୍କାର ରଖିବା ଦାୟିତ୍ୱଟି କାହାର, ଗୃହିଣୀର ହେଇଥାଉ କି ଝିଅର ହେଇଥାଉ ବୋହୂର ହେଇଥାଉ ଯାହାର, ପ୍ରଥମତଃ ସେ ମହିଳାଟିର ରାଇଟ୍,
1: ଆଜ୍ଞା।
0: ତାକୁ କଲେ। ତାପରେ ଦ୍ୱିତୀୟତଃ ଆଗରୁ ଆପଣଙ୍କର ଆମେ ମନେ ଅଛି ଛୋଟବେଳେ ବାପା ଖଣ୍ଡେ କପଡ଼ା ବ୍ୟାଗ୍ ଧରିକି ବଜାର କରିବାକୁ ଯାଉଥିଲେ,
1: ଆଜ୍ଞା।
0: ଆଉ ସେ ଦିନ ଆଉ ନାହିଁ। ଏବେ କ୍ୟାରି ବ୍ୟାଗ୍ ପଲିଥିନ୍, ସେ ପଲିଥିନ୍ ଶହଶହ ବର୍ଷ ଲାଗିଲେ ବି ପଲିଥିନ୍ ଡ୍ୟାମେଜ୍ ହଉନି।
1: ଆଜ୍ଞା।
0: ତ ପ୍ରଦୂଷଣ ଆପଣ ନିଜେ ଘରୁ ହିଁ ଷ୍ଟାର୍ଟ କଲେ, ଆଗେ ନିଜେ ବଦଳନ୍ତୁ ତାପରେ ସମାଜକୁ ବଦଳେ। ମୋର ବ୍ୟାଗ୍ରେ ଆସିବା ଦରକାର, ମୁଁ ମୋ ଘରଟାକୁ ତ ମୁଁ କଣ୍ଟ୍ରୋଲ କରିପାରିବି, ମୋ ଘର ମୁଁ ସେଇ ପ୍ରଥମ ହୁଏ ଯେ କି ମୁଁ ଆରମ୍ଭ କରେ।
1: ଯିଏ ଯାଉଛନ୍ତି ବଜାରକୁ ତାଙ୍କୁ ବ୍ୟାଗ୍ ଖଣ୍ଡେ ଧରେଇକି
0: ବ୍ୟାଗ୍
1: ପଠେଇବାର
0: ଆପଣ
1: ଅଛି।
0: ଧରିବା ଦାୟିତ୍ୱ କାହାର, ସେ ମହିଳାଟିର।
1: ଆଜ୍ଞା।
0: ପୁରୁଷ ଲୋକ ଯେତେବେଳେ ବାହାରୁଛି ଆମେ ଏବେ ଲିଷ୍ଟ ଧରେଇ ଦେଉଛନ୍ତି, ବ୍ୟାଗ୍ଟି ଧରେଇବା ବ୍ୟବସ୍ଥାଟି ବହୁତ ଦିନରୁ ଚାଲିଗଲାଣି।
1: ଆଜ୍ଞା।
0: ଏଇ ଜିନିଷଟି ଆସିବ, ଆଗେ ବିସ୍କିଟ୍ ବି ଆସୁଥିଲା ଟିଣରେ କାଗଜ ଖୋଳରେ ଆସୁଥିଲା, ଏବେ ସବୁ ତ ପଲିଥିନ୍। ଯେବେ ଆମେ ଯଦି ବର୍ଜନ କରିବା ଷ୍ଟାର୍ଟ କରିବା ଆରମ୍ଭ କରିବା ତାହେଲେ ଅଟୋମେଟିକାଲି ସେଗୁଡ଼ି ବର୍ଜନ ହେଇ ଚାଲିବ, ପରିବେଶ
1: ନିହାତି।
0: ସୁରକ୍ଷା ରହିବ। ତାପରେ ଦ୍ୱିତୀୟଟି ମୁଁ ଯେମିତି କହିଲି ବାଡ଼ି ବଗିଚା, ଘରର ଦ୍ୱିତୀୟ ମନ୍ଦିର କହିଲେ ତାର ସେଇଠି, ଗଛଟେ ଲଗେଇକି ପରିବେଶକୁ କିଛି ତ ଅମ୍ଳଜାନ ଯୋଗେଇ ପାରିବ, ପ୍ଲସ୍ ଅର୍ଗାନିକ ଖାଦ୍ୟ। ସେଠି ଆଗରୁ ମା ମାନେ ବାଡ଼ିରେ ଗଛଟେ ଲଗାଉଥିଲେ, ଏବେ ଫୁଲ ଗଛ ସୋକରେ ଲଗେଇ ପାରୁଛନ୍ତି। କେତୋଟି ଆପଣ ବାଇଗଣ ଗଛ, ଲଙ୍କା ଗଛ, ଭେଣ୍ଡି ଗଛ ବାଡ଼ିରେ ଦେଖିପାରୁଛନ୍ତି। ମହିଳାମାନଙ୍କ ପାଇଁ ଟାଇମ୍ ନାହିଁ, ଛାତ ଉପରେ କୁଣ୍ଡ ଲଗେଇବାର ବ୍ୟବସ୍ଥା ଅଛି, ଆପଣଙ୍କ ଋତୁକାଳୀନ ସବୁ ଫୁଲ ଲାଗିପାରିବ, ଭଲ, ସେଟା ଗୋଟେ ଭଲ ସୁନ୍ଦର ଦେଖାହଉଛି। କିନ୍ତୁ ଆପଣ ସେ ଯୋଉ ବାହାରୁ କେମିକାଲ ଯୁକ୍ତ ଖାଦ୍ୟ ଖାଉଛନ୍ତି, ସାର ଯୁକ୍ତ ଖାଦ୍ୟ ଖାଉଛନ୍ତି, ସେଟାକ ପରିବେଶ ଦୂଷିତ ହଉନି?
1: ନିଶ୍ଚୟ ହେଉଛି, ପରିବେଶ ଦୂଷିତ ହେବା ସହିତ ଆମ ଦେହ ବି
0: ଦେହ ବି ଅସୁସ୍ଥ ହଉଛି। ତ ଆମେ ଘରେ ନିଜ ପରିବାର ପାଇଁ ଚଳେଇଲେ ମୁତାବକ, ଆଗେ ଆପଣ ବଜାରକୁ ଯାଇକି କେତେ ମା ବାପା ମାନେ କିଣିକି ଆଣୁଥିଲେ, ଲୁଣ ତେଲ ବ୍ୟତୀତ ଆଉ ଦ୍ୱିତୀୟ ଜିନିଷ ସେମାନେ କିଣିବାକୁ ଯାଉଥିବେ। ମୋର ବି ମନେ ଅଛି ମୋ ଜେଜେବାପା ହରିଆ ସୋରିଷ ତେଲ ପେଡା ହଉଥିଲା, ଚାଷ ହଉଥିଲା, ସେତେବେଳେ ସାରର ନଥିଲା,
1: ସେଇଥିପାଇଁ ସେମାନେ ଅଧିକ ବର୍ଷ ପର୍ଯ୍ୟନ୍ତ ମାନେ ସୁସ୍ଥ ହେଇକି ବଞ୍ଚି ପାରୁଛନ୍ତି,
0: ବଞ୍ଚି ପାରୁଥିଲେ। ବର୍ତ୍ତମାନ ଆମେ 35-40 ହେଲାଠୁ ରୋଗାଗ୍ରସ୍ତ, ଯେତେ ପ୍ରକାର ରୋଗ,
1: ପ୍ରତ୍ୟେକ ଦିନ ମେଡିସିନରେ ଆମେ ବଞ୍ଚୁଛନ୍ତି କହିବାକୁ ଗଲେ।
0: ମାନେ ମୁଁ ଗୋଟେ ଇନ୍ସିଡେଣ୍ଟ ଆପଣଙ୍କୁ କହିବି, ଅମ୍ଳଜାନ ନବାର ଆପଣ ଶୁଣିଥିବେ, ଅଙ୍ଗାରକାମ୍ଳଟା ଛାଡ଼ିବାଟା ସେଟା ଗୋଟେ ଆମେ ଜାଣିଛନ୍ତି, ଏଟା ଶରୀରର ଗୋଟେ ପ୍ରାକୃତିକ ପ୍ରକ୍ରିୟା। କିନ୍ତୁ ମୁଁ ଏମିତି ମୋ ଶାଶୁଙ୍କ ଦେହରେ ଗୋଟେ ମାନେ ଦେଖିଲି, ସେ ଅମ୍ଳଜାନ ନେଇପାରୁଛନ୍ତି, କାର୍ବନ୍ ଡାଇଅକ୍ସାଇଡ୍ ବାହାର କରିପାରୁନାହାନ୍ତି, ଅଙ୍ଗାରକାମ୍ଳ ବାହାର କରିପାରୁନାହାନ୍ତି, ସେଥିପାଇଁ ଗୋଟେ ମେସିନ୍ ଲାଗୁଛି। ସେଥିପାଇଁ କରୋନା ଟାଇମ୍ରେ ଅମ୍ଳଜାନ ସର୍ଟ ହେଇଗଲା, ଅକ୍ସିଜେନ୍ ଲୋକ ଲଗେଇକି ବୁଲିଲେ, ସେଥିପାଇଁ କିଏ ଦାୟୀ? ଆମେ ନିଜେ ଦାୟୀ। ଗଛ କାଟିଗଲେ, କୋଠାବାଡ଼ି କରିଗଲେ, ମାନେ 45 ଡିଗ୍ରୀ 50 ଡିଗ୍ରୀରେ ବଞ୍ଚୁଛନ୍ତି ଆମେ, ତାପରେ ପରିବେଶ କୋଉଠି ସୁରକ୍ଷିତ ଅଛି? ଆଗେ ସେ ଆମ୍ବ ତୋଟା କାହିଁ, ଥଣ୍ଡା ପବନ କାହିଁ ଆପଣଙ୍କୁ ମିଳୁନି,
1: ସ୍ୱଚ୍ଛ ପବନ ଟିକେ ନାହିଁ,
0: ସ୍ୱଚ୍ଛ ପବନ,
1: ଗାଡି ମଟର ଧୂଆଁରେ, କଳକାରଖାନା ଧୂଆଁରେ ମାନେ ପରିବେଶ ନଷ୍ଟ ହେବାରେ
0: ଲାଗିଛି। ଆପଣ ଦେଖନ୍ତୁ ପଲିଥିନ ବାହାରେ ପକେଇଦେଲେ, ଡଷ୍ଟବିନ୍ର ପ୍ରପର ୟୁଜ୍ କରୁନାହାନ୍ତି, ଗଭର୍ଣ୍ଣମେଣ୍ଟ ସ୍ୱଚ୍ଛ ଭାରତ ନାରା ଲଗେଇ ଚାଲିଛି କି ଆପଣ ନିଜେ ସେଥିପାଇଁ ସଚେତନ ହୁଅନ୍ତୁ ବା ସେ ବିଷୟରେ ଧାରଣା କରନ୍ତୁ। ଆପଣ ପକେଇଦେଲେ, ଗାଈ ଗୋରୁ ସେମାନେ ସେଇ
1: ଖାଇଲେ,
0: ସେମାନେ ବି ରାସ୍ତାଘାଟରେ ପଡ଼ିଗଲେ ବି ଯଦି ସେଥିପାଇଁ ମ୍ୟୁନିସିପାଲିଟି କି ଆପଣଙ୍କର ବିଏମ୍ସି ବାଲା କି ଯଦି ତାର ରେସ୍ପନ୍ସିବିଲିଟି ନ ନେଲେ, ଗୋଟେ ଦିନ ପଡ଼ିଗଲେ ନିଜେ ଦୁର୍ଗନ୍ଧରେ ରହିଲେ, ପ୍ଲସ୍ ସଡ଼କ ବି ଖରାପ ହେଲା ଆପଣଙ୍କର, ସିଏ ଅକାଳରେ ସେ ନିରୀହ ଜୀବର ଜୀବନଟିଏ ଗଲା।
1: ଆଜ୍ଞା।
0: ତ ସେଥିପାଇଁ କିଏ ଦାୟୀ? ମୁଖ୍ୟତଃ ଦାୟୀ କରିବି ମଣିଷ ସମାଜ, ଏଥିପାଇଁ ଦାୟୀ ପ୍ରତ୍ୟେକ ମଣିଷ, ଏଥିପାଇଁ ଦାୟୀ ମହିଳା ନୁହଁ ପୁରୁଷ ନୁହଁ, ପ୍ରତ୍ୟେକଟି ମଣିଷ। ଆଉ ଯେହେତୁ ଘର ଚଳେଇବା ଦାୟିତ୍ୱ ମହିଳାଙ୍କୁ ଦିଆହେଇଛି ବା ମହିଳା ସେଥିପାଇଁ ରେସ୍ପନ୍ସିବିଲିଟି ବା ଚାର୍ଜ ନେଉଛନ୍ତି, ତାର ଦାୟିତ୍ୱ ନେଉଛନ୍ତି, ତ ନିଜେ ଆଗେ ପ୍ରଥମ ବଦଳିବା ଦରକାର। ମୁଁ ଯେମିତି କହିଲି ଲିଷ୍ଟ ସହିତ ଗୋଟେ କପଡ଼ା ବ୍ୟାଗ୍ ଧରାନ୍ତୁ
1: ନିହାତି। ତେବେ ଏଇଠି ଆହୁରି ମଧ୍ୟ କଥା ଆସିବ କି ଛୋଟ ଛୁଆମାନେ ବି ଦେଖିକି ଶିଖିବେ, ସେମାନେ ବି ବହୁତ ପଲିଥିନ ବ୍ୟବହାର ହଉଥିବା ଯୋଉ ପ୍ୟାକେଟ୍ ଖାଦ୍ୟ ବି ଖାଉଛନ୍ତି, ଏଣେ ତେଣେ ଫିଙ୍ଗି ଦଉଛନ୍ତି, ତାଦ୍ୱାରା ବି ପରିବେଶ ଦୂଷିତ ହେଉଛି। ଯଦି ପିଲାମାନଙ୍କୁ ଘର ଖାଦ୍ୟ ଦିଆଯିବ, ବାହାର ଖାଦ୍ୟ ଠାରୁ ଦୂରେଇ ରଖାଯିବ, ତାହେଲେ ବି ପରିବେଶ ପ୍ରଦୂଷଣ ଅନେକାଂଶରେ କମିଯାଇପାରିବ। ଆଉ ମହିଳାମାନେ ହିଁ ଚାହିଁଲେ ପୁରା ସମାଜକୁ, ପୁରା ଦେଶକୁ ବା ପୁରା ଆମର ପରିବେଶକୁ ସ୍ୱଚ୍ଛ ରଖିପାରିବେ, ପରିବାରର ଅନ୍ୟ ସଦସ୍ୟମାନଙ୍କୁ ସଚେତନ କରିକି ସେମାନେ ପୁରା ପରିବେଶକୁ ସୁରକ୍ଷିତ ରଖିପାରିବେ।
0: ଗୋଟେ ଭଉଣୀ ଯୋଉ କଥା କହିଲେ ଆପଣ, ଛୁଆମାନେ ଯୋଉ ଆଜିକାଲି ବାହାର ଜିନିଷ ଖାଉଛନ୍ତି,

0: ଚାରିଟି ବିଗିନ୍ସ ଆଟ୍ ହୋମ୍, ଯଦି ମା ଠିକ ରହିବ।
1: ଆଜ୍ଞା।
0: ଆମର ଚୂଡ଼ାମୁଡ଼ିର ଦିନ ଯାଉଥିଲା, ପିଠା ଚୂଡ଼ାମୁଡ଼ି ରୁଟି ତ ବହୁତ ପରେ ଆସିଲା, କିନ୍ତୁ ଚାଉଳ ବାଟିକି ମା ମାନେ ଯୋଉ ଦଉଥିଲେ ଖାଉଥିଲେ, କିନ୍ତୁ ବର୍ତ୍ତମାନ ହେଇଗଲା ମ୍ୟାଗି ନେଇ ଆସିବା, ମ୍ୟାଗି ବି ଗୋଟେ ଖୋଲିଦେଲେ ପ୍ୟାକେଟ,
1: ଗୁପ୍ଚୁପ୍ ନେଇ ଆସିବା,
0: ଗୁପ୍ଚୁପ୍ ନେଇ ଆସିବା, ସିଏ ବି ଗୋଟେ କ୍ୟାରି ବ୍ୟାଗ ପଲିଥିନ୍ରେ ନେଇ ଆସିଲେ। ଆଉ ଏବେ ତ ଆପଣ ଯେତିକି ସ୍ନାକ୍ସ ଆଇଟମ୍ସ ଖାଉଛନ୍ତି ସବୁ ପ୍ୟାକ୍ରେ ଆସୁଛି, ଜରି ପ୍ୟାକ୍ରେ ଆସୁଛି, ସେଟା ତ ଛୁଆ ତ ଯୋଉଠି ଖାଇଲେ ସେଠି ପକେଇଲେ।
1: ଆଜ୍ଞା।
0: କିଛି ମାତ୍ରାରେ ଛୁଆଙ୍କୁ ଆମେ ଶିଖେଇ ପାରୁନାହାନ୍ତି, ଆଉ କହିବିନି ଖାଲି ମା ମାନଙ୍କର ଦୋଷ, ଛୁଆମାନେ ବି ସିଏ ସେଇ ପ୍ରତି ଆକୃଷ୍ଟ ବେଶୀ ହଉଛନ୍ତି।
1: ଆଜ୍ଞା। ଆହୁରି ମଧ୍ୟ ଦେଖାଯାଏ ଆମେ ଯୋଉ ପିକନିକ୍ କରନ୍ତି ବା ବଣଭୋଜି କରନ୍ତି, ଏହି ସମୟରେ ବହୁତ ପ୍ଲାଷ୍ଟିକ ଜିନିଷକୁ ବ୍ୟବହାର କରାଯାଇଥାଏ, ଏଗୁଡ଼ା ବି ଆମ ପରିବେଶ ପ୍ରଦୂଷଣ ପାଇଁ ଦାୟୀ ହେଇଥାଏ, ଏଇଠି କେମିତି ଲୋକମାନେ ସଚେତନ ହେବେ?
0: ଆମର ମୁଖ୍ୟ ଉପାଦାନ ଜଙ୍ଗଲ, ବଞ୍ଚିବାର ସାହାରା ଆମକୁ ଅମ୍ଳଜାନ ଦଉଛି। ଆମେ ନିଜର ମନୋରଞ୍ଜନ ପାଇଁ ଆମେ ବଣଭୋଜି କରିବାକୁ ଗଲେ, କିନ୍ତୁ ସେଠି ମନୋରଞ୍ଜନ ତ କଲେ କଲେ ତାଙ୍କୁ କ୍ଷତି ଦେଇ ଦେଇକି ଆମେ ଚାଲି ଆସିଲେ, ଯେତିକ ଜରି ପଲିଥିନ ଅଇଁଠା ଅବଡ଼ା ଜାବଡ଼ା ନେଇକି ସବୁ ଆମେ ପକେଇ ଦେଇକି ପଳେଇ ଆସିଲେ, ସେଠି ଅପରିଷ୍କାର କରିକି ଆବର୍ଜନା କରିକି ପଳେଇ ଆସିଲେ।
1: ମାନେ ଯୋଉଟା ଗୋଟେ ସୁସ୍ଥ ପରିବେଶ ଥିଲା, ଗୋଟେ ସ୍ୱଚ୍ଛ ବାତାବରଣ ଥିଲା, ତାକୁ ବି ଆମେ
0: ଅପରିଷ୍କାର କରିଦେଇକି
1: ଆସିଲେ।
0: ଆସିଲେ। ମୁଁ କହିବି ଆପଣ ମନୋରଞ୍ଜନ ପାଇଁ ଯାଆନ୍ତୁ, ସୁସ୍ଥ ବାତାବରଣକୁ ଯାଉଛନ୍ତି, କିଛି ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ, ମନ ଖୋଲାରେ ବସିପାରିବେ, ମନକୁ ହାଲକା କରିବେ, ମେନ୍ ହେଲା ଆପଣ ପଜିଟିଭିଟି ଆସିବ, ସେଠି ଭଲ ଅକ୍ସିଜେନ୍ କିଛି ପାଉଛନ୍ତି। କିନ୍ତୁ ଆପଣ ସେଠି ଯଦି ଯାଉଛନ୍ତି, ଯାଆନ୍ତୁ, ଉପଭୋଗ କରନ୍ତୁ, କିଛି ଭଲ ସକାରାତ୍ମକ ଚିନ୍ତାଧାରା ସାଙ୍ଗରେ ନେଇକି ଆସନ୍ତୁ। ଆପଣ ଯୋଉ ଅଳିଆ ଆବର୍ଜନା ଗୁଡ଼ିକ ସାଙ୍ଗରେ ନେଇଛନ୍ତି, ମୁଁ କହିବି ସାଙ୍ଗରେ ନେଇକି ଆସିକି ଯଥା ଜାଗାରେ, ଯୋଉଠି ଯୋଉ ଜାଗାରେ,
1: ସେଠି ବି ଡଷ୍ଟବିନ୍ ବି ଯଦି ଥିବ ସେଠି ବି ନେଇକି ପକେଇଦେବା ଦରକାର। ଆପଣ ଯେତେବେଳେ ଯାଉଛନ୍ତି ପିକନିକ୍ କରିବା ପାଇଁ କି ବଣଭୋଜି କଲେ, ସେଠି ଅଳିଆ ଆବର୍ଜନା କରିକି ଆସିଲେ, ପୁଣି ନେକ୍ସଟ ଯିଏ ଯାଉଛନ୍ତି ତା ପରଦିନ
0: ସେ ଜାଗାରେ କରିବେନି, ସେ ଆଉ ଗୋଟେ ଜାଗା ଖୋଜିଲେ, ସେ ଜାଗାଟାକୁ ବି ସେମାନେ ମଳିଆ କରିଦେଇ ଆସିଲେ।
1: ଆଜ୍ଞା। ତେଣୁ ଏହାକୁ ସଫା କରିବା ପାଇଁ ଏଇଟା ଗୋଟେ ଲୋକର ବି କାମ ନୁହେଁ, ସେ କରିପାରିବନି, ତେଣୁ ଯିଏ ଯେମିତି ଯାଉଛନ୍ତି ତାକୁ
0: ଯେମିତି ନିଜ ବ୍ୟବସ୍ଥାରେ ଯାଉଛନ୍ତି, ପରିଷ୍କାର ପରିଚ୍ଛନ୍ନଟା ବି ନିଜ ବ୍ୟବସ୍ଥାରେ ରହିବା ଦରକାର, ଆପଣଙ୍କର ସେଟା ନିଜର ଦାୟିତ୍ୱ ରହିବା ଦରକାର ଯେ ଆମେ ଏଠି ପରିଷ୍କାର କରିଦେବା ଦରକାର,
1: ହଁ, ନିଜେ ସଚେତନ ହେବା ଦରକାର।
0: ବାସ୍ ଖାଲି ଯେ ମହିଳା ପରିବେଶ ସୁରକ୍ଷା ପାଇଁ ଦାୟିତ୍ୱ ନେବା ଦରକାର, ଏଟା ଠିକ ନୁହଁ, ଏଥିପାଇଁ ସମସ୍ତେ ନିଜ ନିଜର ଦାୟିତ୍ୱ ନିଭେଇବା ଦରକାର। ଦେଖନ୍ତୁ ଫରେନ୍ ଜାଗାରେ ମୁଁ କହିବି, ସେଠି ଶୁଖିଲା ଜିନିଷ ପାଇଁ ଅଲଗା, ଓଦା ଜିନିଷ ଅଲଗା, ଆପଣଙ୍କର ସାନିଟାରୀ ବଗେରା ପାଇଁ ତାଙ୍କର ଡଷ୍ଟବିନ୍ ଅଲଗା, ଆପଣ କୋଉଠି ପକେଇ ପାରିବେନି, ଯୋଉ ଜାଗା ପାଇଁ ଯୋଉ ଡଷ୍ଟବିନ୍ଟି ସେଇ ଜାଗାରେ ହିଁ ସେଇ ଜିନିଷ ହିଁ ପଡ଼ିବା ଦରକାର, ଅଦରୱାଇଜ୍ ଗଭର୍ଣ୍ଣମେଣ୍ଟ ଆପଣଙ୍କୁ ଫାଇନ୍ କରୁଛି, ଚାର୍ଜ କରୁଛି। ସେ ନିୟମଟା ଯଦି ମୁଁ ଭାବୁଛି ଆମେ ଭାରତ ଦେଶରେ ରହିଛନ୍ତି, ଆମେ ବହୁତ ବ୍ଲେସ୍ଡ, ଆମେ ସେ ପ୍ରିଭିଲେଜ୍ ପାଉଛନ୍ତି, ଆମର ସେଥିପ୍ରତି ମାନେ କଟକଣା ନାହିଁ, କିନ୍ତୁ ତା ପାଇଁ ଦଣ୍ଡ ରହିବାଟା ନିହାତି ଜରୁରୀ ମୋ ହିସାବରେ, ତାହେଲେ ପରିବେଶ ସୁଧୁରିଯିବ। ଆମେ ଡଷ୍ଟବିନ୍ ନେଲେ ଫୋପାଡ଼ି ଦଉଛନ୍ତି, ଅଧା ଜିନିଷ ଡଷ୍ଟବିନ୍ରେ ବି ପଡ଼ୁନି, ଅଲଗା ଅଲଗା ପକାନ୍ତୁ, ଯୋଉ ଆପଣ ପରିବା ଚୋପା କାଟିଲେ ଆଟଲିଷ୍ଟ କିଛି ନିରୀହ ଜୀବଜନ୍ତୁ ଖାଇକି, ଗାଈ ଗୋରୁ ଆରାମସେ ଖାଇକି ବଞ୍ଚେଇ ପାରିବେ। ଆପଣ ସେ ପଲିଥିନ୍ ନା ପକେଇଦେଲେ, ସେ ତାର କଣ ପାଇଁ, ପଲିଥିନ୍ ପଲିଥିନ୍ ଜାଗାରେ ପକାନ୍ତୁ, ଯେମିତି ନିୟମ ହେଇଛି ପଲିଥିନ୍ ପଲିଥିନ୍ ଜାଗାରେ ପକାନ୍ତୁ। ଆମ ସମାଜଟି କ'ଣ ଖାଲି ମହିଳାଙ୍କୁ ନେଇକି ଚାଲିଛି କି?
1: ନା,
0: ଛୁଆ ପିଲା ସମସ୍ତଙ୍କୁ ନେଇକି ଇକ୍ୱାଲ ଜେଣ୍ଡର ୱାଇଜ୍ରେ ଚାଲିଛି, ରାଇଟ୍? ଆପଣଙ୍କର ସେଠି ପୁରୁଷ ଅଛନ୍ତି, ସ୍ତ୍ରୀ ଲୋକ ଅଛନ୍ତି, ଛୁଆ ଅଛନ୍ତି, ବୃଦ୍ଧ ଅଛନ୍ତି, ବୃଦ୍ଧା ବି ଅଛନ୍ତି, ତ ସମସ୍ତେ ସେ ଦାୟିତ୍ୱ ନେବା ଦରକାର, ପରିବେଶ ସୁରକ୍ଷା ନିଜ ଦାୟିତ୍ୱ।
1: ଆଜ୍ଞା। ତେବେ ସେ ପରିବେଶ ଯେତେବେଳେ ଅଳିଆ ଆବର୍ଜନା ଯୁକ୍ତ ହେଉଛି, ସେଠି ରହୁଥିବା ପଶୁ ପକ୍ଷୀମାନେ ବି କ୍ଷତିଗ୍ରସ୍ତ ହେଉଛନ୍ତି, ଆଉ ସମଗ୍ର ଜୀବଜଗତ ଉପରେ କୁପ୍ରଭାବ ପଡୁଛି, ତେଣୁ ପରିବେଶ ସୁରକ୍ଷା କରିବା ସମସ୍ତଙ୍କର ଦାୟିତ୍ୱ ହେବା ଦରକାର। ସମସ୍ତେ ଏ ଦିଗରେ ସଚେତନ ହେଲେ ନିଶ୍ଚିତ ଭାବରେ ଆମ ପରିବେଶକୁ ଆମେ ସୁରକ୍ଷା ଦେଇପାରିବା। ତେବେ ମ୍ୟାଡାମ୍, ଆପଣଙ୍କ ଘରେ କିଏ କିଏ ଅଛନ୍ତି?
0: ଆମର ଜଏଣ୍ଟ ଫ୍ୟାମିଲି, ଯୌଥ ପରିବାର, ଶାଶୁ, ଶ୍ୱଶୁର, ଦେଢ଼ଶୁର, ଯା, ମୋର ପୁତୁରା, ଆମେ ସ୍ୱାମୀ ସ୍ତ୍ରୀ, ମୋର ଦୁଇଟି ସାନ ସାନ ପିଲା।
1: ଆପଣଙ୍କର ଗୋଟେ ବଡ଼ ପରିବାର, ତେବେ ଆପଣଙ୍କର ଏଇ ବଡ଼ ପରିବାର ଭିତରେ ଆପଣ କେତେବେଳେ ସମୟ ବାହାର କରନ୍ତି, ଆଉ କେମିତି ଆପଣଙ୍କ ଘରର ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତି ବା ଘରର ପରିବେଶକୁ ସ୍ୱଚ୍ଛ ରଖନ୍ତି?
0: ଦେଖନ୍ତୁ, ପାରିବାରିକ ଦାୟିତ୍ୱ ତ ବହୁତ, ବର୍ତ୍ତମାନ ମୋର ଯେମିତି ଛୋଟ ଛୋଟ ଦୁଇଟି ପିଲା ଅଛନ୍ତି, ଶାଶୁ ଶ୍ୱଶୁର, ସମୟ ଆମେ ବାଣ୍ଟି ନେଇଛୁ, ଯାହା ବି ସାହାଯ୍ୟ କରନ୍ତି, ଆମେ ଦୁଇ ଜଣ ଦୁଇ ଭଉଣୀ ଭଳିଆ ଚଳିକି ଘର ସମ୍ଭାଳି ନଉ, ଏଇଟା ସମୟ ଉପଯୋଗୀ ଆପଣ ନିଜକୁ ନିଜେ କରିବାକୁ ପଡିବ, କୋଉ ସମୟରେ କ'ଣ କଲେ ଆପଣଙ୍କ ସମୟକୁ ଆପଣ କେମିତି ଉପଯୋଗ କରିବେ। ଆପଣଙ୍କ ଖରାବେଳ ଲଞ୍ଚ କରିସାରିଲା ପରେ ଆପଣଙ୍କୁ କିଛି ସମୟ ମିଳେ, ମୁଁ ଚିନ୍ତା କରିବି, ମୁଁ ଶୋଇକି ରେଷ୍ଟ ନେବି, କି ବାକି କାମ କଣ କରିବି, ସେଇ ସମୟରେ କିଛି ସମୟ ଯେତେବେଳେ ପାଏ, ଦେହକୁ ତ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ତ ବିଶ୍ରାମ ନିହାତି ଦରକାର, ବିଶ୍ରାମ ନିଏ ଗୋଟେ ଗୋଟେ ଦିନରେ, ଗଛ ଫଛ ଟିକେ ଧ୍ୟାନ ଦିଏ, କୁଣ୍ଡରେ ଗଛ ଫଛ ଲଗେଇଛୁ, ସନ୍ଧ୍ୟା ସମୟରେ ଗଛକୁ ପାଣି ଦେବା, ଗଛର କଟିଂ ୱଟିଂ କେମିତି କ'ଣ ଟିକେ ମେଣ୍ଟେନ୍ କରିବା ତାକୁ ଆମେ ସକାଳ ବେଳା ଟିକେ ଟାଇମ୍ ବାହାର କରିକି କରୁ, ପାଣି ଦେବା ଦାୟିତ୍ୱଟା ଡେଲି, କିନ୍ତୁ ଆପଣ ଗଛକୁ କଟିଂ କରୁଛନ୍ତି ବା ବାଡ଼ି ବଗିଚାରେ ଗଛ ଲଗେଇଛନ୍ତି, ସେଥିପାଇଁ ବି ଆମେ କିଛି ଲୋକଙ୍କ ସାହାଯ୍ୟ ନେଉଛୁ, ବାଡ଼ି ବଗିଚାରେ ଯେଉଁ ଗଛ ଲଗେଇଛୁ ନିଜେ ତ ସବୁ ସମ୍ଭବପର ନୁହଁ, ସେଥିପାଇଁ ଲୋକଙ୍କ ସାହାଯ୍ୟ ନେଇକି ଆମେ କରୁଛୁ କିଛି।
1: ତେବେ ପିଲାମାନେ ଏ ଦିଗରେ କେତେ ଉତ୍ସାହିତ
0: ଥାନ୍ତି? ମୋ ଛୁଆମାନଙ୍କୁ ପାଣିରେ ଖେଳିବାକୁ ତ ବହୁତ ପସନ୍ଦ, ଆଉ ଗଛରେ ପାଣି ଦେବା ପାଇଁ ସେମାନେ ବହୁତ ଉତ୍ସାହିତ ଥାନ୍ତି, ମତେ ସେଥିରେ କିଛି ଅସୁବିଧା ହୋଇନି, ସେ ଖୁସି ଖୁସିରେ ମତେ ସାହାଯ୍ୟ କରିଦିଅନ୍ତି, ମାନେ ସେମାନେ ଗୋଟେ ରୁଟିନ୍ରେ ପଡ଼ିଗଲେଣି ସନ୍ଧ୍ୟାବେଳେ ପାଣି ଦେବା ଦରକାର। ଆଉ ମୁଁ ଖାଲି ମୁଁ ଦିଏନି, ମୁଁ ଯାହା ବି ସେଥିରେ ସହଯୋଗ କରନ୍ତି, ଆମେ ଘରେ ଯେତିକି ଗଛ ଅଛ ବା ବାଡ଼ି ବଗିଚାରେ କିଛି ପରିବା ଗଛ ଲଗେଇଛୁ ଯାହା କରିଛୁ, ଇଭେନ୍ ମୋ ଶାଶୁ 80 ବୟସ୍କ ବୃଦ୍ଧା, ତାଙ୍କର ଗଛ ପ୍ରତି ଶ୍ରଦ୍ଧା ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ସେ ଏବେ ବି ଯାଇକି ଯଦି ଲୋକ ଯେତେବେଳେ କାମକୁ ଡକା ହୁଏ ଆସନ୍ତି, ବାଡ଼ି ବଗିଚା ସଫା ହୁଏ, ସେ ନିଜେ ଠିଆ ହେଇକି ଦେଖନ୍ତି କଲରା ଗଛଟେ ଅଛି ତ ଭାଡ଼ାଟେ ଲଗେଇବା, କି ଭେଣ୍ଡି ଗଛରେ କୋଉଠି କଣ ରହିଲା କୋଡ଼ା ଖୁସା, ସେ ଦାୟିତ୍ୱ ସେ ବହୁତ ନେଇପାରନ୍ତି। ସେ ଗୋଟେ 80 ବର୍ଷର ବୃଦ୍ଧା ଯଦି କରିପାରୁଛନ୍ତି, ଆମେ ତ ମଧ୍ୟବୟସ୍କ, ଆମେ କାହିଁକି ନ କରିପାରିବା?
1: ନିହାତି
0: ଶିଖିବା ଦରକାର, ଆମେ ଛୁଆଙ୍କୁ ଶିଖେଇବା ଦରକାର, ଆମେ ତାଙ୍କଠୁ ଏସବୁ ଗୁଣ ଶିଖୁଛୁ ଯେ ଗଛ ପତ୍ର ଲଗେଇବା, ତାଙ୍କର ଏବେ ବି ସେ ଫୁଲ ଗଛଟେ ତାଙ୍କର ବହୁତ ସୋକ ଗଛ ପତ୍ର, ତ ଯୋଉ ପରିବେଶରେ ରହିବେ ଆପଣ ସେଇ ପରିବେଶରେ ଅନୁପ୍ରାଣିତ ହେଇଯିବେ, କରୁଛୁ।
1: ଯାଉ ମ୍ୟାଡାମ, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷାରେ ମହିଳାଙ୍କ ଭୂମିକା ସମ୍ପର୍କରେ ଖୁବ୍ ସୁନ୍ଦର ସୁନ୍ଦର କଥା କହିଲେ। ଆମେ ଆଶା କରୁଛୁ ଆମ ଶ୍ରୋତା ଭଉଣୀମାନେ ନିଶ୍ଚିତ ଭାବରେ ଆପଣଙ୍କ କଥାରୁ କିଛି ପ୍ରେରଣା ପାଇଥିବେ, ଆଉ ଏ ଦିଗରେ ନିଜେ ସଚେତନ ହେବା ସହିତ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ସଚେତନ କରିବେ। ଆମ ପରିବେଶକୁ ସୁରକ୍ଷା କରିବା ଦିଗରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇବେ, ଏଇ ଆଶା କରୁଛୁ। ଆଜି ଆପଣ ଆମ କାର୍ଯ୍ୟକ୍ରମରେ କିଛି ସମୟ ଦେଇ ଆମ ସହିତ କଥା ହେଲେ, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ଭଉଣୀ ପରିବେଶ ସୁରକ୍ଷାରେ ମହିଳାଙ୍କ ଭୂମିକା ସମ୍ପର୍କରେ ଏକ ଆଲୋଚନା। ଏ ସମ୍ପର୍କରେ ଆମ ସହ ଆଲୋଚନା କଲେ ମୋନାଲିସା ସାମଲ। ଭଉଣୀ, ଗୋଟିଏ ସୁସ୍ଥ ତଥା ନିରୋଗ ଜୀବନ ପାଇଁ ପରିବେଶର ସୁରକ୍ଷା ନିହାତି ଆବଶ୍ୟକ, ତେଣୁ ଆସନ୍ତୁ ଆମେ ସମସ୍ତେ ନିଜ ପରିବେଶକୁ ସଫା ସୁତୁରା ରଖିବା ସହିତ ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାରକୁ କମ୍ କରିବା, ପଲିଥିନ୍ ବଦଳରେ ବ୍ୟାଗ୍ର ବ୍ୟବହାର କରିବା, ବାହାରେ ମଳତ୍ୟାଗ ନକରି ଶୌଚାଳୟ ବ୍ୟବହାର କରିବା, ଘରର ଅଳିଆ ଆବର୍ଜନାକୁ ଏଣେତେଣେ ନ ଫୋପାଡ଼ି ଡଷ୍ଟବିନ୍ରେ ପକାଇବା, କିମ୍ବା ଘରଠାରୁ ଦୂରରେ ଗାତ ଖୋଳି ପୋତିଦେବା, ଆଉ ଏ ସମ୍ପର୍କରେ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା। ଆମ ଜୀବନରେ ସ୍ୱଚ୍ଛତାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସଫା ସୁତୁରା ବା ସ୍ୱଚ୍ଛ ରହିଲେ ଆମେ ଗୋଟିଏ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହେବା ସହିତ ଗୋଟିଏ ସୁସ୍ଥ ତଥା ନିରୋଗ ଜୀବନ ବଞ୍ଚିପାରିବା।

0: ଭଉଣୀ, ବର୍ତ୍ତମାନ ଆକାଶବାଣୀ 90 ବର୍ଷରେ ପଦାର୍ପଣ କରିଛି। ରେଡ଼ିଓ ଲୋକମାନଙ୍କୁ ଶିକ୍ଷା ସୂଚନା ପ୍ରଦାନ କରିବା ସହ ମନୋରଞ୍ଜନ ମଧ୍ୟ କରିଥାଏ। ବହୁଜନ ହିତାୟ ବହୁଜନ ସୁଖାୟ ଏହି ଉଦ୍ଦେଶ୍ୟକୁ ନେଇ ଆରମ୍ଭ ହୋଇଥିବା ଆକାଶବାଣୀ ନିଜର ଏହି ବିଚାରଧାରାକୁ ନେଇ ଆଗେଇ ଚାଲିଛି। ବନ୍ୟା, ବାତ୍ୟା, ମରୁଡ଼ି ତଥା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରେଡ଼ିଓ ହିଁ ସମସ୍ତଙ୍କ ସହିତ ଯୋଗାଯୋଗ କରିପାରିଥାଏ। ଏ ପରିପ୍ରେକ୍ଷୀରେ ଆଜି ଆସନ୍ତୁ ଜଣେ ରେଡ଼ିଓର ନିୟମିତ ଶ୍ରୋତା ରେଡ଼ିଓକୁ ନେଇ କଣ କହୁଛନ୍ତି ଶୁଣିବା।
1: ମୁଁ କୌଶଲ୍ୟା ରଣା, ଘରଟା ହଉଛି ମାଇନିଂ ରୋଡ ବସନ୍ତପୁର। ମୁଁ ଛୋଟଟେ ହେଇଥିଲି ଯେତେବେଳେ ଆମର ସମସ୍ତେ ପିଣ୍ଡାରେ ବସିକି ସବୁ ରେଡ଼ିଓ ଥୋଇ ଦିଅନ୍ତି ସକାଳ ପାଇଲା। ଆମ ଘରେ ବି ମଧ୍ୟ ରେଡ଼ିଓ, ଆମର ବାପା ମାନେ ସବୁ କଲିକତାରେ ଥିଲେ, ସେମାନେ ରେଡ଼ିଓ ଆଣିଥିଲେ। ତାପରେ ଆମର ସେଠି ସବୁ ରେଡ଼ିଓ ଥୋଇ ଦିଅନ୍ତି, ଆମେ ସକାଳୁ ଶୁଣୁ। ତାପରେ ଆମର ଭାଇ ବି ମଧ୍ୟ ମାନେ ରେଡ଼ିଓ ଭିତରେ ଚାକିରି କରିଥିଲେ, ତାଙ୍କ ବେଳର ପାଠ ପଢୁଥିଲେ, ରେଡ଼ିଓଟା ପାଠ ପାଖରେ ଥୋଇ ଦେଇଥିଲେ, ସେ ବି ଭଲ ପାଆନ୍ତି। ତାଙ୍କଠୁ ଆମ ଉପରେ ପଡିଲା ସବୁ ପ୍ରଭାବ। ତା ବାଦେ ଆମେ ମାନେ ଯେତେବେଳେ ବାହା ହେଇକି ଆଇଲୁ, ରେଡ଼ିଓ ଦେଇଥିଲେ ଆମକୁ ସେତେବେଳେ କାଠ ଆଲମାରୀ ଗାଁ ମାନଙ୍କରେ, କାଠ ଆଲମାରୀ ଉପରେ ଯୋଉ ଶୋଇଦେବୁ ରେଡ଼ିଓ, ଆଉ କାମ ହଉଥିବ ଏ ପାଖରେ ରେଡ଼ିଓ ଶୁଣୁ। ଆଉ ରେଡ଼ିଓ ଯଦି ଖରାପ ହେଇଗଲା ଆମ ମୁଣ୍ଡ ସବୁ ଖରାପ ହେଇଯାଏ। ଛୋଟ ବେଳରୁ ଆମେ ଅଭ୍ୟାସ ଅଛି ରେଡ଼ିଓ ଶୁଣିବା। ଏବେ ତ ରାତି ପାଇଲା ତ ଆମେ ଆଗେ ରେଡ଼ିଓ ଅନ୍ କଲୁ। ସବୁବେଳେ ଚାଲିଥିବ, ସକାଳୁ ଚାଲିଥିବ ଶୋଇବା ପର୍ଯ୍ୟନ୍ତ। ଆମର ଯଦି ଲାଇନ ନାହିଁ ମୋବାଇଲ ଅନ୍ କରିଦେବେ, ରେଡ଼ିଓ ଶୁଣିବେ ଯେମିତି ହେଲେ। ରାତି 11 ନ୍ୟୁଜ ଶୁଣି ସାରିକି ରଖୁ, ଯେତେ ଟିଭି ଥାଉ ଯେତେ ଯାହା କରୁ, ସକାଳୁ ଉଠୁ ଉଠୁ ଆଗେ ମୁଁ ରେଡ଼ିଓ ଅନ୍ କରେ। ପ୍ରାର୍ଥନା ବନ୍ଦନା ସବୁ ଶୁଣେ। ତାପରେ ଡକ୍ଟର ମାନେ ଯୋଉ ଭଲ ଭଲ ଉପଦେଶ ଗୁଡାକ ଦିଅନ୍ତି ଶିଖିବାର ଜିନିଷ, ତାକୁ ବି ମଧ୍ୟ ଆମେ ସମସ୍ତେ ଆମର ପ୍ରାୟ ଶୁଣୁ। ଆଉ ତାପରେ ଆମର ଦିଏ ଗୀତାଞ୍ଜଳି, ତାକୁ ଇଏ ଶୁଣେ। ଧାନ ଆକାଶବାଣୀ, ଶିଶୁ ରାଜ୍ୟ, ସବୁ ଜିନିଷ ଭଲ ଲାଗେ। ସବୁ କଥା ତ ଆମେ ଶୁଣୁଛୁ, ତାପରେ ଶିଖିବାର ଜିନିଷ ବି ମଧ୍ୟ ବହୁତ କିଛି ପାଉଛୁ। ଆଉ ଆମର ବସୁନ୍ଧରା କାର୍ଯ୍ୟକ୍ରମ ହଉଛି, ତା ଭିତରେ ବି ମଧ୍ୟ ବହୁତ ଜିନିଷ ଜାଣିବାର ଅଛି। ସବୁ ଭଲ ଭଲ ଜିନିଷ ଗୁଡାକ ଯୁବବାଣୀରେ ବି ଦଉଛି। ଆମର ରେଡ଼ିଓ ଦିନକୁ ଦିନ ଆହୁରି ଉପରକୁ ଉପରକୁ ଯାଉ, ଭଲ କାର୍ଯ୍ୟକ୍ରମ ଆହୁରି ଦିଅନ୍ତୁ, ଶିକ୍ଷଣୀୟ ଜିନିଷ ଦିଅନ୍ତୁ, ଝିଅବୋହୂ ମାନେ ଶିଖନ୍ତୁ, ରୋଷେଇ ଉପରେ କିଛି କିଛି ଦିଅନ୍ତୁ। ପୁରୁଣା ଜିନିଷ ଆମର ବହୁତ ବହୁତ ଗୀତ ଗୁଡା ସବୁ ଅଛି, କେତେ ପୁରୁଣା ଗୀତ ସବୁ ଆମ ଘରେ ବି ଭଲ ପାଆନ୍ତି, ଆଉ ମୁଁ ବି ମଧ୍ୟ ବହୁତ ଭଲ ପାଏ। ଗାଁ ଗହଳିରେ ଲୋକମାନେ ଜାଣିପାରୁନାହାନ୍ତି, କିନ୍ତୁ ରେଡ଼ିଓଟା ହଉଛି ମେନ୍ ଜିନିଷ। ଆଜିକାଲି ଝିଅବୋହୂ ମାନଙ୍କର ଶିକ୍ଷଣୀୟ ଜିନିଷ, ସେ କେମିତି ସ୍ୱାବଲମ୍ବୀ ହେଇପାରିବେ, ଏଇସବୁ ଜିନିଷ ଗୁଡାକ ଜାଣି ବି ପାରିବେ। ଅବାଟକୁ ଯୋଉମାନେ ଯାଉଛନ୍ତି ସବୁ ଝିଅ ବୋହୂ ଭଲ ମନ୍ଦ, ସେମାନେ ସେସବୁ ଆଜିକାଲିକା ପିଲାମାନେ ଜାଣିପାରିବେ। ଭଲ ଭଲ ଆଧ୍ୟାତ୍ମିକ ଜିନିଷ ଗୁଡାକ ଦଉଛି, ଗ୍ରହଣ କରୁଛନ୍ତି ବହୁତ ଲୋକ। ଆମ ଆଗ ପୁରୁଣା ଯୁଗର ଲୋକମାନେ କି ମଝି ମଝିଆ ସବୁ ଯେତିକ ସବୁ ଜେନେରେସନର ଲୋକମାନେ, ସେମାନେ ବି ମଧ୍ୟ ସବୁ ଭଲ ପାଉଛନ୍ତି, ଆଉ ନୂଆ ପିଲାମାନେ ବି ମଧ୍ୟ ଭଲ ପାଉଛନ୍ତି। ହଉଛି ଗ୍ରହଣୀୟ, ନିଶ୍ଚୟ ଗ୍ରହଣୀୟ ଯୋଗ୍ୟ ନା, ଆଉ କହିବାକୁ ଅଛି ନା, ରେଡ଼ିଓକୁ ଆଉ କେହି କହିପାରିବେ ନା ଖରାପ ବୋଲି। ସେ ବହୁତ ଭଲ ଆଧୁନିକ ଜିନିଷ, ଯେତେ ଦେଖିଲେ ବି ଆମ ପୁରୁଣା ଜିନିଷକୁ ଆମେ କେବେ ଛାଡି ପାରିବାନି। ଏ ରେଡ଼ିଓରେ ତ ସବୁ ଗୁଡାକ ଆମେ ଶୁଣିବା, ସବୁ କିଛି କରିପାରୁଥିବା। ଆଉ ଏଇ ହ୍ୱାଟ୍ସଆପରେ ହଉ କି ଟିଭିରେ ହଉ କି ଯାହା ହେଲେ ବି ମଧ୍ୟ, କମ୍ପ୍ୟୁଟରରେ ହଉ, ଆଜିକାଲି ଯୁଗ ହେଇଗଲା କମ୍ପ୍ୟୁଟର ଯୁଗ, ସେଥିରେ କଣ ଆମେ ବସିକି ଦେଖିବା। ଆଉ ରେଡ଼ିଓଟା ହଉଛି ଆମର କଣ, ଆମେ ସବୁ କିଛି କରିପାରୁଥିବା, କିଛି ଆମ କାନରେ ବାଜି ପାରୁଥିବ, ଶୁଣି ପାରୁଥିବା। ରେଡ଼ିଓର ବିକଳ୍ପ ନାହିଁ, ରେଡ଼ିଓ ହଉଛି ସବୁଠୁ ଭଲ। ସମସ୍ତଙ୍କୁ ବି ଶିଖିବାର ଅଛି, ରେଡ଼ିଓକୁ ଶୁଣନ୍ତୁ।

ଭଉଣୀ, ବର୍ତ୍ତମାନ ଶୁଣନ୍ତୁ ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। 2026 ମସିହା ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ

ରେ https://awards.gov.in ରେ ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା। ତେବେ ଭଉଣୀ, ଆଜି ତ ସମୟ ହୋଇଗଲାଣି। ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ଶୁଣିଲେ ବସୁନ୍ଧରା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନ କରିଥିଲେ ଅନିତା ତିର୍କୀ ଏବଂ ଉପସ୍ଥାପନାରେ ଥିଲେ ମଞ୍ଜୁଳା ମହାନ୍ତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆର ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସାଂସ୍କୃତିକ ଦୃଷ୍ଟିକୋଣରୁ ଜନଜାତି ସମ୍ପ୍ରଦାୟ ସମୃଦ୍ଧ ବୋଲି କହିଲେ ରାଷ୍ଟ୍ରପତି। ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରି ଭାରତ ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଡିକେ ଶିବକୁମାର। ଦିଲ୍ଲୀର ମାଲବ୍ୟ ନଗରରେ ଅଗ୍ନିକାଣ୍ଡ ଘଟି 21 ମୃତ ଏବଂ ପୁରୀରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନେ ସାଂସ୍କୃତିକ ଦୃଷ୍ଟିକୋଣରୁ ସମୃଦ୍ଧ। ସେମାନଙ୍କୁ ଆଗେଇ ନେବା ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ବିକାଶ ଜନଜାତି ସମ୍ପ୍ରଦାୟର ସମସ୍ତ ଲୋକଙ୍କ ନିକଟରେ ପହଞ୍ଚିବା ଜରୁରୀ। ଜନଜାତି ସମ୍ପ୍ରଦାୟର ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚି ପାରିନଥିବାରୁ ଶ୍ରୀମତୀ ମୁର୍ମୁ ଉଦ୍ବେଗ ପ୍ରକାଶ କରିଛନ୍ତି।
1: ୟେ ଦୂର ଦରାଜ କେ ଲୋକ ଯୋ ଜଙ୍ଗଲ ମେ ରହତେ ହେ ଉନ୍ ତୋ ଏକ ବ୍ରଡ ମେକ୍ ବନାନା ଚାହିଏ। ଆପ କୌନସି ଗାଁ କୋ କଭର କିଆ, କୌନସି କୌନସି ପପୁଲେସନ କେତେ ଟ୍ରାଇବାଲ କେତେ ଲୋକ ହେ, କହାଁ ତକ ହମ ପହଞ୍ଚ ପାଏ, କହାଁ ତକ ନହିଁ ପାଏ। ପଢା ଲିଖା ହୋତେ ହୁଏ ବି ବହୁତ ଲୋକ ବହୁତ ଚିଜେ ଜାନତେ ହେ ଲେକିନ ଓ ଖୁଲତେ ନହିଁ। ଲେକିନ ଉନକୋ ଖୁଲନା ପଡ଼େଗା, ସାମିଲ ହୋନା ପଡ଼େଗା, ଦେଶ କେ ବିକାଶ କେ ଲିଏ, ସମାଜ କେ ବିକାଶ କେ ଲିଏ, ଆଦିବାସୀ ଲୋକଙ୍କୁ ଆଗେ ଲାନେ କେ ଲିଏ ତ ଖୁଦକୁ ହିଁ କୁଛ କରନା ପଡ଼େଗା।
0: ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେଉଥିବା ଏହି ସମ୍ମିଳନୀ ଜନଜାତୀୟ ଗରିମା ଉତ୍ସବ 2026ର ଏକ ଅଂଶ। ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା, ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ସମ୍ମିଳନୀରେ 26ଟି ରାଜ୍ୟ ଏବଂ 4ଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ବାର୍ଷିକ ସୌରଶକ୍ତି କ୍ଷମତା ଅତିକ୍ରମ କରି 2025 ମସିହାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର ହୋଇପାରିଛି। ଭାରତରେ ଉଲ୍ଲେଖନୀୟ ଭାବେ 155 ଗିଗାୱାଟ ସୌର କ୍ଷମତା ସ୍ଥାପନ କରାଯାଇପାରିଛି, ଫଳରେ ଦେଶର 50% ଅଣଜୀବାଶ୍ମ ଇନ୍ଧନ କ୍ଷମତା ଲକ୍ଷ୍ୟ ପୂରଣ କରାଯାଇପାରିଛି। ଏହା ମଧ୍ୟ ଜାତୀୟ ଶକ୍ତି ଉତ୍ପାଦନରେ ଉଲ୍ଲେଖନୀୟ ଅଂଶଗ୍ରହଣ କରିଛି। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଫଳରେ 40 ଲକ୍ଷରୁ ଉର୍ଦ୍ଧ୍ୱ ପରିବାରର ଜୀବନଶୈଳୀରେ ପରିବର୍ତ୍ତନ ଆସିପାରିଛି। ସେମାନେ ଛାତ ଉପରେ ସୋଲାର ୟୁନିଟ୍ ସ୍ଥାପନ କରି ମାଗଣା ବିଜୁଳି ବ୍ୟବହାର କରୁଛନ୍ତି। ସୌରଶକ୍ତିର ସଫଳତା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଦେଶର ସୌର ଅଭିବୃଦ୍ଧି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ତ୍ୱରାନ୍ୱିତ ହୋଇପାରିଛି ଏବଂ ଶକ୍ତି ସୁରକ୍ଷା ସୁଦୃଢ଼ ହୋଇଛି, ଫଳରେ ପୁନଃ ନବୀକରଣ ଶକ୍ତି ସୃଷ୍ଟି ଦିଗରେ ଭାରତ ବିଶ୍ୱରେ ନେତୃତ୍ୱ ନେଇପାରିଛି। ସୁପ୍ରିମକୋର୍ଟ ଆରାବଳୀ ପର୍ବତ ଶ୍ରେଣୀର ପରିଭାଷା ଏବଂ ସୀମା ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟର ସମୀକ୍ଷା କରିବା ଲାଗି ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଭାରତୀୟ ଜଙ୍ଗଲ ଗବେଷଣା ଏବଂ ଶିକ୍ଷା ପରିଷଦର ମହାନିର୍ଦ୍ଦେଶକ କାଞ୍ଚନ ଦେବୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଚଳିତ ବର୍ଷ ଅଗଷ୍ଟ 31 ସୁଦ୍ଧା ଏହି ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବା ଲାଗି କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଆରାବଳୀ ପର୍ବତ ଶ୍ରେଣୀର ସୁରକ୍ଷା ସଂକ୍ରାନ୍ତରେ ନିରପେକ୍ଷ ଏବଂ ବିଜ୍ଞାନଗତ ଆକଳନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ କୁହାଯାଇଛି ପ୍ରାୟ 40,000 ଛାତ୍ରଛାତ୍ରୀ ସଫଳତାର ସହ ପୂର୍ଣ୍ଣ ମୂଲ୍ୟାୟନ ପାଇଁ ଆବେଦନ କରିଛନ୍ତି। କୌଣସି ପ୍ରତିବନ୍ଧକ ବିନା ସେମାନଙ୍କର ଆବେଦନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଅନ୍ଲାଇନ୍ ପୋର୍ଟାଲ୍ ଖୋଲା ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସିବିଏସ୍ଇ ପକ୍ଷରୁ କୁହାଯାଇଛି ଏସ୍ବିଆଇ, କାନାଡ଼ା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଇଣ୍ଡିଆନ୍ ବ୍ୟାଙ୍କ ମାଧ୍ୟମରେ ପେମେଣ୍ଟ ଦେଣନେଣ ବ୍ୟବସ୍ଥା କରାଯାଇଛି। ସେହିପରି ୟୁପିଆଇ, ନେଟ୍ ବ୍ୟାଙ୍କିଂ, କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ମାଧ୍ୟମରେ ମଧ୍ୟ ଅନ୍ଲାଇନ୍ ପେମେଣ୍ଟ ବ୍ୟବସ୍ଥା କରିପାରିବ ବୋଲି ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ବେଙ୍ଗାଲୁରୁଠାରେ ଅପରାହ୍ନରେ 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ପାଖାପାଖି 10 ଜଣ ବିଧାୟକ ମଧ୍ୟ ଆଜି ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ, କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ରଣଦୀପ ସିଂ ସୂର୍ଯ୍ୟେୱାଲା ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦିଲ୍ଲୀର ମାଲବୀୟ ନଗରସ୍ଥିତ ଏକ ହୋଟେଲରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି 21 ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 15 ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳକୁ ଯାଇ ନିଆଁକୁ ନିୟନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ପ୍ରଭାବିତ ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାର ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି। ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ତଥା ଲେଖକ ବିଭିଏସ୍ ଆୟରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି, ଆୟର ଜଣେ ନିର୍ଭୀକ ଦେଶପ୍ରେମୀ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ଦିଗରେ ସେ ତାଙ୍କ ସାରା ଜୀବନ ଉତ୍ସର୍ଗ କରିଥିଲେ। ସେ ତାଙ୍କର ଲେଖା ଏବଂ ଅନୁବାଦ ଜରିଆରେ ତାମିଲ ସାହିତ୍ୟକୁ ସମୃଦ୍ଧ କରିଥିଲେ। ତାଙ୍କର ସାହସ, ବୁଦ୍ଧିମତା ଏବଂ ଜାତି ପ୍ରତି ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ରାଧାକୃଷ୍ଣନ କହିଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ଶାସକ ଦଳ ତୃଣମୂଳ କଂଗ୍ରେସରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଟିଏମ୍ସିର ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଦାବି କରିଛନ୍ତି, ତାଙ୍କ ପ୍ରତି 60 ଜଣ ବିଧାୟକଙ୍କ ସମର୍ଥନ ରହିଛି। ସେ ବାଚସ୍ପତି ରଥୀନ୍ଦ୍ର ବୋଷଙ୍କୁ ଲେଖି ତାଙ୍କର ପ୍ରକୃତ ଟିଏମ୍ସି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଏମ୍ସି ଦଳର ନେତା ଭାବେ ଶୋଭନ ଦେବ ଚଟ୍ଟୋପାଧ୍ୟାୟଙ୍କୁ ଘୋଷଣା କରିଛି। ସେହିପରି ଅସୀମା ପାତ୍ର ଏବଂ ନୟନା ବନ୍ଦୋପାଧ୍ୟାୟଙ୍କୁ ଉପନେତା ଏବଂ ଫିରହାଦ ହାକିମ୍ଙ୍କୁ ମୁଖ୍ୟ ହୁଇପ୍ ଭାବେ ଘୋଷଣା କରିଛି। ଆଜି ହେଉଛି ବିଶ୍ୱ ସାଇକେଲ ଦିବସ। ପ୍ରତିବର୍ଷ ଜୁନ୍ 3 ତାରିଖରେ ଏହି ଦିବସ ପାଳନ କରାଯାଏ। ପରିବେଶ ପ୍ରଦୂଷଣ ମୁକ୍ତ, ସ୍ୱାସ୍ଥ୍ୟ ଏବଂ ସହଜରେ ପରିବହନକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଇଥାଏ। ସହଜରେ ଉପଲବ୍ଧ, ବିଶ୍ୱସନୀୟ, ପରିବେଶ ଅନୁକୂଳ ଦୃଷ୍ଟିକୋଣରୁ ଜାତିସଂଘ ସାଧାରଣ ପରିଷଦରେ ଏହି ଦିବସ ପାଳନ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଅଙ୍ଗାରକାମ୍ଳ ଉଦ୍ଗୀରଣ ଏବଂ ଟ୍ରାଫିକ୍ ଭିଡ଼ ହ୍ରାସ ଓ ସୁସ୍ଥ ସହରାଞ୍ଚଳ ପରିବେଶ ସୃଷ୍ଟି ଦିଗରେ ସାଇକେଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଦେଶର ଯୁବବର୍ଗମାନଙ୍କୁ ସାଇକେଲ ଚାଳନା ପ୍ରତି ଆଗ୍ରହ ପ୍ରକାଶ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହା ଏକ ସୁସ୍ଥ ଏବଂ ସବୁଜ ରାଷ୍ଟ୍ର ଗଠନ ଦିଗରେ ସହାୟକ ହୋଇପାରିବ ବୋଲି କହିଛନ୍ତି। ବିଶ୍ୱ ସାଇକେଲ ଦିବସ ଅବସରରେ ଏକ ଭିଡ଼ିଓ ବାର୍ତ୍ତାକୁ ସେୟାର କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏକ ସୁସ୍ଥ, ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ପରିବେଶ ସୃଷ୍ଟି ଦିଗରେ ସାଇକେଲ ଚାଳନାକୁ ନିୟମିତ ଏକ ଅଭ୍ୟାସରେ ପରିଣତ କରିବା ସହ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, ସମୀକ୍ଷା କଲେ ବିଭାଗୀୟ ସଚିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ପ୍ରଥମ ଦିନରେ ଆଜି 6 ବୈଷୟିକ ଅଧିବେଶନରେ ଆଲୋଚନା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏ ସମ୍ମିଳନୀ ସମ୍ପର୍କରେ କହିଛନ୍ତି,
1: ପୋଲିସ ଆରେଞ୍ଜମେଣ୍ଟ କଡ଼ାକଡ଼ି କରାହେଇଛି, ଏହା ସହିତ ମାଜିଷ୍ଟ୍ରେଟ ଡିପ୍ଲୟମେଣ୍ଟ, ହେଲ୍ଥ ଟିମ୍, ଏନ୍ଡିଏମ୍ଏ ଏବଂ ଓଏସ୍ଡିଏମ୍ଏ ମଧ୍ୟ ତାଙ୍କର ଅଧିକାରୀ ବୃନ୍ଦ ସବୁ ଆସିକି ଅଛନ୍ତି। କୋଣାର୍କ ଭିଜିଟ୍ ଅଛି ଏବଂ ତାପରେ ସେଟା ଲାଇଭ୍ ଡେମୋ ଅଛି ଡିଜାଷ୍ଟର ରେସ୍ପନ୍ସର ମେକାନିଜମ୍ର।
0: ସବୁଜ ଉଦ୍ୟାନକୁ ଗତିଶୀଳ କରିବା ଲକ୍ଷ୍ୟରେ ଭୁବନେଶ୍ୱର ପୋଖରୀପୁଡ଼ ସ୍ଥିତ କ୍ରୁଟ ଡିପୋରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫିଲିଂ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପ ପାଇଁ ମୋଟ 53,55,00,000 ଟଙ୍କାର ପୁଞ୍ଜି ବିନିଯୋଗ ନେଇ ଆକଳନ କରାଯାଇଛି। ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନରେ 19,52,00,000 ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଅବଶିଷ୍ଟ ଅର୍ଥ ଅଂଶଗ୍ରହଣକାରୀଙ୍କ ଅଂଶଧନ ଓ ରାଜ୍ୟ ସରକାରଙ୍କ ସହାୟତା ମାଧ୍ୟମରେ ଭରଣା କରାଯିବାକୁ ପ୍ରସ୍ତାବ ରହିଛି। ରାଜ୍ୟରେ ସ୍ଥାୟୀ ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗ୍ରୀନ୍ ହାଇଡ୍ରୋଜେନ୍ ତଥା ସବୁଜ ଉଦ୍ୟାନ ଗତିଶୀଳତା ପ୍ରକଳ୍ପ ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରୁ ଏହା ଜଣାପଡ଼ିଛି। ଏହି ପ୍ରକଳ୍ପ ମାଧ୍ୟମରେ ଦୈନିକ ପ୍ରାୟ 260 ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବା ସହ ଦୈନିକ 600 ପର୍ଯ୍ୟନ୍ତ ବସ୍ ଚଳାଇବାକୁ ଲକ୍ଷ୍ୟ ରଖାଯାଇଛି, ଫଳରେ ବାର୍ଷିକ ପ୍ରାୟ 900 ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ। କ୍ରୁଟ, ଏନ୍ଟିପିସି ଏବଂ ଗ୍ରିଡ୍କୋର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ହାଇଡ୍ରୋଜେନ୍ ଚାଳିତ ସାଧାରଣ ପରିବହନ ବ୍ୟବସ୍ଥାର ପ୍ରଚଳନ ସହ ରାଜ୍ୟର ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ପ୍ରତିଷ୍ଠା କରିବା। ଏହି ଅଭିନବ ପ୍ରୟାସ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅନୁରୂପ ହୋଇଥିବାବେଳେ ଏହା ଦେଶର ନେଟ୍ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ସହିତ ସ୍ୱଦେଶୀ ସ୍ୱଚ୍ଛ ଇନ୍ଧନ ପ୍ରଯୁକ୍ତିରୁ ପ୍ରୋତ୍ସାହିତ କରିବାରେ ବିଶେଷ ସହାୟକ ହେବ। ଏନ୍ଟିପିସି, ଗ୍ରିଡ୍କୋ ଏବଂ କ୍ରୁଟ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ବୁଝାମଣାପତ୍ର ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା ମଧ୍ୟ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏକ ପାଇଲଟ ପ୍ରକଳ୍ପ ଭାବେ 3 ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ବସ୍ ପ୍ରଚଳନ କରାଯିବାର ଯୋଜନା ରହିଛି। କ୍ରୁଟ୍ର ରାଜଧାନୀ ଆଞ୍ଚଳିକ ପରିସୀମାକୁ ଦୃଷ୍ଟିରେ ରଖାଯାଇ ପ୍ରସ୍ତାବିତ ରୁଟ୍ ଏବଂ ସେବା ଶୈଳୀର କାର୍ଯ୍ୟ ସମୀକ୍ଷା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ବସ୍ ସେବାକୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ, କୋଣାର୍କ କରିଡର ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପୁନଃ ମୂଲ୍ୟାୟନ ପାଇଁ ଆରମ୍ଭ ହୋଇଥିବା ପୋର୍ଟାଲରେ ଏପର୍ଯ୍ୟନ୍ତ 40,000 ଛାତ୍ରଛାତ୍ରୀ ସଫଳତାର ସହ ଆବେଦନ କରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ବୋର୍ଡ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ଖାତାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଏକ ନୂତନ ପୋର୍ଟାଲ ଖୋଲାଯାଇଛି। ଏଥିଲାଗି ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଦେୟ ପ୍ରଦାନ ବ୍ୟବସ୍ଥା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଉଛି। ଏଥିଲାଗି ଓଡ଼ିଶାକୁ 5 ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ पटलामपुर ग्राम पंचायत सुस्थ ग्राम पंचायत भाव देश में युग्म तृतीय स्थान अधिकार कर पंचायत को 25 लाख टंकार अर्थराशि प्रदान हो पर्याप्त जल उपलब्ध ग्राम पंचायत वर्ग में केन्दुझर जिला चंपुआ ब्लॉक पड़ुआ ग्राम पंचायत सर्वभारतीय स्तर में तृतीय स्थान अधिकार कर स्वच्छ और सबुज ग्राम पंचायत वर्ग में सुंदरगढ़ जिला लाठिकटा ब्लॉक हाथीबंदा ग्राम पंचायत देश में युग्म भाव द्वितीय स्थान अधिकार करपरी सामाजिक भाव सुरक्षित और सामाजिक न्यायसंगत ग्राम पंचायत वर्ग में गंजाम जिला पुलसरा ब्लॉक मंदार ग्राम पंचायत देश में युग्म द्वितीय स्थान अधिकार कर नानाजी देशमुख सर्वोत्तम पंचायत सतत विकास पुरस्कार वर्ग में गंजाम जिला परिषद देश में द्वितीय स्थान अधिकार कर कटक आज एमएसएमई गुड़िक पाई जरूरीकालीन क्रेडिट लाइन ग्यारंटी योजना ईसीएलजीएस 5.0 संपर्कित एक सचेतनता कार्यक्रम अनुष्ठित हो योजन एमएसएमई यूनिट गुड़िक पाई स्वल्पकालीन आर्थिक आह्वान गुड़िक दूर करिबा निजुक्ति सुरक्षा सुनिश्चित करिबा एवं शिल्प कार्यकलाप निरंतरता बजाय रखिबारे सहायक हेबो या जरिया पुंजीर वृद्धि सह सूक्ष्म क्षुद्र एवं मध्यम उद्योग गुड़िक वर्तमान आर्थिक आह्वान वर्धित खर्च एवं बजार अनिश्चितता दूर करिबारे सहायक हेबे एहा माध्यमरे निजुक्ति सृष्टि एवं व्यावसायिक कार्यकलाप दीर्घस्थायित्व बजाय रखिबारे सहायक हेबा सह राज्यर शिल्प और आर्थिक विकास त्वरान्वित हेबो बोली सरकारंक पक्षरु कुहाजाइछि ज्येष्ठ मलमास तृतीया तिथि आज पुरी श्रीमंदिर महाप्रभु बनकलागी नीति अनुष्ठित हो महाप्रभु श्रृंगार गुप्त नीति आज संध्या 6 राति 10 पर्यंत सर्वसाधारण दर्शन बंद रही श्रीमंदिर प्रशासन पक्षर् सूचना दी जाए अपराह्नरे द्वितीय भोगमंडप नीति शेष हो महाप्रभु बनकलागी नीति आरंभ हो दत्त महापात्र सेवक मैंने ठाकुर श्रीमुख श्रृंगार करने गर्भगृह को प्रवेश करेंगे बनकलागी हिंगु हरिताल शंख केशर कर्पूर कईंथ अठा कस्तूरी एवं कला आदि व्यवहार कर महाप्रभु नीति द्वारा श्रीअंगर श्रीवृद्धि घटी था शारीरिक और मानसिक स्वास्थ्य रक्षा एवं परिवेश संरक्षण निमन्ते साइकिल चालना को प्रोत्साहित करने उद्देश्य आज विश्व साइकिल दिवस पालन करा सुस्थ जीवनशैली एवं प्रदूषणमुक्त परिवेश विकास में साइकिल चालनार गुरुत्वपूर्ण भूमिका रही जातिसंघ साधारण परिषद 2018 मसीह प्रतिवर्ष जून 3 तारीख को विश्व साइकिल दिवस रूपे पालन करने निम्ते निष्पत्ति चलित बर्षर बार्ता रही सबुज भविष्य साइकिल चलाइबा साइकिल गमनागमन और परिवहन क्षेत्र में सबुठारु पुरुणा एवं जरूरी माध्यम भाव में परिगणित हो आसुछि भद्रठारे विश्व साइकिल दिवस पालित हो 16 नंबर जातीय राजपथ नळांग आदमपुरु युव साइकिल आरोही माने जाई भद्रक जिलापा कार्यालय में पहुंचे साइकिल चलाइले प्रत्येक व्यक्ति सुस्थ और निरोग जीवन जापन करिपारिबार वार्ता नहीं साइकिल आरोही माने सहर परिक्रमा करथिले नवरंगपुर जिलापा कार्यालय में रबि धान संग्रह प्रक्रिया निमन्ते एक बैठक अनुष्ठित अणधान जमीर पंजीकरण में संपृक्त ल्यांप्स गुड़िक विरोध में आवश्यक कार्यानुष्ठान ग्रहण करने विभाग अधिकारी जिलापा निर्देश देते योग्य पंजीकृत चाषी धान क्रय करने गुरुत्व दि जाए धान किणा समय जदि कौन चाषी असाधु उपाय धान मंडी को आणती से विरोध में कार्यानुष्ठान बैठक जमापड़ी अतिरिक्त जिलापा प्रमोद कुमार पुष्टि जिला मुख्य कृषि अधिकारी समेत विभाग अधिकारी बैठक में उपस्थित थे नुआपड़ा जिला सदर ब्लॉक अंतर्गत सालिया ग्राम पंचायत रे सालिया सेवाश्रम रे जिला आईन सेवा प्राधिकरण आनुकूल रे आईन सचेतनता शिविर अनुष्ठित हो जाए एथिरे नालसा देयमुक्त हेल्पलाइन नंबर 1500 जातीय आईन सेवा प्राधिकरण पोर्टाल रे पोक्सो आईन अधिनियम उपरे आलोचना होईची पानीपाग दक्षिण पश्चिम मौसुमी वायु आसंता केरल स्पर्श करने नहीं भारतीय पानीपाग विभाग आकलन करपाग विभाग सूचना अनुसार एलनीनो प्रभाव मौसुमी वायुर अग्रगति मंथर रही पानीपाग विभाग महानिर्देशक डॉ मृत्युंजय महापात्र कहते एलनीनोर प्रभाव में मौसुमी जनित वर्षा कम हो पाए जून रु सेप्टेम्बर मास मध्य वर्षा कम होवार संभावना रही
2: दक्षिण ओडिशा एवं केन्द्रीय ओडिशा रे सामान्य किंवा सामान्य रु अधिक वर्षा होवार संभावना रही जून रु सेप्टेम्बर मास कथा पूर्वानुमान बर्तन करिछु परे पुनि पूर्वानुमान दिया प्रत्येक मास भित्रे तो जति वर्षा होता है भारत वर्ष रे ताटु कम वर्षा हेबो ताकु बिलो नॉर्मल कैटेगरी कह जाउछि परिमाणात्मक भाव में कही 90% वर्षा होवार संभावना रही
0: ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, ସମୀକ୍ଷା କଲେ ବିଭାଗୀୟ ସଚିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶିକ୍ଷା ଯଦି ଚରିତ୍ର ଗଠନରେ ସହାୟକ ନହେଲା ତାହେଲେ ଶିକ୍ଷା ମୂଲ୍ୟହୀନ। ଇନ୍ଦ୍ରଧନୁ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ। ମାତୃଶକ୍ତି ଚଳଚ୍ଚିତ୍ରର ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ଟି ସୌରୀ ଏବଂ ତପୁ ମିଶ୍ର।

0: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 98.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 101 MHz ଯୋଗେ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधार उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी। ओडिशा सरकारंक उच्च शिक्षा विभाग आनिछि नुआ सुजोग एईडीपी अप्रेंटिस एम्बेडेड डिग्री प्रोग्राम। पाठपढ़ा सहित काम शिखिबार सुजोग तृतीय वर्षरे मिलिबो स्टाइपेंड। आसंतु दक्षता गढ़ीबा चाकरी पाई पथ सुगम करिबा। अधिक सूचना पाई साम्स पोर्टल कु जाई आज ही आवेदन करंतु। एईडीपी आज सिखंतु काली रोजगारक्षम हुंतु।
0: कार्यक्रमर शेष गीतटी सुनंतु रामलखन चलचित्रर। ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ମନୋହର ଉଦାସ ଏବଂ ଅନୁରାଧା ପଡ଼ୱାଲ।

0: ଶୁଣୁଥିଲେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ କେତୋଟି ଚଳଚ୍ଚିତ୍ରର ଗୀତ ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।
1: ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।

0: ସିଏ ମୋତେ ୱେଟ୍ କରି ଚିପାଉଛ। ଯଦି ତମେ ଚାହିଁବ ତାହେଲେ ତା ସହିତ ମୋର ବାହାଘର ହେଇଯାଆନ୍ତା, ଆଉ ଯଦି ତମେ ମନା କରିବ ତାହେଲେ ମୁଁ ତାକୁ ଭୁଲିବାକୁ ଚେଷ୍ଟା କରିବି।
1: ହଉ ଠିକ୍ ଅଛି, ତମେ ଭିତରକୁ ଯାଅ, ମୁଁ ନିଶ୍ଚୟ ତମ ଭାଇକୁ ରାଜି କରେଇବି। ହେଇଟି ଶୁଣିଛ?
2: ଶୁଣିଲି, ମୋ ଭାଇର ସବୁ କଥା ଶୁଣିଲି।
1: ତାହେଲେ ସୋନୁର ବାହାଘର ସେଇଠି କରିବା ତ?
2: ବୁଝିଲ ଜାନକୀ, ମୁଁ ଭାବୁଥିଲି ମୋ ଭାଇ ମୋ ବିନା କିଛି କରିପାରେନି, ହେଲେ ଆଜି ମୁଁ ଜାଣିପାରୁଛି ମୋ ଭାଇ ବହୁତ ଆଗକୁ ଯାଇପାରେ।
1: ଓହୋ, ସେ ଫାଲତୁ କଥା ଛାଡ଼, ଆମ ସୋନୁଙ୍କ ଖୁସି ପାଇଁ ଆମେ କ'ଣ ଏତିକି କରିପାରିବାନି?
2: ତମର କୋଉ କଥାକୁ ମୁଁ ଆଜି ଯାଏ ରଖିନି ଯେ ଏଇଟା ରଖିବିନି।
1: ତା ମାନେ
2: ତମ ଇଚ୍ଛା ଅନୁଯାୟୀ ସୋନୁର ବାହାଘର ହେବ।

0: ଓଫୋ, କି ଗରମ ହଉଛି ଲୋ ମା, ଏଠି ଆଉ ରହି ହବନି।
1: ସୋନାଲି, କଣ କହୁଥିଲୁ?
0: କଣ ଆଉ କହିବି, ଏତେ ଗରମ ଏଠି ହେଉଛି ଯେ ଆଉ ରହି ହବନି।
1: ଏ ଶୀତ ଦିନେ ବି ତତେ ଗରମ ଲାଗୁଛି।
0: ମୁଁ ବିନା ଏସିରେ ଗୋଟେ ମୁହୂର୍ତ୍ତ ବି ରହିପାରେନି। କେତେ ଥର ତାଙ୍କୁ କହିଲେଣି ଚାଲ ଭୁବନେଶ୍ୱରରେ ରହିବା, ହେଲେ ସିଏ ମୋ କଥା ଶୁଣୁ ହିଁ ନାହାନ୍ତି।
1: କଣ କହିଲୁ, ତମେ ଘର ଛାଡ଼ି ଭୁବନେଶ୍ୱରରେ ରହିବ?
2: ଭାଉଜ, କଣ ହେଇଛି?
1: ଆରେ ସୋନୁ, ତମେ ଫେରିଲଣି ନା? ଯାଅ, ମୋ ହାତ ଧୋଇଦେବ, ତମ ପାଇଁ ମୁଁ ଚା କରିଦେଉଛି।
2: ଭାଉଜ, କିଛି ଗୋଟେ କହୁଥିଲ ବୋଧେ?
1: ଆରେ ନା, କାଇଁ କିଛି ନାହିଁ ତ।
0: ସିଏ ନୁହେଁ, ମୁଁ କହୁଥିଲି।
2: ସୋନାଲି, ତମେ କଣ, ତମର ଅସୁବିଧା ହେଇଛି?
0: ମୁଁ ଏ ଛୋଟ ସହରରେ ଚଳିପାରିବିନି, କେତେ ଥର କହିଲିଣି ଚାଲ ଭୁବନେଶ୍ୱରରେ ରହିବା ବୋଲି।
2: ସୋନାଲି, ତମ ମୁଣ୍ଡ ଖରାପ ହେଇଛି ନା କଣ?
0: ମୋର ନୁହେଁ, ତମ ମୁଣ୍ଡ ଖରାପ ହୋଇଯାଇଛି। ତମକୁ ବାହା ହେଇ ମୋ ଜୀବନଟା ନଷ୍ଟ ହୋଇଗଲା।
2: ସୋନାଲି, ତମର ଯଦି ଏଠି ବଞ୍ଚିବାଟା କଷ୍ଟ ହେଇଯାଉଛି ତାହେଲେ ତମେ ତମ ବାପାଙ୍କ ଘରକୁ ଚାଲିଯାଅ। ମୁଁ ମୋ ଭାଇ ଭାଉଜଙ୍କୁ ଛାଡ଼ି କୁଆଡ଼େ ଯାଇପାରିବିନି।
0: ଠିକ୍ ଅଛି, ମୁଁ ଏଇ ମୁହୂର୍ତ୍ତରେ ଏ ଘର ଛାଡ଼ି ଚାଲି ଯାଉଛି।
1: ସୋନୁ, ଇଏ କଣ ହଉଛି? ସୋନାଲି ଯଦି ଚାହୁଁଛି ତାହେଲେ ତମେ ଭୁବନେଶ୍ୱର ଚାଲିଯାଅ।
2: ହେଲେ ଭାଉଜ,
1: ମୁଁ କିଛି ଶୁଣିବିନି। ତମେ ମୋ ମୁଣ୍ଡ ଛୁଇଁ ନିୟମ କର, ତମେ ଏ ଘର ଛାଡ଼ି ଆଜିଠୁ ଚାଲିଯିବ, ଆଉ ସୋନାଲି ଯେଉଁଠି ଚାହୁଁଛି ସେଇଠି ରହିବ।
2: ନାଇଁ ଭାଉଜ, ନାଇଁ, ମୁଁ ପାରିବିନି ଭାଉଜ।
3: ଜାନକୀ, ତମେ କଣ କହୁଛ?
2: ଭାଇ, ଭାଇ, ତମେ ଟିକେ ଭାଉଜଙ୍କୁ ବୁଝାଅ। ଭାଇ,
1: ମୁଁ ଯାହା କିଛି କହିଛି ଠିକ୍ କହିଛି। ତମେ ମୋ ମୁଣ୍ଡ ଛୁଇଁ ନିୟମ କରିଛ, ମୋ କଥା ତମକୁ ମାନିବାକୁ ପଡ଼ିବ।
3: ତୋ ଭାଉଜ ଠିକ୍ କହିଛି ସୋନୁ, ତୁ ସୋନାଲିକୁ ନେଇ ଏ ଘର ଛାଡ଼ି ଚାଲିଯା।
2: ନା ଭାଇ, ନା, ପିଲାଦିନୁ ମୋ ବାପା ମାଆଙ୍କୁ ହରେଇଛି, ହେଲେ ତମେ ତମେ ଆଉ ଭାଉଜ ମୋତେ କେବେ ସେମାନଙ୍କ ଅଭାବ ଅନୁଭୂତ ହେବାକୁ ଦେଇନ, ହେଲେ ଆଜି ତମକୁ ଛାଡ଼ି ମୁଁ କେମିତି ବଞ୍ଚିବି?
3: ବଞ୍ଚିବାକୁ ହବ ରେ ପାଗଳା, ତତେ ବଞ୍ଚିବାକୁ ହବ।
2: ନା,
3: ଏଇ ପରା ଏଇ ପରା ଜୀବନ ଏମିତି ଭାଙ୍ଗି ପଡ଼ିଲେ ଚଳିବ? ଆରେ ଯା, ଯିବା ପାଇଁ ବାହାରି ଯା।
0: ହଉ, ମୁଁ ସବୁ ପ୍ୟାକ୍ କରୁଛି, ତମେ ଶୀଘ୍ର ଆସ।
2: ଠିକ୍ ଅଛି ଭାଉଜ, ତମର କୋଉ କଥାକୁ ଆଜି ଯାଏ ମୁଁ ଅମାନ୍ୟ କରିନି, ଆଉ ଆଜି ବି ତମ କଥାକୁ ମାନି ନେଉଛି ଭାଉଜ। ହେଲେ ସେଦିନର ସେ ରାମାୟଣ କାହାଣୀ ପରେ ତମେ ପୁଣି କାହାଣୀ ରିପିଟ୍ କରିଦେଲ।
1: ସୋନୁ,
2: ପୁଣି ଥରେ ସୀତା ଲକ୍ଷ୍ମଣକୁ ନିୟମରେ ବାନ୍ଧିଦେଲେ ବାନ୍ଧିଦେଲେ। ଯାଉଛି ଭାଉଜ, ଯାଉଛି।
1: ସୋନୁ, ସୋନୁ, ମୋ କଥା ଟିକେ ଶୁଣ। ସୋନୁ, ସୋନୁ,
4: କାହିଁ ଯାଉ ଛାଡ଼ି

0: ଆଉ ଟିକେ ଆଉ ଟିକେ ଭୟ ଧର ଜାନ କି ଡାକ୍ତର ମ୍ୟାଡମ ଏବେ ଆସିବେ।
1: ମୁଁ ଠିକ ଅଛି, ତମେ ଏତେ ଚିନ୍ତା କରନି, ମୁଁ ଠିକ ହେଇଯିବିନି। ତମେ ତମେ ୟା ଭିତରେ କେତେ ଝଡ଼ିଗଲଣି ନା,
0: ତମେ ତମେ ଖାଲି ଅନ୍ୟମାନଙ୍କ କଥା ସବୁବେଳେ ଭାବିଲ, ନିଜ କଥା ତ କେବେ ଦେଖିଲନି।
1: ଆଚ୍ଛା କହିଲ, ସୋନୁକୁ ଖବର ଦେଇଥିଲ
0: ନା? ଆଜି ତମ ରିପୋର୍ଟ ଆସିଗଲା ପରେ ମୁଁ ସୋନୁକୁ ଦେଖା କରିବି, ତମେ ଚିନ୍ତା କରନି। ଏଇ ତ ମ୍ୟାଡମ ଆସିଗଲେଣି, ଆସନ୍ତୁ ଆସନ୍ତୁ ମ୍ୟାଡମ। ନମସ୍କାର ମ୍ୟାଡମ।
1: ନମସ୍କାର ମ୍ୟାଡମ।
2: ନମସ୍କାର ରାଜୀବ ବାବୁ, ବସନ୍ତୁ
0: ମ୍ୟାଡମ।
1: ମ୍ୟାଡମ କଣ ଦେଖିଲେ ମୋ ରିପୋର୍ଟରେ, ସବୁ ଠିକ ଅଛି ନା?
2: ଜାନକୀ ଦେବୀ, ଆପଣଙ୍କ ପରିସ୍ଥିତି ବହୁତ ଜଟିଳ।
0: କଣ ହେଇଛି ଜାନକୀର?
2: ରାଜୀବ ବାବୁ, ଆପଣଙ୍କ ସ୍ତ୍ରୀଙ୍କୁ ଲିଭର କ୍ୟାନ୍ସର ହେଇଛି। ତୁରନ୍ତ ଅପରେସନ କରିବାକୁ ପଡିପାରେ, କିନ୍ତୁ ଭଲ ହେବାର ଗ୍ୟାରେଣ୍ଟି ଦେଇପାରୁନି।
0: କଣ କହିଲେ, କଣ କହିଲେ ମ୍ୟାଡମ? ମୁଁ ଜାନକୀକୁ ଲିଭର କ୍ୟାନ୍ସର।
2: ହଁ, ତାଙ୍କୁ ତୁରନ୍ତ ଓଟିକୁ ନିଆଯିବା ଦରକାର।
1: ଶୁଣ, ସୋନୁଙ୍କୁ ଏସବୁ କଥା କହିବନି, ନହେଲେ ନହେଲେ ସେ ଭାଙ୍ଗି ପଡ଼ିବେ। ତାଙ୍କୁ

0: ଗଇବ ମତେ ନିହାତି ଦେଖା କରିବେ।
1: ତମେ ଟିକେ ଚୁପ୍ ରହିଲ। ଠିକ ଅଛି, ମୁଁ ଏଇନେ ସୋନୁ ପାଖକୁ ଯାଉଛି। ମ୍ୟାଡାମ ଆପଣ ଅପରେସନ ପାଇଁ ପ୍ରୋସେସ ଆରମ୍ଭ କରନ୍ତୁ।
2: ଠିକ ଅଛି, ମୁଁ ପ୍ରୋସିଜର ଆରମ୍ଭ କରୁଛି, ଆପଣ ଟଙ୍କାର ଆରେଞ୍ଜମେଣ୍ଟ କରନ୍ତୁ।
1: ଆଜ୍ଞା ମ୍ୟାଡାମ।

0: କିଏ କିଏ ଡାକୁଛ?
1: ମୁଁ ରାଜୁ ଭାଇ ବୋମା।
0: ଭାଇ ଆପଣ?
1: ହଁ, ସୋନୁ ଘରେ ନାହିଁ କି?
0: ନା, ଅଫିସ ଚାଲିଗଲେଣି।
1: ସୋନୁକୁ ଆସିଲେ କହିବ ଭାଉଜ ଦେହ ଭୀଷଣ ଖରାପ, ଟିକେ ମେଡିକାଲ ଯାଇ ଦେଖା କରି ଆସିବ। ଆଉ ହଁ, ତମେ ବି ସାଥିରେ ଆସିବ।
0: ହଉ ଠିକ ଅଛି, ସେ ଫେରିଲେ ମୁଁ କହିଦେବି।
1: ମୁଁ ଏଥର ଆସୁଛି ବୋମା।
0: ହଉ ଯାଆନ୍ତୁ। ଛୋଟ ଲୋକ କୋଉଠିକାର, ଭାରି ଭାଇ ସୁଙ୍ଗ ଉଛୁଳି ପଡୁଛି।

0: ଅଚାନକ ଟିକେ ଆଉଜି କରିବ, ମୁଁ ଇଞ୍ଜେକ୍ସନଟା ଦେଇଦିଏ।
1: ଥାଉ ମ୍ୟାଡ଼ାମ, ଆଉ ଏସବୁ ମୋର କିଛି ଦରକାର ନାହିଁ। ମୋ ସୋନୁଙ୍କ ବିନା ଏସବୁ ମୋ ପାଇଁ ନିରର୍ଥକ।
0: ସୋନୁ ସି କିଏ?
1: ମୋ ଦିଅର, ମୋ ପୁଅ ସିଏ, ଆଉ ସିଏ ଓଏସ୍ ଅଫିସର ହେଡ଼େ, ସିଏ ଆସିଲେଣି। ଏଇ ତମେ ସୋନୁକୁ କହିଥିଲ ଡି?
2: ହଁ କହିଥିଲି ତ, ହେଲେ ସେ ଆସିଲାନି କାହିଁକି?
1: ମୋତେ ଫୋନ୍ଟା ଦିଅ, ମୁଁ କଥା ହେବି ତା ସହିତ। ଦିଅ ପରା କହୁଛି। ଫୋନ୍ଟା କିଏ ଉଠଉନାହାନ୍ତି ଯେ?
3: ସୋନାଲି, ଆରେ ଦେଖିଲ କିଏ ଫୋନ୍ଟା କରିଛି?
4: ଓହୋ, ତମେ ଦେଖିନିଅ ନା, ମୁଁ ପୁରା ଶାଢ଼ୀ ପିନ୍ଧୁଛି।
1: ସୋନୁ ତମେ ଶୀଘ୍ର ମୋ ପାଖରେ ଆସି ପହଞ୍ଚ ସୋନୁ। ମୁଁ କିଛି କହିପାରିବିନି, ତମେ ସିଟି ହସ୍ପିଟାଲ ଆସି ଶୀଘ୍ର ପହଞ୍ଚ।
5: ଠିକ ଅଛି ଭାଉଜ, ମୁଁ ସାଙ୍ଗେ ସାଙ୍ଗେ ବାହାରୁଛି, ତମେ ଚିନ୍ତା କରନି ଭାଉଜ, ମୁଁ ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚୁଛି।
1: ହଁ ସୋନୁ।
4: ଆରେ ତମର ସରିଲା, ଚାଲ ଏଥର ଯିବା।
3: କୁଆଡ଼େ
4: କୁଆଡ଼େ କୁଆଡ଼େ କ'ଣ? ସପିଂ
3: ସପିଂ ନୁହଁ, ଆମକୁ ଏଇନେ ସିଟି ହସ୍ପିଟାଲ ଯିବାକୁ ପଡ଼ିବ।
4: ବଟ୍ ୱାଇ?
3: ଭାଉଜଙ୍କ ଦେହ ଖରାପ।
4: ଓହୋ, ପଛରେ ଗଲେ ହବନି।
3: କ'ଣ ହେଲା? ମୋ ଭାଉଜଙ୍କ ଦେହ ଖରାପ, ମୁଁ ତାଙ୍କୁ ଦେଖିବାକୁ ନଯାଇ ତମ ସହ ସପିଂ କରିବାକୁ ଯିବି? ଚାଲ ମୋ ସାଥିରେ।
0: ମ୍ୟାଡ଼ାମ ଏଥର ଟିକେ ଆରାମ କରନ୍ତୁ।
1: ଆଉ ମୋର ଚିନ୍ତା ନାହିଁ, ମୋ ସୋନୁ ଏଥର ଆସିଗଲେ ମୋର କିଛି ଚିନ୍ତା ନାହିଁ।
0: ରାଜେଶ ବାବୁ,
2: ଆଜ୍ଞା,
0: ମ୍ୟାଡ଼ାମଙ୍କୁ ଟିକେ ଧରିଲେ ମୁଁ ଇଞ୍ଜେକ୍ସନଟା ଦିଏ।
1: ନା, ମୋର କିଛି ଦରକାର ନାହିଁ, ମୋ ସୋନୁ ଆସିଗଲେ ମୋର ସବୁ ଦୁଃଖ ଚାଲିଯିବ। ଏଇ ଦେଖ, ମୋ ସୋନୁ ଆସିଗଲେଣି, ଏଣିକି ମୋର ଆଉ କିଛି ହବନି, କିଛି ହବନି ମୋର ଆଉ।
3: ଭାଉଜ କ'ଣ ହେଇଛି ତମର? ଭାଇ ତମେ ଏମିତି ବସିଛ ଯେ? ମ୍ୟାଡ଼ାମ ମୋ ଭାଉଜଙ୍କର କ'ଣ ହେଇଛି?
0: ସାର୍, ଆପଣଙ୍କ ଭାଉଜଙ୍କୁ ଲିଭର କ୍ୟାନ୍ସର ହେଇଥିଲା।
3: ହ୍ୱାଟ?
0: ଆଜ୍ଞା, ଅପରେସନ କଲୁ କିନ୍ତୁ କିଛି ଲାଭ ହେଲାନି, ଆଉ ହୁଏତ କେଇଟା ମୁହୂର୍ତ୍ତ ପରେ ସେ ଆମକୁ ଛାଡ଼ି ଚାଲି ଯାଇପାରନ୍ତି।
3: କ'ଣ କହିଲେ? ଭାଉଜ ନା ନା ନା ନା ଭାଇ, ଏତେ ସବୁ ଘଟଣା ଘଟିଗଲା, ଅଥଚ ତମେ ମୋତେ ଟିକେ ଖବର ବି ଦେଲନି।
2: ସେଦିନ ମୁଁ ତମ ଘରକୁ ଯାଇଥିଲି ରେ।

0: ସାନ ବୋହୂକୁ ସବୁ କହିଥିଲି।
1: ହଁ ହଁ ଭାଇ କହିଥିଲେ, ହେଲେ ତମକୁ କହିବାକୁ ମୋର ଆଉ ମନେ ନାହିଁ।
2: ୟୁ ନନସେନ୍ସ, ମୋ ଭାଉଜ ଇଆଡ଼େ ମରଣ ସହ ଲଢୁଛନ୍ତି, ଏ କଥା ମତେ ଜଣେଇବାକୁ ମନେ ପଡ଼ୁନି। ମତେ ତ ସପିଂ କରିବାଟା ମନେ ରହୁଛି ତମର। ମତେ ଛାଡ଼ି ଦିଅ ଭାଇ, ଆଜି ଆଜି ୟାରି ପାଇଁ ୟାରି ଭାଇ, ଆଜି ମୋ ଭାଉଜଙ୍କୁ ସବୁ ଦେଖା ହେଇପାରିଲିନି, କେବଳ ୟାରି ପାଇଁ।
3: ସୋନୁ ତମକୁ ମୋର ଆଣେ ସୋନୁ, ସୋନା ଲେଖି କିଛି କୁହନି।
2: ଦେଖୁଛ ଦେଖୁଛ, ଆରେ ଯୋଉ ଦେବୀ ପ୍ରତିଭାଙ୍କ ପାଇଁ ତମ ମନରେ ବିଷ ଭରି ରହିଥିଲା, ଦେଖ ତମ ପ୍ରତି ତାଙ୍କର ମମତା ଦେଖ।
1: ମତେ କ୍ଷମା କରିଦିଅ, ମୋର ଭୁଲ ହେଇଯାଇଛି।
3: ସୋନୁ
2: ଭାଉଜ
3: ମୋ ପାଖକୁ ଟିକେ ଆସ। ସୋନୁ
2: ଭାଉଜ ମୋର ଭୁଲ ହେଇଯାଇଛି, ଭାଉଜ ମତେ କ୍ଷମା କରିଦିଅ ଭାଉଜ।
3: ଏମିତି କ'ଣ କହୁଛ, ତମେ ମୋ ଦିଅର ତମେ ପରା ମୋ ପୁଅ, ପୁଅ କ'ଣ ମାଆକୁ କେବେ କ୍ଷମା ମାଗେ?
2: ଡକ୍ଟର ମ୍ୟାଡମ୍, ମୋ ଭାଉଜକୁ ବଞ୍ଚାଇବା ପାଇଁ କ'ଣ କିଛି ଉପାୟ ନାହିଁ।
4: ଆଇ ଏମ୍ ସରି ସାର୍, ଆମେ ସବୁ ଟ୍ରାଏ କରିସାରିଛୁ।
3: ଏ ସୋନୁ
2: ଭାଉଜ,
3: ତମେ ମୋ ପାଇଁ ଚିନ୍ତା କରନି,
2: ନାଇଁ
3: ତମକୁ ମୁଁ ଦେଖିସାରିଲିଣି, ଏଣିକି ଆଉ କିଛି ଅବଶେଷ ନାହିଁ, ଏଥର ମୁଁ ଶାନ୍ତିରେ ଶୋଇପାରିବି।
1: ନାଇଁ ତମେ ସେମିତି କୁହନି, ସେମିତି କୁହନି
3: ସୋନାଲି, ମୋର ଶେଷ କଥା ରଖେ।
1: କୁହ ଅପା, କ'ଣ କହିବ କୁହ।
3: ସୋନୁ ମୋର ଭାରି ସ୍ନେହ ରଙ୍କୁଣ, ତାଙ୍କ ମନରେ କଷ୍ଟ ଦେବୁନି, ତାଙ୍କୁ ସବୁବେଳେ ସ୍ନେହ ପଣତରେ ବାନ୍ଧି ରଖିବୁ, ଆଉ ଆଉ ମୋ ଅନ୍ତେ ତୁ ଦେଢ଼ଶରଙ୍କର ସବୁ ଭଲ ମନ୍ଦ ବୁଝିବୁ।
1: ସେମିତି କୁହନି ଅପା, ସେମିତି କୁହନି, ତମର କିଛି ହବନି ଅପା, ତମର କିଛି ହବନି।
3: ସୋନୁ ସୋନାଲିକୁ କେବେ ଭୁଲ ବୁଝିବୁନି, ଭାଇଙ୍କ ପାଖରେ ରଖିବ, ତାଙ୍କ କଥା ମାନି ଚଳିବ।
2: ତମେ ଶେଷରେ ମତେ ଏମିତି ପର କରିଦେଲ ନା ଭାଉଜ, ମୁଁ ପରା ତମ ଗେଲା ପୁଅ, ତମେ କଣ ତମ ପୁଅକୁ ଛାଡ଼ି ଚାଲିଯିବ ଭାଉଜ? ହେ ଭାଉଜ, ମୋ ପିଲାଦିନ ମୋ ବୋଉର ସ୍ନେହ କ'ଣ ଜାଣିନି, ତମେ ମତେ ମାର ସ୍ନେହ ଦେଇଛ, ବହୁତ ଦୁଃଖ କଷ୍ଟ ସହିଛ ମୋ ପାଇଁ, ଆଉ ଆଜି ସୁଖ ବେଳକୁ ମତେ ଛାଡ଼ି ଚାଲି ଯାଉଛ ନା?
3: ମୁଁ କୁଆଡ଼େ ଯାଉନି, ମୁଁ ତୁମ ଝିଅ ହେଇ ଆର ଜନ୍ମକୁ ତମ କୂଳକୁ ଫେରି ଆସିବି।
0: ବାସ ଛାଡ଼ୁକି, ବାସ ବନ୍ଦ କର, ମୁଁ ସହିପାରୁନି।
3: ଜୀବନ ସାରା ତମେ ମୋର ସବୁ କଥା ସହିଛ, ଆଉ ଆଜି ଶେଷ ସମୟରେ ଅଭିମାନ କରୁଛୁ।
0: ଚୁପେଇ ଯାଅ ଜାନକୀ,
3: ଶୁଣ
0: ଚୁପେଇ ଯାଅ,
3: ନିଜ ଦେହ ପାଇଁ ଯତ୍ନ ନବ, ମୋ ସୋନ ଉପରେ କେବେ ରାଗିବନି, ନହେଲେ ମତେ ଉପରେ ଭାରି କଷ୍ଟ ହବ। ସୋନୁ ପାଖ ଛାଡ଼ି ତମେ କୁଆଡ଼େ ଯିବ?
4: ଆଇ ଏମ୍ ସରି ସାର୍, ଆପଣଙ୍କ ଭାଉଜ ଆଉ ନାହାନ୍ତି।

0: ତୁମେ ମତେ ଛାଡି ଯାଇପାରିବନି ଭାଉଜ। ତମେ ଶେଷରେ ରାମାୟଣର କାହାଣୀକି ସେମିତି ଛାଡ଼ିଗଲ ନା, ସୀତା ମା ରାମ ଲକ୍ଷ୍ମଣଙ୍କୁ ଛାଡ଼ି ପାତାଳକୁ ଚାଲିଗଲା ପରେ ତମେ ବି ଆମ ଦି ଭାଇକୁ ଛାଡ଼ି ଚାଲିଗଲା।
1: କାହା ଦିନରେ ପାଗଳ, ତାପରେ ରାମ ଲକ୍ଷ୍ମଣଙ୍କୁ ଛାଡ଼ି ସବୁଦିନ ପାଇଁ ପାତାଳକୁ ଚାଲି ଯାଇଛନ୍ତି, ଆଉ କାନ୍ଦି କିଛି ଲାଭ ନାହିଁ। ସମସଂକାରର ବ୍ୟବସ୍ଥା କରିବା ଚାହେଁ।
0: ତାଙ୍କ ମଶାଣୀ କିଣିଲେ ଯିବି।

0: ତେବେ ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ନାଟକ ଭାଉଜ। ରଚନା ଏବଂ ବ୍ୟବସ୍ଥାପନାରେ ଥିଲେ ଜ୍ଞାନରଞ୍ଜନ ପଣ୍ଡା। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମାନସ, ଜ୍ଞାନରଞ୍ଜନ, ବିସ୍ମୟ, ଆରାଧନା ଏବଂ ସୁସ୍ମିତା।
1: ତେବେ ଶ୍ରୋତା ବନ୍ଧୁ, ଆଜିର ଆଇନା ଅଗଣାରେ ନାଟକ ଭାଉଜଟି ଆପଣଙ୍କୁ କେମିତି ଲାଗିଲା ଆମକୁ ଚିଠି ବା ମେଲ୍ ମାଧ୍ୟମରେ ଆପଣଙ୍କ ମତାମତ ଦେବାକୁ ଆଦୌ ଭୁଲିବେ ନାହିଁ।
0: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.aircc@gmail.com।
0: ତେବେ ଶ୍ରୋତା ବନ୍ଧୁ, ଆଜିର ଆଇନା ଅଗଣାରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ତେଜସ୍ୱିନୀ।
1: ଆଉ ମୁଁ ଥିଲି ଆପଣଙ୍କ ସାଥୀ ଦୀପ୍ତି।
0: ରହୁଛୁ,
1: ନମସ୍କାର।

0: অজনা লিঙ্ক ক্লিক করতু না সাইবার ক্রাইম হেল্পলাইন 1930 মনে রাখুন এসবিআই সচেতন রুহন্তু সুরক্ষিত রুহন্তু
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
2: सुनुतिले जीववाणी कार्यक्रम रिले करी प्रचार करथिलु आकाशवाणी रा कटक केंद्र रो ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ 6:00। କହି ରଖୁଛୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି 6:02 ଶୁଣିପାରିବେ ବନସୁରଭିରେ ସାନ୍ତାଳି ଗୀତ। ରାମଚରିତ ମାନସ ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ ଆଜି 6:10। ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କରିବୁ ଉଜ୍ଜଳ ଆମ ଦେଶ। ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ 6:30। ରାତି 7:00 ରହିଛି ଓଡ଼ିଆ ଆଲବମ୍ ଗୀତ। 7:30 ଆମ ଚାଷବାସ କାର୍ଯ୍ୟକ୍ରମ। ପାରମ୍ପରିକ ଗୀତ ପ୍ରଚାର କରିବୁ ରାତି 8:00। 8:15 ସଞ୍ଜୀବନୀ କାର୍ଯ୍ୟକ୍ରମ। ସିନେତରଙ୍ଗ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:35। ଏହା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ସନ୍ଧ୍ୟା 6:02 ହେବାକୁ ଯାଉଛି। ପ୍ରଚାର କରୁଛୁ ଆଦିବାସୀ ଗୀତକୁ ନେଇ କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣନ୍ତୁ ସାନ୍ତାଳି ଗୀତ। ଗୀତଟିକୁ ପରିବେଷଣ କରିଛନ୍ତି ଶିଳ୍ପୀ ରୋହିଣୀ ପ୍ରସାଦ ମୁର୍ମୁ ଏବଂ ତାଙ୍କର ସାଥୀମାନେ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ।

0: ଶୁଣୁଥିଲେ ଆଲୋଚନା ସହରୀ ସ୍ୱଚ୍ଛତା ବଜାୟ ରଖିବାରେ ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ଏ ସମ୍ପର୍କରେ ଆଲୋଚନା କରୁଥିଲେ ରୁଚିର କୁମାର ପାଣିଗ୍ରାହୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ରାମେଶ୍ୱର ପାରାଦ୍ୱୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା 5 ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଗ୍ରୀନ୍ ଫିଲ୍ଡ କୋଷ୍ଟାଲ ହାଇୱେ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। 163 କିଲୋମିଟରରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର 8,300 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବୃହତ୍ ପ୍ରକଳ୍ପକୁ 2 ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅଧୀନରେ ରାମେଶ୍ୱରଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ 79 କିଲୋମିଟର ସଡ଼କ ପଥକୁ 4 ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ କାକଟପୁରଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ପ୍ରାୟ 80 କିଲୋମିଟର ରାସ୍ତାକୁ ପକ୍କା ସୋଲ୍ଡର ବିଶିଷ୍ଟ 2

0: ଉତ୍କୃଷ୍ଟ ସଡ଼କ ପଥ ଭାବେ ନିର୍ମାଣ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
1: ଓଡ଼ିଶା ମେ କୋଷ୍ଟାଲ ହାଇୱେ ଯୋ ଷ୍ଟେଟ କି ବହୁତ ଲମ୍ବେ ସମୟ ସେ ଏକ ଡିମାଣ୍ଡ ରହି ହେ ବିକଜ କୋଷ୍ଟାଲ ଏରିଆଜ କା ବାର ବାର ସାଇକ୍ଲୋନ ସେ ଇମ୍ପାକ୍ଟ ହୋନା, କୋଷ୍ଟାଲ ଆକ୍ଟିଭିଟିଜ ଯୋ ହେ ଫିଶିଂ ହୋ, ପାନ କି ଖେତି ହୋ, ଧାନ କି ଖେତି ହୋ, କଇ ତରହ କେ ଇକୋନୋମିକ ଆକ୍ଟିଭିଟିଜ ହେ ଔର ସାଥ ହି ସାଥ ଯୋ ଟୁରିଜମ ଔର ଶ୍ରଦ୍ଧା କେ ବଡେ କେନ୍ଦ୍ର ହେ ଜୈସେ ପୁରୀ ହୋ ଗିଆ, ଚିଲିକା ହୋ ଗିଆ, ଇନ ସବ କି କନେକ୍ଟିଭିଟି ଅଲଙ୍ଗ ଦି କୋଷ୍ଟ କେସେ ହୋ, ଏକ ଲମ୍ବେ ଟାଇମ ସେ ଓଡ଼ିଶା କି ଡିମାଣ୍ଡ ରହି ହେ। ତୋ ଇସ ଡିମାଣ୍ଡ କୋ ଆଜ ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ନେ କ୍ୟାବିନେଟ ମେ ଆପ୍ରୁଭ କିଆ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ସଂଯୋଗୀକରଣ ବ୍ୟବସ୍ଥା ସୁଦୃଢ଼ ହେବା ସହ ପର୍ଯ୍ୟଟନ, ଶିଳ୍ପ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ କରିବା ସହ ନୀଳ ଅର୍ଥନୀତି ଏବଂ ଶିଳ୍ପାୟନକୁ ଏହା ଗତିଶୀଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର ଆର୍ଥିକ ପ୍ରଗତି, ପର୍ଯ୍ୟଟନ ଏବଂ ବାଣିଜ୍ୟ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍ପରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବିଭାଗର ମୁଖ୍ୟ ଡକ୍ଟର କୃଷ୍ଣ ସ୍ୱରୂପ ଭସ୍ସା କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ସା ଆଶାବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ଓଡ଼ିଶାରୁ 5 ବର୍ଗରେ ପୁରସ୍କୃତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଥିବା ଜମିରେ ବର୍ଷ ବର୍ଷ ଧରି ବସତି ସ୍ଥାପନ କରିଆସୁଥିବା ସେବକ, ନିଯୋଗ ଏବଂ ମଠଗୁଡ଼ିକୁ ଭୂ ସମ୍ପତ୍ତିଗତ ଅଧିକାର ଦେବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦୀର୍ଘଦିନ ଧରି ଶ୍ରୀ ଜଗନ୍ନାଥଙ୍କ ନାମରେ ଥିବା ଜମିରେ ବସବାସ କରୁଥିବା ସେବକ, ନିଯୋଗ ଏବଂ ମଠଗୁଡ଼ିକୁ ଠିକ୍ ବନ୍ଦୋବସ୍ତ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଇ ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଇ ହୁଣ୍ଡି ବ୍ୟବସ୍ଥାକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ହୋଇଛି। ବୈଠକରୁ ଜଣାପଡ଼ିଛି, ଦାନ ଅର୍ଥରାଶି ପାଇଁ ଆୟକର ଛାଡ଼ ବ୍ୟବସ୍ଥା ରହିବ। ଭକ୍ତମାନଙ୍କଠାରୁ ଦାନ ସୂତ୍ରରେ ଆସିବାକୁ ଥିବା ଅର୍ଥ କେବଳ ଶ୍ରୀମନ୍ଦିରର ବିକାଶ ଦିଗରେ ଖର୍ଚ୍ଚ ହେବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଦେଶ ତଥା ରାଜ୍ୟ ବାହାରେ ରହୁଥିବା ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିକୁ

0: ସାହାଯ୍ୟରେ ଅର୍ଥରାଶି ପଠାଇପାରିବେ। ତେବେ ଏହି ବ୍ୟବସ୍ଥାକୁ ସାଇବର ଅପରାଧରୁ ମୁକ୍ତ କରିବା ପଦକ୍ଷେପ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କର ଏହି ଶୃଙ୍ଗାର ଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ବାସୁଆଘାଇଠାରେ ଓଡ଼ିଶା ଅର୍ବାନ୍ ଏକାଡେମୀର ନବନିର୍ମିତ ଛାତ୍ରାବାସକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟରେ ସହରୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଦକ୍ଷତା ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଓଡ଼ିଶା ଅର୍ବାନ୍ ଏକାଡେମୀର ବାର୍ଷିକ ପ୍ରଶିକ୍ଷଣ କ୍ୟାଲେଣ୍ଡର ମଧ୍ୟ ଉନ୍ମୋଚିତ ହୋଇଛି। 9,45,00,000 ଟଙ୍କା ବ୍ୟୟରେ ନିର୍ମିତ ଏହି ଛାତ୍ରାବାସକୁ ସ୍ୱତନ୍ତ୍ର ଆବାସିକ ସୁବିଧା ଭାବେ ବିକଶିତ କରାଯାଇଛି। ସମାଜରେ ସତ୍ୟ ନିରପେକ୍ଷ ସମ୍ବାଦ ପରିବେଷଣ ସହ ଗ୍ରାମାଞ୍ଚଳର ସମସ୍ୟାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣରେ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକରେ ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଶ୍ରୀ ସୁରଜ ଯୋଗଦେଇ ସାମ୍ବାଦିକମାନଙ୍କ ଦାବି ଓ ସମସ୍ୟାକୁ ସରକାର ବିଚାର କରୁଥିବାର କହିଛନ୍ତି। ମାତୃଭାଷା ଲୋକସାହିତ୍ୟ ଓ ଲୋକସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହାସହ ଶ୍ରୀ ମିଶ୍ରଙ୍କୁ ଓଡ଼ିଆ ଭର୍ଚୁଆଲ ଏକାଡେମୀର ବ୍ରାଣ୍ଡ ଆମ୍ବାସଡର ଭାବେ ମଧ୍ୟ ମନୋନୀତ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ବର୍ଷସାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବାର୍ଷିକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ବିଭିନ୍ନ ପରୀକ୍ଷାରେ କୃତିତ୍ୱ ହାସଲ କରୁଥିବା ପରୀକ୍ଷାର୍ଥୀମାନଙ୍କୁ ଜିଲ୍ଲାପାଳ ଅଭିନନ୍ଦନ ଜଣାଇଛନ୍ତି। ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ମନମୁଣ୍ଡା ଓ ହରଭଙ୍ଗା ବ୍ଲକର ବୀରନରସିଂହପୁରଠାରେ ରବିଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିଧାନ ପାଇଁ 1,85,500 କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 24 ପ୍ୟାକ୍ସ ମାଧ୍ୟମରେ ଧାନ କ୍ରୟ କରାଯିବ ବୋଲି ଜଣାପଡ଼ିଛି। ବୀରନରସିଂହପୁରର ବିପଣନ କେନ୍ଦ୍ରରେ ସାମ୍ପଚ ଓ ମଥୁରା ପ୍ୟାକ୍ସ ପକ୍ଷରୁ 662 ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଥିବାର ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାର କଳା ଓ ସଂସ୍କୃତି ସଂଘ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ କଳାକାର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କଳା ସଂସ୍କୃତି ଓ ଲୋକ ପରମ୍ପରାର ସୁରକ୍ଷା ସଂରକ୍ଷଣ ଓ ପ୍ରସାର ଦିଗରେ କଳାକାରମାନଙ୍କର ଅବଦାନ ଅତୁଳନୀୟ ବୋଲି ଜିଲ୍ଲାପାଳ କହିଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ପର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲିନ୍ର ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦ୍ର କ୍ୟାବିନେଟ୍ରେ ରାମେଶ୍ୱର ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା 5 ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବର୍ତ୍ତମାନର ଆଧୁନିକ ଯୁଗରେ ସହରୀକରଣ ଏବଂ ଶିଳ୍ପାୟନ ବୃଦ୍ଧି ପାଉଛି। ଏହା ସହିତ ମଧ୍ୟ ବଢ଼ି ଚାଲିଛି ପରିବେଶ ପ୍ରଦୂଷଣ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି ସାଇକେଲ ଚାଳନାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତିସଂଘ ସାଧାରଣ ପରିଷଦ ନିଷ୍ପତ୍ତି ଅନୁଯାୟୀ 2018 June 3 ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଟ୍ରାଫିକ୍ ସମସ୍ୟା ଭଳି ଆହ୍ୱାନକୁ ପ୍ରତିହତ କରିବା ଏବଂ ସାଇକେଲକୁ ଏକ ସ୍ୱଚ୍ଛ ଓ ସବୁଜ ପରିବହନ ମାଧ୍ୟମରେ ଆପଣାଇବାକୁ ଏହି ବାର୍ତ୍ତା ପ୍ରତିଫଳନ କରୁଛି। ଅନ୍ୟ ପ୍ରକାରେ କହିଲେ ସାଇକେଲ କେବଳ ଏକ ପରିବହନର ମାଧ୍ୟମ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ତଥା ସରଳ

ଜୀବନଯାପନର ଏକ ପ୍ରତୀକ ବୋଲି କୁହାଯାଇପାରିବ। ନିୟମିତ ସାଇକେଲ ଚାଳନା ଦ୍ୱାରା ହୃଦରୋଗ, ମଧୁମେହ, ମେଦବହୁଳତା ଏବଂ ମାନସିକ ଚାପ ଭଳି ସମସ୍ୟାକୁ ହ୍ରାସ କରାଯାଇପାରିବ। ସୁସ୍ଥ ଜୀବନଶୈଳୀ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବ। ସାଇକେଲ ପାଇଁ କୌଣସି ଇନ୍ଧନର ଆବଶ୍ୟକତା ପଡ଼ୁନଥିବାରୁ ଅଙ୍ଗାରକାମ୍ଳ ନିର୍ଗମନର ଆଶଙ୍କା ନଥାଏ, ଫଳରେ ବାୟୁ ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି ନ ହୋଇ ଏକ ସ୍ୱଚ୍ଛ ପରିବେଶ ବିକାଶ ସମ୍ଭବ ହୋଇପାରିବ। ଅତି କମ୍ ଖର୍ଚ୍ଚରେ ଯାତାୟାତର ଏହା ଏକ ପ୍ରକୃଷ୍ଟ ମାଧ୍ୟମ ମଧ୍ୟ ହୋଇପାରିବ। ସାଇକେଲ ବ୍ୟବହାର ଦ୍ୱାରା ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂର କରାଯାଇପାରିବ। ସମାଜରେ ଆର୍ଥିକ ତଥା ଲିଙ୍ଗଗତ ଅସମାନତାକୁ ଏହା ଦୂର କରି ସମାଜର ବିଭିନ୍ନ ବର୍ଗଙ୍କୁ ଏକତା ସୂତ୍ରରେ ବାନ୍ଧିବାର ମଧ୍ୟ ସାଇକେଲ ଏକ ଶ୍ରେଷ୍ଠ ମାଧ୍ୟମ ହୋଇପାରିବ। ଭାରତରେ ଦୈନନ୍ଦିନ ଜୀବନରେ ସାଇକେଲକୁ ପରିବହନର ଏକ ମାଧ୍ୟମ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। 2024 ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସୁସ୍ଥ ଭାରତ ଅଭିଯାନ ଅଧୀନରେ ସନ୍ଡେ ଅନ୍ ସାଇକେଲ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଆସୁଛି। ସପ୍ତାହର ଛୁଟି ଦିନକୁ ସ୍ୱାସ୍ଥ୍ୟ ଓ ପ୍ରକୃତି ପାଇଁ ପ୍ରଦାନ ସ୍ୱରୂପ ସଚେତନତା କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ଏବେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଜଣାପଡ଼ିଛି। ସାଇକେଲ ବ୍ୟବହାର ବୃଦ୍ଧି ପାଇବା ସହ ଏହାର ଉତ୍ପାଦନ ତଥା ବିକ୍ରି ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ଅଭିଯାନ ଅଧୀନରେ ପ୍ରତ୍ୟେକ ରବିବାର ଦେଶର ବିଭିନ୍ନ ସହରରେ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ମିଳିତ ସାଇକେଲ ର୍ୟାଲିର ଆୟୋଜନ କରାଯାଉଛି। ଏହାର ଫଳସ୍ୱରୂପ ସମାଜରେ ସ୍ୱାସ୍ଥ୍ୟ ସଚେତନତା ଓ ସୁସ୍ଥ ରହିବା ସଂସ୍କୃତି ସୁଦୃଢ଼ ହେଉଛି। ଜନସାଧାରଣଙ୍କର ପରିବେଶ ପ୍ରତି ଦାୟିତ୍ୱବୋଧତା ବୃଦ୍ଧି ପାଇବା ସହ ସାମୂହିକ ଏକତା ଏବଂ ସାମାଜିକ ସହଯୋଗ ଅଧିକ ସଶକ୍ତ ହୋଇପାରୁଛି। ଦେଶର ଯୁବବର୍ଗ ଏହାଦ୍ୱାରା ପ୍ରୋତ୍ସାହିତ ହେବା ସହ କ୍ରୀଡ଼ା କ୍ଷେତ୍ର ଏବଂ ସୁସ୍ଥ ଅଭ୍ୟାସକୁ ଆପଣାଇ ପାରୁଛନ୍ତି। ଅନ୍ୟ କେତେକ ପଦକ୍ଷେପ ମଧ୍ୟରେ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ମାର୍ଟ ସିଟି ମିଶନ ଅଧୀନରେ 100 ଅଧିକ ସହରର ସାଇକେଲ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ସହରଗୁଡ଼ିକରେ ସାଇକେଲ ଚଳାଇବା ପାଇଁ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ରାସ୍ତା ପ୍ରସ୍ତୁତ ହୋଇଛି। ମୋବାଇଲ୍ ଆପ୍ ଆଧାରିତ ସାଇକେଲ ସେୟାରିଂ ବ୍ୟବସ୍ଥା ମଧ୍ୟ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବୈଦ୍ୟୁତିକ ସାଇକେଲ ତଥା ନିରନ୍ତର ଯୋଗାଯୋଗ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ତ୍ରୀ ନାମରେ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମୀଣ ମହିଳା ଉଦ୍ୟୋଗୀକୁ ବୈଦ୍ୟୁତିକ ପରିବହନ ସାଇକେଲ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସେମାନଙ୍କର ଶାରୀରିକ ପରିଶ୍ରମ ହ୍ରାସ ପାଇବା ସହ ବ୍ୟବସାୟ ଓ ଜୀବିକା ସହଜ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ସାଇକେଲ ପରିଷଦ ଗଠନ କରାଯାଇଛି। ଦେଶରେ ହାଲୁକା, ସ୍ମାର୍ଟ ଏବଂ ଅନ୍ତର୍ଜାତୀୟ ସ୍ତରର ସାଇକେଲ ତଥା ଇ ସାଇକେଲ ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପରିଷଦ ଗଠନର ମୂଳ ଲକ୍ଷ୍ୟ। ଦେଶକୁ ଆତ୍ମନିର୍ଭରଶୀଳ ଏବଂ ବିଶ୍ୱ ବଜାରରେ ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ସୁସ୍ଥତା ଏବଂ ସ୍ୱଚ୍ଛ ପୃଥିବୀ ସୃଷ୍ଟି ଦିଗରେ ସାଇକେଲ ଚାଳନା ଏକ ଦୃଢ଼ ପଦକ୍ଷେପ। ଆସନ୍ତୁ ଏହାକୁ ଆପଣାଇବା ଏବଂ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଠନ କରିବା ପାଇଁ ସଂକଳ୍ପବଦ୍ଧ ହେବା।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ରାତି 7ଟା ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ କଣ୍ଠଶିଳ୍ପୀ ନିବେଦିତାଙ୍କ କଣ୍ଠରେ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେବ୍ 96.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 101 MHz ଯୋଗେ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ କଣ୍ଠଶିଳ୍ପୀ ନିବେଦିତାଙ୍କ କଣ୍ଠରେ।

0: ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ଏଟିଏଫ୍ ମୂଲ୍ୟରେ ଅସ୍ଥିରତା ଲାଗି ରହିଥିଲା। ଏଟିଏଫ୍ ମୂଲ୍ୟ ନିର୍ଦ୍ଧାରଣକୁ ସହଜ କରିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ନୂଆଦିଲ୍ଲୀରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି, ଏହା ଏକ ଆତ୍ମନିର୍ଭରଶୀଳ ରାଜସ୍ୱ ଉତ୍ପନ୍ନକାରୀ ପାଣ୍ଠି, ଯାହା ଅନୁସୂଚିତ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପାଇଁ ଏଟିଏଫ୍ ମୂଲ୍ୟ ସ୍ଥିର କରିବାରେ ସହାୟକ ହେବା ସହିତ ବିମାନ ସେବା କ୍ଷେତ୍ର ସହ ଜଡ଼ିତ 77 ଲକ୍ଷ କର୍ମଚାରୀଙ୍କୁ ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବ। ବେସାମରିକ ବିମାନ ଚଳାଚଳ

0: ପଞ୍ଜୀକୃତ ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS4 କିମ୍ବା ପୂର୍ବ ନିର୍ଗମନ ମାନଦଣ୍ଡ ପାଳନ କରୁଥିବା ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS6 କିମ୍ବା ବୈଦ୍ୟୁତିକ ଯାନ ସହିତ ବଦଳାଇବାକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଏବଂ ସ୍ୱଚ୍ଛ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଏହି 2 ବର୍ଷିଆ ଯୋଜନାର ଲକ୍ଷ୍ୟ ରହିଛି। ଏହି ଯୋଜନା ଅନ୍ତର୍ଗତ ପ୍ରାୟ 2 ଲକ୍ଷ ଟ୍ରକ୍ ଏବଂ 16,000 ବସ୍ ବଦଳାଇ ଦିଆଯିବ। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଓଡ଼ିଶାର ରାମେଶ୍ୱରରୁ ପାରାଦ୍ୱୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ନିର୍ମାଣକୁ ମଧ୍ୟ ଅନୁମୋଦନ କରିଛି, ଯାହାର ମୋଟ ଦୈର୍ଘ୍ୟ 163 କିଲୋମିଟରରୁ ଉର୍ଦ୍ଧ୍ୱ ହେବ। ଏହି ରାଜପଥ ପ୍ରକଳ୍ପ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଗତି କରିବ। 8,300 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଶେଷ ହେବା ପରେ ରାମେଶ୍ୱର ଏବଂ ପାରାଦ୍ୱୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ 2.5 ଘଣ୍ଟା ହ୍ରାସ ପାଇବାର ଆଶା କରାଯାଉଛି।
1: ଓଡ଼ିଶା ମେ କୋଷ୍ଟାଲ ହାଇୱେ ଯୋ ଷ୍ଟେଟ କି ବହୁତ ଲମ୍ବେ ସମୟ ସେ ଏକ ଡିମାଣ୍ଡ ରହି ହୈ ବିକଜ କୋଷ୍ଟାଲ ଏରିଆଜ କା ବାର ବାର ସାଇକ୍ଲୋନ ସେ ଇମ୍ପାକ୍ଟ ହୋନା, କୋଷ୍ଟାଲ ଆକ୍ଟିଭିଟିଜ ଯୋ ହୈ ଫିଶିଂ ହୋ, ପାନ କି ଖେତୀ ହୋ, ଧାନ କି ଖେତୀ ହୋ, କଇ ତରହ କେ ଇକୋନୋମିକ ଆକ୍ଟିଭିଟିଜ ହୈ ଔର ସାଥ ହି ସାଥ ଯୋ ଟୁରିଜମ ଔର ଶ୍ରଦ୍ଧା କେ ବଡେ କେନ୍ଦ୍ର ହୈ ଜୈସେ ପୁରୀ ହୋ ଗିଆ, ଚିଲିକା ହୋ ଗିଆ, ଇନ ସବ କି କନେକ୍ଟିଭିଟି ଅଲଙ୍ଗ ଦି କୋଷ୍ଟ କେସେ ହୋ, ଏକ ଲମ୍ବେ ଟାଇମ ସେ ଓଡ଼ିଶା କି ଡିମାଣ୍ଡ ରହି ହୈ। ତୋ ଇସ ଡିମାଣ୍ଡ କୋ ଆଜ ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ନେ କ୍ୟାବିନେଟ ମେ ଆପ୍ରୁଭ କିଆ।
0: ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି 3,936 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟରେ ବିହାରରେ 31 ନମ୍ବର ଏବଂ 231 ନମ୍ବର ଜାତୀୟ ରାଜପଥର ଖଗାରିଆ ପୂର୍ଣ୍ଣିଆ ସେକ୍ସନକୁ 4 ଲେନ୍ ପର୍ଯ୍ୟନ୍ତ ଉନ୍ନତିକରଣକୁ ମଧ୍ୟ ଅନୁମୋଦନ କରିଛି। ଏହି ପ୍ରକଳ୍ପ ବିହାରର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ପରିବହନ ପରିଚାଳନାକୁ ସୁଗମ ସଂଯୋଗ ପ୍ରଦାନ କରିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍ପରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ମୁଖ୍ୟ ଡକ୍ଟର କୃଷ୍ଣସ୍ୱରୂପ ଭସ୍ଚା କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ଚା ଆଶା ବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। କର୍ଣ୍ଣାଟକରେ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ରାଜ୍ୟର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ବେଙ୍ଗାଲୁରୁଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ସହ 12 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇବା ସହ ଜନକଲ୍ୟାଣ ପାଇଁ କେନ୍ଦ୍ର ସରକାର କର୍ଣ୍ଣାଟକ ସରକାରଙ୍କ ସହିତ ମିଳିମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ କହିଛନ୍ତି, ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିର 99% ଚୂଡ଼ାନ୍ତ ହୋଇସାରିଛି ଏବଂ ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି। ମୁମ୍ବାଇଠାରେ ଆୟୋଜିତ CT 2026 ଇଣ୍ଡିଆ କନ୍ଫରେନ୍ସରେ ସେ ଆଶା ପ୍ରକଟ କରି କହିଛନ୍ତି, ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇପାରେ। ଶ୍ରୀ ଗୋର୍ ଆସନ୍ତାକାଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟସୂଚୀ ରହିଛି। ଭାରତ ଆମେରିକା ସମ୍ପର୍କକୁ ଆଧୁନିକ ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ବର୍ଣ୍ଣନା କରି ଶ୍ରୀ ଗୋର୍ କହିଛନ୍ତି, ଉଭୟ ଦେଶ ମଧ୍ୟରେ ସହଯୋଗ, ବିଶ୍ୱ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଯୋଗାଣ ଶୃଙ୍ଖଳ ଏବଂ ସୁରକ୍ଷାର ଭବିଷ୍ୟତକୁ ରୂପରେଖ ଦେବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟ୍ରଷ୍ଟ କାର୍ଯ୍ୟକ୍ରମ ଅଧୀନରେ କୃତ୍ରିମ ବୁଦ୍ଧିମତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଫାର୍ମାସ୍ୟୁଟିକାଲ୍ସ ଏବଂ ସୁରକ୍ଷିତ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଚାଲିଥିବା ସହଯୋଗକୁ ସେ ଗୁରୁତ୍ୱ ଦେଇଛନ୍ତି। ସମ୍ପ୍ରତି ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ପଦକ୍ଷେପ ଉପରେ ଶ୍ରୀ ଗୌର ସ୍ୱଷ୍ଟୋକ୍ତି କରି କହିଛନ୍ତି, ଏହା ଏକ ବ୍ୟାପକ ବିଶ୍ୱ ବାଣିଜ୍ୟ ସମୀକ୍ଷା ପ୍ରକ୍ରିୟାର ଅଂଶ ଏବଂ ଏହା ବିଶେଷ ଭାବେ ଭାରତକୁ ଲକ୍ଷ୍ୟ କରି କରାଯାଇ ନାହିଁ।

0: ଡେନମାର୍କର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମେଟେ ଫ୍ରେଡ୍ରିକ୍ସନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଓ ଡେନମାର୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସ, ସମାନ ଚିନ୍ତାଧାରା ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମିଳିତ ପ୍ରତିବଦ୍ଧତା ଉପରେ ଆଧାରିତ ଏକ ସୁଦୃଢ଼ ଭାଗିଦାରୀ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଡେନମାର୍କ ସବୁଜ ରଣନୈତିକ ଭାଗିଦାରୀକୁ ସଶକ୍ତ କରିବା ଏବଂ ଉଭୟ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଏହି ସହଯୋଗକୁ ନୂତନ ଶିଖରରେ ପହଞ୍ଚାଇବାକୁ ଶ୍ରୀ ଫ୍ରେଡ୍ରିକ୍ସନ୍ଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି। କୁଏତ ଅନ୍ତର୍ଜାତୀୟ ବିମାନ ବନ୍ଦରର ମୁଖ୍ୟ ଯାତ୍ରୀବାହୀ ଟର୍ମିନାଲ ଉପରେ ଆଜି ସକାଳେ ଏକ ଇରାନୀ ଡ୍ରୋନ୍ ଆକ୍ରମଣ ଫଳରେ ବ୍ୟାପକ କ୍ଷତି ହୋଇଛି। ଘଟଣାରେ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଇତିମଧ୍ୟରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଉପସାଗରୀୟ ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି। ଆକ୍ରମଣ ସମୟରେ କୁଏତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକାଧିକ ଇରାନୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍କୁ ପ୍ରତିହତ କରିଥିଲା, କିନ୍ତୁ ଗୋଟିଏ ଆକ୍ରମଣ ଏକ ନମ୍ବର ଟର୍ମିନାଲକୁ ଭେଦ କରିଥିଲା। ବିମାନ ବନ୍ଦରର ସଂରଚନା ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ସମସ୍ତ ବାଣିଜ୍ୟିକ ବିମାନ ଚଳାଚଳକୁ ତୁରନ୍ତ ସ୍ଥଗିତ ରଖିବାକୁ ପଡ଼ିଛି। କୁଏତ ଅଭିମୁଖେ ଆସୁଥିବା ବିମାନଗୁଡ଼ିକ ଆଞ୍ଚଳିକ ପଡ଼ୋଶୀ ବିମାନ ବନ୍ଦର ଆଡ଼କୁ ବଦଳାଇ ଦିଆଯାଉଛି। ତେବେ ପରବର୍ତ୍ତୀ ସମୟରେ କୁଏତ ଏୟାରୱେଜ୍ ଏକ ଅଲଗା କ୍ଷତିଗ୍ରସ୍ତ ନ ହୋଇଥିବା ଟର୍ମିନାଲକୁ ସୀମିତ ବିମାନ ଚଳାଚଳ କରିବାରେ ସଫଳ ହୋଇଛି। ବ୍ୟାଡମିଣ୍ଟନରେ ଭାରତର ଆୟୁଷ ସେଟ୍ଟି ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ ବିଜୟ ସହ ଚୀନ୍ର ୱେଙ୍ଗ ହଙ୍ଗ ୟଙ୍ଗ୍ଙ୍କୁ 8-21, 22-20 ଏବଂ 21-15 ପରାସ୍ତ କରି ଇଣ୍ଡୋନେସିଆ ଓପନ୍ ସୁପର 1000ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମିକ୍ସଡ୍ ଡବଲ୍ସରେ ମଧ୍ୟ ଭାରତ ଏକ ସ୍ମରଣୀୟ ବିଜୟ ହାସଲ କରିଛି। ରୋହନ କପୁର ଏବଂ ଋତୁପର୍ଣ୍ଣା ଗାଡେଙ୍କ ଯୋଡ଼ି ଚୀନ୍ ତାଇପେଇର ୟାଙ୍ଗ୍ ପୋ ହୁଆନ୍ ଏବଂ ହୁ ଲିଙ୍ଗ୍ ଫାଙ୍ଗ୍ଙ୍କୁ ସିଧାସଳଖ 21-14 ଓ 21-14 ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଆଜି ଭାରତର ଉନ୍ନତି ହୁଡ଼ା ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ୍ ନୋଜୋମି ଓକୁହାରାଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି। ସମ୍ବାଦ ଶେଷ ହେଲା।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଜିଲ୍ଲା ହାଲଚାଲ ଶୁଣନ୍ତୁ। କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ସୁନୀଲ କୁମାର ପାଢ଼ୀ।

କୁମାର ଦାସ କହିଛନ୍ତି, କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜୁଲାଇ ପହିଲାକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବା ବେଳେ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟ କରୁଛନ୍ତି। ଜିଲ୍ଲାର 1413 ମତଦାନ କେନ୍ଦ୍ରରେ ପ୍ରତିଦିନ ଅପରାହ୍ନ 3-5 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରଙ୍କୁ ସହାୟତା ପ୍ରଦାନ କରିବେ ବୋଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ନାଳ ସଫେଇ, ବିଶୁଦ୍ଧ ପାନୀୟ ଜଳ, ଔଷଧ ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବା ସହ ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭବାନୀପାଟଣା ନିକଟସ୍ଥ 64 ବାଟାଲିୟନ ସିଆର୍ପିଏଫ୍ କ୍ୟାମ୍ପ ପରିସରରେ ଆୟୁଷ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ସିଆର୍ପିଏଫ୍ କର୍ମଚାରୀ, ସାଧାରଣ ନାଗରିକ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ କଳାହାଣ୍ଡି ଗସ୍ତ କରି ଚାଷୀ ଓ ମଣ୍ଡି ସମସ୍ୟାର ଅନୁଧ୍ୟାନ କରିଛି। ମିଲର୍ମାନଙ୍କ ଦ୍ୱାରା ଗାଡ଼ି ପଠାଇବାରେ ବିଳମ୍ବ ହେତୁ ଧାନ ଉଠାଣରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ 110 ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ 8 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। 4 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ରାତି 7:30 ହେବାକୁ ଯାଉଛି। ପ୍ରଚାର କରୁଛୁ ଆମ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ନାରାୟଣ ସାହୁ।

0: ମାଧ୍ୟା ଭାଇ ଜୁହାର,
1: ଜୁହାରେ ଜୁହାରେ ନାରଣ ଭାଇ,
0: ବହୁତ ଦିନ ପରେ।
1: ଏ ବହୁତ ଦିନ ପରେ କ'ଣ, ତମେ ଏତେ ବ୍ୟସ୍ତ ଲୋକ ଏ ବୈଠକକୁ ଆସୁଛ, ଅଥଚ ଦେଖା ଦଉନ।
0: ଦେଖ ମାଧ୍ୟା ଭାଇ, ଚାଷୀ ପୁଅ,
1: ହଁ ହଁ ହଁ
0: କାରଣ ବର୍ତ୍ତମାନ ଯେଉଁ କାଳ ବୈଶାଖୀରେ ଯେଉଁ ବର୍ଷା ଟିକେ ପାଇଛନ୍ତି, ଆମ ବୈଠକରେ ବହୁତ ଥର ଆଲୋଚନା ହେଇଛି ଖରାଟିଆ ଚାଷ କରିଲେ କେତେ ଉପକାର ମିଳେ,
1: ହଁ,
0: ଯାହାକୁ ନେଇକି ଟିକେ ଚାଷ କାମରେ ଲାଗି ପଡ଼ିଥିଲୁ।
1: ହଁ,
0: ତାପରେ ଚାଷ ତରତର ବଣିଜ ମଠ,
1: ଆମେ ଚାଷୀ ପୁଅ ଛୋଟବେଳୁ ଶୁଣି ଆସୁଛୁ, କାମରେ ବି ସେଟା ଆମର ଲାଗୁଛି।
0: ରଜ ଆଉ କେତେ ଦିନ ଅଛି,
1: ଦେଖୁ ଦେଖୁ ଆସି ପହଞ୍ଚିଗଲାଣି।
0: ବର୍ତ୍ତମାନ ବିହନ ଯୋଗାଡ଼ ନ କରୁଥିବୁ, ପ୍ରସ୍ତୁତି ନ ହେଇଥିବୁ, ପାଗ ଦେଇଥିବ, ଆମେ କରିପାରିବା।
1: ହଁ ହଁ ହଁ, ପ୍ରାୟତଃ ଏଇ ଅସୁବିଧା ଅନେକ ସମୟରେ ଆମର ଚାଷୀ ଭାଇମାନେ ସାମ୍ନା କରିଥାନ୍ତି। କାହିଁକି ନା, ଯେତେବେଳେ ଆମକୁ ପାଗଟା ମିଳିଯାଏ, ସେତେବେଳେ ଖାଲି ଏ ଦୋକାନରୁ ସେ ଦୋକାନ, ଏ ଅଫିସରୁ ସେ ଅଫିସ ଆମେ ଦୌଡ଼ି ବୁଲନ୍ତି, କେଉଁଠି ସାର ମିଳିବ, କେଉଁଠି ବିହନ ମିଳିବ, କିନ୍ତୁ ସମସ୍ତେ ଯେତେବେଳେ ସେଇଠି ଅଜାଡ଼ି ହେଇ ପଡ଼ନ୍ତି, କାହାକୁ ସୁବିଧାରେ ମିଳୁନି ମା,
0: ହଇରାଣ ହୁଅନ୍ତି। ପାଗ ଦେଇଥିବ ବି ଆମେ ବିହନ ପାଇପାରିବା ନାହିଁ, ବୁଣି ପାରିବା ନାହିଁ।
1: ହଁ ହଁ,
0: ତାପରେ ବିଭିନ୍ନ ସମୟରେ ଦେଖ ଏଠି ଆଲୋଚନା ହୁଏ, ଯେତିକି ପରିମାଣରେ ସାର ଦେବ, ଖତ ସାର ଦେବ, ଦିଓଡ଼ ମୋଡ଼ାପତ୍ର ଲଙ୍ଗଳରେ ଚାଷ କରିବ। ଯଦି ସଠିକ ଭାବରେ ଆମେ ଚାଷଟା କରିବା ମାଧ୍ୟା ଭାଇ, ଚାଷରୁ ହିଁ ବହୁତ ପଇସା ମିଳିବ।

0: ନାରଳ ଭାଇ, ଏ ଗତକାଲି ମଧ୍ୟ ଏଇ ବୈଠକକୁ ଆମର ଯେଉଁ ଏ କଳ୍ପବାପ ଆସିଥିଲେ ମ, ସେ ଜଣେ ଅଧିକାରୀଙ୍କୁ ଭେଟିଥିଲେ। ସେ କଥା ଆରମ୍ଭରୁ ମହାଶୟ ସୂଚନା ଦେଲେ, ବର୍ତ୍ତମାନ ଆମେ ଯାହା ଚାଷ କରୁଛୁ, ମୂଳ ହେଲା ଆମର ମାଟି ପରୀକ୍ଷା, ଦ୍ୱିତୀୟରେ ଆମର ବିହନକୁ ବିଶୋଧନ, ଯୋଉଟାକି ଆମ ଚାଷୀ ଭାଇମାନେ ପ୍ରାୟତଃ କରୁନାହାନ୍ତି।
1: କିଏ ହଇରାଣ ହବ?
0: ହଁ,
1: ପ୍ରାଥମିକ ଯୋଉ ଅଛି ଆମର ଗୋଟେ ଚାଷ କରିବା ପାଇଁ, ଗୋଟେ ଖସଡ଼ା ପ୍ରସ୍ତୁତ କରିବା, ବିହନକୁ ବିଶୋଧନ କରିବା, ଉନ୍ନତ କିସମ ଲଗେଇବା, ସଠିକ୍ ପରିମାଣରେ ସାର ଦେବା। ବର୍ତ୍ତମାନ ଯୋଉ ଆନ୍ଦୋଳନ ଚାଲିଛି, ଆମେ ଜୈବିକ ପ୍ରସ୍ତୁତିରେ ସାର ପକେଇବା, ଖତ ପକେଇବା, ଆଉ ଯୋଉ ଆମର ଅଛି ରାସାୟନିକ ପଦ୍ଧତିରୁ ଦୂରେଇକି ରହିବା, ବୈଜ୍ଞାନିକ ମାନେ ଚିନ୍ତା କଲେଣି। କାରଣ ବର୍ତ୍ତମାନ ଆମ ଜମି ଧୀରେ ଧୀରେ
0: ଲାଞ୍ଚୁଆ ହେଇଗଲାଣି, ମାଟି ଆମର ଟାଣ ହେଇଗଲାଣି। ସେଥିପାଇଁ ବର୍ତ୍ତମାନ ସମୟରେ ମୁଖ୍ୟତଃ ଆମର ଯେତେବେଳେ ଖରାଟିଆ ଜମି ଆମେ ଚାଷ କରିଦେଇଛୁ, ହଳ କରିଦେଇଛୁ, ଅନେକ ଚାଷୀ ଭାଇ ଗୋବର ଖତ ମିଳିବ, କେଉଁଠି କମ୍ପୋଷ୍ଟ ଖତ ମିଳିବ, ଏଥିପାଇଁ ଖାଲି ଧନ୍ଦି ହେଉଛନ୍ତି।
1: କିଛି ବର୍ଷ ପୂର୍ବରୁ ସମସ୍ତଙ୍କ ଘରେ ଗାଈ ଗୋରୁ
0: ମୁଣ୍ଡ ନିଶ୍ଚୟ ରହୁଥିଲେ, ଆଉ
1: ବର୍ତ୍ତମାନ ସ୍ୱପ୍ନ ହେଇଗଲାଣି। ଆଉ ତ ଆମ ଏଇ ସହରୀ ଅଞ୍ଚଳରେ ଦେଖିବାକୁ
0: ପାଇବାନି। ଏମିତି ପା ଯୋଉ ମାଣବସା ଗୁରୁବାର ବେଳକୁ ଆମ ଅଗଣାରେ ଟିକେ ଗୋବର ଲିପିବା, ସେଥିପାଇଁ ବି 5-10 କୋଶ ଯିବା ପାଇଁ ପଡୁଛି।
1: ଦେଖିବ ସମୟ ଆସିବ, ଗୋବର ବି ଆମେ କିଣିବା। ଯେମିତି ଫୁଲ ବର୍ତ୍ତମାନ ଗେଣ୍ଡୁ ଫୁଲ କିଣୁଛନ୍ତି, ଆଗ କାଳରେ ଗେଣ୍ଡୁ ଫୁଲ କିଣୁଥିଲେ?
0: ତୋଳି
1: ଆଣୁଥିଲେ, ମାଣବସା କେତେ ସୁନ୍ଦର ଭାବରେ ସଜଉଥିଲେ। କିନ୍ତୁ ବର୍ତ୍ତମାନ ଗେଣ୍ଡୁ ମାଳଟେ ସେଇ 10-12 ଫୁଲ ଥିବ, 25-30 ଟଙ୍କା କହୁଛନ୍ତି। କଥା ପଡୁ ପଡୁ କେତେ ଆଡ଼େ କଥା
0: ପଡିବ,
1: କାରଣ ବୈଠକରେ ଗାନ ଗାଉଣା ହୁଏ।
0: ହଁ, ଠାକୁରଙ୍କ ନା ଟିକେ ପ୍ରଥମରୁ ନିଆ ହୁଏ, ତାପରେ ଅନ୍ୟ କଥା ଆଲୋଚନା ହୁଏ, ଆଉ
1: ଶିଳ୍ପୀମାନେ କିଛି ଗୋଟେ ପରିବେଷଣ କରୁଛନ୍ତି, ଶୁଣିବା ଆଉ।

0: ଶିଳ୍ପୀ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଯାହା ହଉ, ଠାକୁରଙ୍କ ନାଁ ଟିକେ ଶୁଣେଇଦେଲେ। ତେବେ
1: ପେଟ ପାଟଣା କଥା କଥା ପଡ଼ିଥିଲା କି ଆମେ ଯେକୌଣସି ଚାଷ କରିବା, ଗୋଟେ ଖସଡ଼ା ପ୍ରସ୍ତୁତ କରିବା। ଦେଖ ମାଧ୍ୟା ଭାଇ, ଆମର ଯେତେବେଳେ ଏଇ ବର୍ଷା ଦିନ ବର୍ଷା ଦିନରେ ଯଦି ଆମେ ଅଦିନିଆ ଫୁଲକୋବି ହଉ କି ବିଲାତି ହଉ କି ବାଇଗଣ ହଉ, ଯେକୌଣସି ଗୋଟେ ପରିବାଟେ ବାହାର କରିଦେବା, ଚଢ଼ା ଦରରେ ବିକିବା।
0: ଚଢ଼ା ଦର କ'ଣ, ଚାଷୀ ମଧ୍ୟ ତା ପାଇଁ ଟିକେ ବେଶୀ ପରିଶ୍ରମ କରେ, ଆଉ ଯେତେବେଳେ ତା ଖଣ୍ଡମଣ୍ଡଳରେ ସେଇ ପରିବା ମିଳୁନାହିଁ, ଏ ଖାଉଟି ତ ବେଶୀ ଦରରେ ଦେଇକି ଏହାକୁ କିଣିବା ପାଇଁ ଆଗେଇ ଆସିବା। ଆଉ
1: ଖାଉଟି ତ କିଣିବେ କିଣିବେ, ଯେଉଁ ବେପାରୀ ଅଛନ୍ତି ସେ ସିଧା ବିଲକୁ ପଳାଉଛନ୍ତି, ସେ ପୁରା ବିଲଟାକୁ କିଣି ନେଉଛନ୍ତି।
0: ହଁ, ତାମାନେ ଯୁଗ କେଉଁଠି ଆସି ପହଞ୍ଚିଗଲାଣି। ଏଇଥିରୁ ଜଣାପଡ଼ୁଛି ଆମ ଅଞ୍ଚଳର ଚାଷୀମାନେ ଟିକିଏ ଆଗୁଆ ଚିନ୍ତା କରନ୍ତି ନାହିଁ, ଅଦିନରେ ଗୋଟେ ପନିପରିବା ଉତ୍ପାଦନ କରିକି ଖାଉଟିଙ୍କ ପାଖରେ ପହଞ୍ଚାଇବା, ଏଇ ଚିନ୍ତାଧାରା ଅନେକଙ୍କ ମୁଣ୍ଡକୁ ଏଇନା ସରିକି ଆସିପାରିନାହିଁ।
1: ବର୍ତ୍ତମାନ ଯେଉଁ ସମୟ କହିଲାଣି ସେଇଟା ହିଁ ଆମକୁ କରିବାକୁ ପଡ଼ିବ, କାରଣ ଅଦିନିଆରେ ଯଦି ଆମେ ପରିବାଟି ବାହାର କରିଦେବା, ଚଢ଼ା ଦରରେ ଆମେ ବିକି ପାରିବା,
0: ଲାଭ ଟିକେ ଭଲ ମିଳିବ,
1: ପଇସା ଲାଭ ମିଳିବ। ଆଉ ଦେଖ ଆମର ଗୋଟେ କେନ୍ଦୁଝରିଆ ମକା, ଗୋଟେ ଅଲଗା ସ୍ୱାଦ ଅଛି।
0: ହଁ ହଁ, ୟାର ମାଟି ପାଣି ପବନ ଟିକେ ସ୍ୱତନ୍ତ୍ର ଅଛି। ଆଉ ମଧ୍ୟ ଦେଖାଯାଇଥିଲା ଯେତେବେଳେ ଆମର ମୌସୁମୀ ବର୍ଷା ଆସିବା ପୂର୍ବରୁ, ୟା ପୂର୍ବରୁ ଯେଉଁ କାଳ ବୈଶାଖୀ ବର୍ଷା ଆମେ ପାଇଯାଆନ୍ତି, ଦାମୁଡ଼ିଆ କିମ୍ବା ଗୋରୁ ଆମର ନୂଆ ହେଇଥାନ୍ତି, କିଛି ନହେଲା ନାହିଁ, ଏ ବାଡ଼ିକୁ ନେଇଯାଅ, ସେଠି ସେ ଜମିଟାକୁ ତିନି ଚାରି ଗୋଟେ ଚାଷ କରିଦିଅ, ମାଟି ଫସଫସିଆ ହେଇଗଲା, ଏ ଧାନ ବୁଣାବୁଣି ପାଇଁ ତ ସମୟ ହେଇନି, ଏ ମକା ଦୁଇଟା ବୁଣି ଦେଇଥିଲେ, ସେ ଖରା ଦୁଇଟା ଖାଇଦେଇକି ଏ ଛଣଛଣିଆ ହେଇଥିବ।
1: ମକା ହଉ, ଆମର ଯେଉଁ ଝୁଡ଼ୁଙ୍ଗ ହଉ କି ଅନ୍ୟ କୌଣସି ପନିପରିବା ଆମେ ବୁଣି ଦିଅନ୍ତି।
0: ହଁ ହଁ,
1: ଆଜି ଗୋଟେ ଆଲୋଚନା ଅଛି, ଆଲୋଚନା କରିବା ପାଇଁ ଆମ ପାଖରେ ମହାଶୟ ଶାନ୍ତନୁ କୁମାର ତ୍ରିପାଠୀ ଅଛନ୍ତି, ଯିଏକି ଆମେ ଏଇ ଯେଉଁ ବର୍ଷା ଦିନିଆ ମକା ଚାଷ କରିପାରିବା କି ନାହିଁ, କିପରି କରିବା, ଯଦି କଲେ ଆମେ କ'ଣ କରିବା, ସେ ବିଷୟରେ କହୁଛନ୍ତି, ଆମେ ବସିକି ଶୁଣିବା।
0: ହଉ, ମାନେ ବର୍ଷା ଦିନିଆ ମକା, ହଉ ତାହେଲେ ଏଥର ମହାଶୟ ଆଲୋଚନା କରନ୍ତୁ, ଆମେ ଶୁଣିବା। ଆଉ
2: ଆମ ଅଞ୍ଚଳରେ ଚାଷ ହେଉଥିବା ମକା ମଧ୍ୟରେ ଆମେ ତାକୁ ଚାରି ଭାଗରେ ବିଭକ୍ତ କରିଛୁ। ଗୋଟିଏ ହେଲା ସାଧାରଣ ମକା, ତା ମଧ୍ୟରେ ଦେଶୀ ମକା ବି ଆସୁଛି ଏବଂ କମ୍ପୋଜିଟ୍ ମକା ଆସୁଛି। ଦ୍ୱିତୀୟ କିସମଟି ହେଲା ଶଙ୍କର ଜାତୀୟ ମକା, ତୃତୀୟଟି ହେଲା ପରିବା ମକା ଯାହାକୁ ବେବିକର୍ଣ୍ଣ ବୋଲି କହନ୍ତି, ଆଉ ଗୋଟିଏ ହେଲା ମଧୁର ମକା। ତେବେ ସାଧାରଣ ମକା ସମ୍ବନ୍ଧରେ ତ ଆମେ ଜାଣିଛେ, ତେବେ ଶଙ୍କର କିସମ ମକା ହେଲା ସେଇ ଏକା ଜଳବାୟୁ ଏବଂ ମୃତ୍ତିକାରେ ଶଙ୍କର କିସମ ମକା ସାଧାରଣ କିସମ ମକା ଠାରୁ ଅଧିକ ଦୁଇ ଗୁଣା ଅମଳ ଦେଇଥାଏ। ସେହି କିସମ ଗୁଡ଼ିକ ହେଲା ଡେକାନ 105, KH 510, କାର୍ଗିଲ 900, କାର୍ଗିଲ 633, ଗଙ୍ଗା 5, ଗଙ୍ଗା 11। ଏଗୁଡ଼ିକ ସବୁ 90-110 ଦିନ ମଧ୍ୟରେ ଅମଳ ହୋଇଥାଏ। ଆଉ ଗୋଟିଏ ମକା ହେଲା ପରିବା ମକା। ମକାକୁ ଯେ ଅନ୍ୟାନ୍ୟ ଅନେକ ପରିବା ପରି ବ୍ୟବହାର କରାଯାଇପାରିବ, ଏକଥା ହୁଏତ ଅନେକ ଜାଣିନଥିବେ। ଆଜିକାଲି ମକାରୁ ସାଲାଡ଼, ତରକାରୀ, ଭଜା ଆଦି ପ୍ରସ୍ତୁତ କରାଯାଉଛି। ମକା ସହ ମାଂସ ମିଶାଇ ପ୍ରସ୍ତୁତ କରାଯାଉଥିବା ତରକାରୀର ଚାହିଦା ମଧ୍ୟ ବେଶ୍ ରହିଛି। ତେବେ ସାଧାରଣ ମକା ବା ତା'ର ମଞ୍ଜିକୁ ପରିବା ହିସାବରେ ବ୍ୟବହାର କରାଯାଇନଥାଏ, ଏବଂ ଏହି ଯେଉଁ ପରିବା ମକାରେ ଶର୍କରା ବା ସ୍ନେହସାର ନଥିବାରୁ ଡାଇବେଟିକ୍ ବା ମଧୁମେହ ରୋଗରେ ପୀଡ଼ିତ ଲୋକମାନଙ୍କ ପାଇଁ ଏକ ଉପାଦେୟ ଖାଦ୍ୟ ଭାବେ ଗ୍ରହଣ କରାଯାଇପାରିବ। ଆଉ ଗୋଟିଏ ମକା ହେଲା ମଧୁର ବା ମିଠା ମକା। ସାଧାରଣ ମକା ଠାରୁ ମିଠା ମକା କିଛି ପରିମାଣରେ ଭିନ୍ନ। ମିଠା ମକାରେ ମିଠା ଶକ୍ତି ଅଧିକ ଥାଏ, ଏହା ଛଡ଼ା ଟିଣ ଡବାରେ ସାଇଥିବା ଲାଗି ଏହା ମଧ୍ୟ ଉପଯୁକ୍ତ। ଏହାର ମଞ୍ଜିକୁ ବି ତରକାରୀରେ ବ୍ୟବହାର କରାଯାଇପାରେ, ଏବଂ ଏହାକୁ ପୋଡ଼ି ଖାଇଲେ ଯେଉଁ ବନ୍ଧୁମାନେ ତାକୁ ବ୍ୟବହାର କରିବେ, ପ୍ରଥମ ଥର ବ୍ୟବହାର କଲେ ଦ୍ୱିତୀୟ ଥର ବଜାରରେ ସେହି କିସମଟିକୁ ହିଁ ଖୋଜିବେ। ସାଧାରଣ ମକା କିସମ ଗୁଡ଼ିକ ହେଲା ନବଜୋ, ଅରୁଣ, କିରଣ, ପ୍ରଭାତ, ଏସବୁ ଗୁଡ଼ିକ 80-90 ଦିନ ମଧ୍ୟରେ ଅମଳ ହୋଇଥାଏ। ମକା ଗୋଟିଏ ଉଷ୍ମ ପରିବେଶ ଫସଲ, ଗଜା ହେବା ପାଇଁ 21°C, ବୃଦ୍ଧି ପାଇଁ 32° ଉତ୍ତାପ ଆବଶ୍ୟକ ହୋଇଥାଏ। ବିହନ ପରିମାଣ ଏକର ପ୍ରତି ପ୍ରାୟ 8 kg ବ୍ୟବହାର କରିଥାଉ। ଧାଡ଼ିକୁ ଧାଡ଼ି 50 cm ଓ ଗଛକୁ ଗଛ 25 cm ଦୂରତାରେ ପ୍ରାୟ ଏକର ପ୍ରତି 24,000 ଗଛ ରହିବା ଆବଶ୍ୟକ। ଗୋଟିଏ ସ୍ଥାନରେ ଗୋଟିଏ ଗଛ ରଖି ଅଧିକ ଗଛ ଉପାଡ଼ି ଦିଆଯାଏ। ଗଛରେ 3 ପତ୍ର ହେଲେ ଗଛ ଉପାଡ଼ି ପତଳା କରିଦେବା ଦରକାର। ଗଛ କମ୍ ଉଠିଲେ ଜମିର ଗୋଟିଏ କୋଣରେ ପତ୍ର ଦନା, ଠୋଲା ବା ଚୌପଦୀରେ ମାଟି ଭର୍ତ୍ତି କରି ସେଥିରେ ମଞ୍ଜି ପୋତି ଦିଅନ୍ତୁ। ସେଥିରୁ ଗଛ ହୋଇଯିବା ପରେ ଯେଉଁ ସ୍ଥାନରେ ଗଛ ଉଠିନଥିବ ସେଠାରେ ନେଇ ପୋତି ଦିଅନ୍ତୁ। ବର୍ତ୍ତମାନ ମୂଲିଆ ମଜୁରୀ ଦର ବଢ଼ିଯାଉଥିବାରୁ

ଆମେ ଯଦି ରାସାୟନିକ ଉପାୟରେ ଘାସକୁ ଦମନ କରିପାରିବା ତାହେଲେ ଆମେ ଅତ୍ୟଧିକ ଲାଭ ପାଇପାରିବା। ସେଥିପାଇଁ ଆମେ ସାଧାରଣତଃ ସିମାଜିନ୍ କିମ୍ବା ଆଟ୍ରାଜିନ୍ ହାଲକା ମାଟିରେ ଏକର ପ୍ରତି 400 ଗ୍ରାମ ଏବଂ ମୋଟାଳ ମାଟିରେ ଏକର ପ୍ରତି 500 ଗ୍ରାମ ଆକ୍ଟିଭ୍ ଇନଗ୍ରେଡିଏଣ୍ଟ 200 ଲିଟର ପାଣିରେ ମିଶାଇ ମକା ମଞ୍ଜି ବୁଣିବା ପରେ ପରେ ସିଞ୍ଚନ କରାଯାଏ। ଆଉ ଗୋଟିଏ ଔଷଧ ହେଲା 2,4-D ଆମାଇନ୍ ଦ୍ରବଣ। ଏହି ଔଷଧଟିକି ଏକର ପ୍ରତି 400-500 ଗ୍ରାମ ଆକ୍ଟିଭ୍ ଇନଗ୍ରେଡିଏଣ୍ଟ 200 ଲିଟର ପାଣିରେ ମିଶାଇ ମକା ଗଛ 20 ସେଣ୍ଟିମିଟର ହେଲେ ମାଟିକୁ ସ୍ପ୍ରେ କରିବା ଦରକାର। ଦୁଇଟି ଆମର ଘାସ ମାରି ମିଳୁଛି, ଗୋଟେ ହେଉଛି ସିମାଜିନ୍ ନାଟ୍ରାଜିନ୍, ଏଗୁଡ଼ିକ ମଞ୍ଜି ଗଜା ହେବା ପୂର୍ବରୁ ବ୍ୟବହାର କରିବା, ଆଉ ଗୋଟେ ହେଲା 2,4-D, ଏଗୁଡ଼ିକ ଯେତେବେଳେ ଗଛ 20 ସେଣ୍ଟିମିଟର ଉଚ୍ଚ ହୋଇଯିବ ସେତେବେଳକୁ ବ୍ୟବହାର କରିବା। ସେହିପରି ସାର ପ୍ରୟୋଗ କରିବାକୁ ଆମେ ମୂଳ ସାର ହିସାବରେ ଏକର ପ୍ରତି 8 କିଲୋଗ୍ରାମ ଯବକ୍ଷାର, 16 କିଲୋଗ୍ରାମ ଫସ୍ଫରସ୍ ଓ 16 କିଲୋଗ୍ରାମ ପଟାସ୍ ଦରକାର। ଏହାକୁ ପାଇବା ନିମନ୍ତେ ଏକର ପ୍ରତି 100 କିଲୋଗ୍ରାମ ସିଙ୍ଗିଲ୍ ସୁପର ଫସ୍ଫେଟ୍, 27 କିଲୋଗ୍ରାମ ପଟାସ୍ ସହିତ 17 କିଲୋଗ୍ରାମ ୟୁରିଆ ମିଶାଇ ପ୍ରୟୋଗ କରିବାକୁ ହେବ। 1 ଡେସିମିଲ୍ ଜାଗା ପ୍ରତି 1 କିଲୋଗ୍ରାମ ସିଙ୍ଗିଲ୍ ସୁପର ଫସ୍ଫେଟ୍ ସହିତ 270 ଗ୍ରାମ ପଟାସ୍ ଏବଂ 170 ଗ୍ରାମ ୟୁରିଆ ମିଶାଇ ଜମିରେ ଦେବାକୁ ହେବ। ଏଥିରୁ ଜଣାଯାଏ ସୁପର ସାରର ମକା ଗଛରେ ଯଥେଷ୍ଟ ଆବଶ୍ୟକତା ରହିଛି। ତେଣୁ ଚାଷୀ ବନ୍ଧୁମାନେ ମନେ ରଖିବା ଉଚିତ, KGA ୟୁରିଆ ସାର ସହିତ ପାଖାପାଖି 5 KG ସିଙ୍ଗିଲ୍ ସୁପର ଫସ୍ଫେଟ୍ ସାର ମିଶାଇ ଗଛରେ ଦେବାକୁ ହେବ। ତାପରେ କୋଡ଼ିବା ସମୟରେ ଯେତେବେଳେ ଗଛ 3 ସପ୍ତାହ ହୋଇଯାଇଥିବ ସେତେବେଳେ ଏକର ପ୍ରତି 16 କିଲୋଗ୍ରାମ ଯବକ୍ଷାରଜାନ ସାର ଦେବାକୁ ହେବ। ଏହି ସାର ପାଇବା ପାଇଁ ଏକର ପ୍ରତି 35 କିଲୋଗ୍ରାମ ୟୁରିଆ କିମ୍ବା ଯଦି 1 ଡିସିମିଲ୍ ଜମିରେ ଦେଉଥିବେ ତାହେଲେ 350 ଗ୍ରାମ ୟୁରିଆ ସାର ଦରକାର। ତାପରେ ଆସିବ ଆମର କଣ୍ଠା ସାର। ଗଛରେ ଅଣ୍ଡିରା ଫୁଲ, ଧାନିଆ ବା ଚଅଁର ଆସିଲେ ଏକର ପ୍ରତି 8 କିଲୋଗ୍ରାମ ଯବକ୍ଷାରଜାନ ସାର ଦେବାକୁ ହେବ। ଏହି ସାର ପାଇବା ପାଇଁ ଏକର ପ୍ରତି 17 କିଲୋଗ୍ରାମ ୟୁରିଆ କିମ୍ବା ଡେସିମିଲ୍ ପ୍ରତି 170 ଗ୍ରାମ ୟୁରିଆ ସାର ଦରକାର ହୋଇଥାଏ। ଜଳସେଚନ, ମକା ଚଅଁର ବାହାରିବା ଦିନଠାରୁ ମକା ଭୁଣ୍ଡି ବା ସିଲ୍କ ମଉଳିବା ପର୍ଯ୍ୟନ୍ତ ମକା ଜୀବନର ସଙ୍କଟ କାଳ ଅଟେ। ଏହି ସମୟରେ ପାଣିର ଅଭାବ ହେଲେ ପରାଗ ସଙ୍ଗମ ଘଟେ ନାହିଁ, ମକା କ୍ଷୀର ଢୁକି ପାରିନାହିଁ, ମକା ଦରପାକଳ ଅବସ୍ଥା ପରେ ବର୍ଷା ନହେଲେ ମକା ଉତ୍ପାଦନରେ ଆଞ୍ଚ ଆସେ ନାହିଁ, କିନ୍ତୁ ଚଅଁରରୁ ସିଲ୍କ ମଧ୍ୟରେ ଦିନକ ଲାଗି ଗଛ ଝାଉଁଳିଲେ ଶତକଡ଼ା 22% ଉତ୍ପାଦନ କମିଯାଏ। ସେହିପରି 6-7 ଦିନ ଝାଉଁଳିଲେ ଶତକଡ଼ା 50% ଉତ୍ପାଦନ କମିଯାଏ। ଏହାପରେ ଜଳସେଚନ କଲେ ମଧ୍ୟ ଗଛ ପୂର୍ବ ଅବସ୍ଥାକୁ ଫେରିପାରେ ନାହିଁ। ଯେଉଁ ମକାକୁ ପରିବା ପାଇଁ ବ୍ୟବହାର କରାଯାଏ ତାର ଇଂରାଜୀ ନାମ ହେଲା ବେବି କର୍ନ। ଏହା ମକାର ଏକ କ୍ଷୁଦ୍ର ରୂପ। ମକା ଗଛରେ ଯେତେବେଳେ ମାଇ ଫୁଲ ଫୁଟିବା ଆରମ୍ଭ ହୁଏ ସେତେବେଳେ ମକା ଉପରେ ସିଲ୍କ ବା ଧଳା ଚୁଟି ବାହାରେ। ଏହି ସିଲ୍କ ବାହାରିବା ମାତ୍ରେ ମକାଟିକୁ ଭାଙ୍ଗି ଦିଆଯାଏ। ଏହାର ଉପର ଆବରଣ ଛଡ଼ାଇ ଦେଲେ ଯେଉଁ କ୍ଷୁଦ୍ର ମକାଟି ବାହାରେ ତାହାକୁ ପରିବା ମକା ବା ବେବିକର୍ନ କୁହାଯାଏ। ସେହି ସମୟରେ ମକାର ବୃଦ୍ଧି ପ୍ରାୟ ଗୋଟେ ଆଙ୍ଗୁଳି ଲମ୍ବର ହୋଇଯାଇଥାଏ। ଆମେ ତାକୁ ହିଁ ବ୍ୟବହାର କରିବା, କାରଣ ବର୍ତ୍ତମାନ ଆପଣ ଦେଖୁଥିବେ ବର୍ତ୍ତମାନ ରୋଗ ବୈରାଗ ଯାହା ହେଲାଣି ପ୍ରାୟ ଦେଖିବେ ଗାଁ ଗଣ୍ଡାରେ ଅଧିକାଂଶ ମଧୁମେହ ରୋଗୀ ବା ଯୋଉଟା ଡାଇବେଟିକ୍ ପେସେଣ୍ଟ ଯୋଉଟାକର କହୁଛନ୍ତି ହୃଦରୋଗୀ ପ୍ରାୟ ଗାଁ ଗଣ୍ଡାରେ ମିଳୁଛନ୍ତି। ଯଦି ସେମାନଙ୍କୁ ଆମେ ଏଇ ମକାଟିକି ଦେଇପାରିବା, କାରଣ ଏଥିରେ ସ୍ନେହ ସାର ନଥାଏ, ତେଣୁକରି ଏଇଟା ଏମାନେ ସହଜରେ ଖାଇପାରିବେ। ଯେମିତି ଆମେ କଲରା ଖାଉଛେ, ଡାଇବେଟିକ୍ ପେସେଣ୍ଟ ମାନେ ଯେମିତି କଲରା ଖାଉଛନ୍ତି ସେମିତି ଏହାକୁ ବ୍ୟବହାର କରାଯାଇପାରିବ। ଆମେ ଯେତେବେଳେ ରୋଗୀ ପାଇଁ ଔଷଧ ଖୋଜିବାକୁ ଯାଉଛେ ସେତେବେଳେ ଆମେ ଏହି ପଥି ହିସାବରେ ଏହାକୁ କାହିଁ ବ୍ୟବହାର ନ କରିପାରିବା। ଏହା ପାଇଁ କିସମ ସ୍ୱତନ୍ତ୍ର ଅଛି। ତା କିସମ ଗୁଡ଼ିକ ହେଲା DL42, MEH114। ତେବେ ଏହି କିସମ ନ ମିଳିଲେ ଆମେ ନବଜୋତ କିସମ ନେଇ ପରିବା ମକାଟିକୁ ଚାଷ କରିପାରିବା। ପରିବା ମକା ଚାଷ ବେଶ ସହଜ। ସାଧାରଣ ମକା ଚାଷ କରାଯାଉଥିବା ଜମି ଓ ଜଳବାୟୁରେ ଏହାକୁ ଚାଷ କରାଯାଇପାରିବ। ତେବେ ବର୍ଷା ଦିନ ଅପେକ୍ଷା ଶୀତଦିନେ ଚାଷ କଲେ ଉନ୍ନତ ମାନର ପରିବା ମକା ମିଳିପାରିବ। ତେବେ ଏହାର ଲଗାଇବା ପ୍ରଣାଳୀ ହେଲା, ଜମିକୁ ହଳ କରି ମାଟି ଗୁଣ୍ଡ କରିଦେବା, ଧାଡ଼ିକୁ ଧାଡ଼ି 40 ସେଣ୍ଟିମିଟର ବା 16 ଇଞ୍ଚ, ଗଛକୁ ଗଛ 20 ସେଣ୍ଟିମିଟର ବା 8 ଇଞ୍ଚ ବ୍ୟବଧାନ ରଖିବା ଉଚିତ। ଏକର ପ୍ରତି 8 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ମୂଳ ସାର ହିସାବରେ ଏକର ପ୍ରତି 24 କିଲୋଗ୍ରାମ ଯବକ୍ଷାର, 24 କିଲୋଗ୍ରାମ ଫସ୍ଫରସ୍ ଓ 24 କିଲୋଗ୍ରାମ ପଟାସ୍ ସାର ଦେବାକୁ ହୁଏ। ଏହି ସାର ପାଇବା ପାଇଁ 52 କିଲୋଗ୍ରାମ ୟୁରିଆ, 150 କିଲୋଗ୍ରାମ ସୁପର ଓ 40 କିଲୋଗ୍ରାମ ପଟାସ୍ ସାର ଦରକାର ହୋଇଥାଏ। ଗଛ ଉଠିବାର 3 ସପ୍ତାହ ହୋଇଗଲେ ଏକର ପ୍ରତି 24 କିଗ୍ରା ଯବକ୍ଷାର ବା 52 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରି ହିଡ଼ ଟେକିଦେବା ଉଚିତ। ଏହାର ତୃତୀୟ ଦଫା ସାରଟି ପ୍ରୟୋଗ କରାଯାଏ ନାହିଁ।

0: କାରଣ ଏଇଟା ତ 45 ରୁ 50 ଦିନରେ ଅମଳ ହେବ, ତେଣୁକରି ତୃତୀୟ ଦଫା ସାର ଦେବାକୁ ପଡ଼ିନଥାଏ। ଆମେ ଦେଖିବା ଏହାର ଅମଳଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ମୁଁ ପ୍ରଥମେ କହି ରଖିଥିଲି, ଏବେ ଆଉ ଥରେ କହି ରଖୁଛି, ଗଛରେ ଅଣ୍ଡିରା ଫୁଲ ବା ଚଅଁର ଧରିବା ମାତ୍ରେ ତାକୁ ଭାଙ୍ଗିଦେବା ଦରକାର। ଏହା ହେଲେ ପରିବା ମକା ଅମଳ ବୃଦ୍ଧି ପାଇଥାଏ। ଚଅଁର ଆସିବାର 5 ରୁ 6 ଦିନ ପରେ ମକାରୁ ସିଲ୍କ ବାହାରିଥାଏ। ସିଲ୍କ ବା ଧଳା ଚୁଟି ଦେଖିବା ମାତ୍ରେ ମକାକୁ ଭାଙ୍ଗିଦେବା ଉଚିତ। ଗୋଟିଏ ଗଛରୁ 2 ରୁ 3 ପରିବା ମକା ମିଳିଥାଏ। ଭଲ ଭାବେ ଚାଷ କଲେ ଏକରେ ଜମିରୁ 4 ରୁ 5 କ୍ୱିଣ୍ଟାଲ ପରିବା ମକା ମିଳିପାରିବ। କେଜି ପ୍ରତି ଅତି କମରେ 50 ଟଙ୍କାରେ ବିକିଲେ ଏକରେ ଜମିରୁ 25,000 ଟଙ୍କା ମିଳିପାରିବ। ବିକ୍ରିବଟା ପାଇଁ ଆମର କେନ୍ଦୁଝର ଜିଲ୍ଲାରେ କୌଣସି ଅସୁବିଧା ନାହିଁ, କାରଣ ପାଖରେ ଆମର ରହିଲା ବିହାର ଜାମସେଦପୁର, ଏପଟେ ରହିଲା ଆମ ରାଉରକେଲା, ଏପଟେ ରହିଲା ଭୁବନେଶ୍ୱର। ଆଜିକାଲି ବଡ଼ ବଡ଼ ହୋଟେଲ ମାନଙ୍କରେ ଏହାର ବହୁଳ ବ୍ୟବହାର ହେଲାଣି। ତା ଛଡ଼ା ପ୍ରତ୍ୟେକ ଡାକ୍ତର ତ ଆମକୁ ରେକମେଣ୍ଡ କରୁଛନ୍ତି ଯେ ଡାଇବେଟିକ୍ ପେସେଣ୍ଟ ମାନେ ଖାଇବେ। ତେଣୁକରି ଆମେ ଦେଖିବା ଯେ ଯଦି ପରିବା ମକା ଆଗାମୀ ଦିନରେ ଅତ୍ୟନ୍ତ ଲାଭଜନକ ଫସଲ ହେବାକୁ ଯାଉଛି, ଏଥିରୁ ଅଧିକ ଲାଭ ପାଇପାଇଁ ଆମ ଚାଷୀ ଭାଇମାନେ ଆଗେଇ ଆସିବା ଉଚିତ। କମ୍ପୋଜିଟ୍ ବା ସାଧାରଣ ମକା 2 ଥର ଚାଷ ପାଇଁ କିମ୍ବା ବହୁତ ଥର ଚାଷ ପାଇଁ ବିହନ ରଖାଯାଇପାରିବ। 5 ସେଣ୍ଟିମିଟରରୁ ଅଧିକ ଗଭୀରରେ କୋଡ଼ା ଖୋସା କାମ କରନ୍ତୁ ନାହିଁ। ସହଳ ମକା ବୁଣି ସହଳ ଘାସ ବାଛନ୍ତୁ ଏବଂ ଉପଯୁକ୍ତ ସଂଖ୍ୟକ ଗଛ ରଖନ୍ତୁ। ଫୁଲ ଉଡ଼ାଇବା ସମୟରେ ଗଛକୁ ହଲାହଲି କରନ୍ତୁ ନାହିଁ। ଏହିସବୁ ବିଷୟ ପ୍ରତି ଆମେ ଧ୍ୟାନ ଦେଲେ ମକାରୁ ଅଧିକ ଅମଳ ପାଇବା ସଙ୍ଗେ ସଙ୍ଗେ ଚାଷୀ ବନ୍ଧୁମାନେ ଲାଭ ପାଇପାରିବେ।
1: ମହାଶୟଙ୍କୁ ଅନୁଷ୍ଠାନ ତରଫରୁ, ଆମ ଶ୍ରୋତା ବନ୍ଧୁମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ।
2: ଏ ନାରାୟଣ ଭାଇ, ଏ ପୁରୁଣା କଥା ଟିକେ ମନେ ପକେଇଦେଲ ମ, ମାନେ ପୂର୍ବରୁ ମଧ୍ୟ ଏମିତି ଆମର ଚାଷୀ ଭାଇମାନେ ଏ ଯୋଉ ରଜ ପୂର୍ବରୁ ମକା ବୁଣାବୁଣି କାମ ସାରୁଥିଲେ, କିନ୍ତୁ ବର୍ତ୍ତମାନ ଯୋଉ ହାଇବ୍ରିଡ୍ ଉନ୍ନତ କିସମର ମକା ଆସୁଛି ସେଥିପାଇଁ ଟିକେ ଘାଲେଇ ଯାଇଛନ୍ତି। ହେଲେ ୟା ପୂର୍ବରୁ ଯେମିତି କହିଗଲା ଆମ କେଉଁଝର ମକାର ଗୋଟେ ସ୍ୱତନ୍ତ୍ରତା ଅଛି, ଯଦି ସେଇଟାକୁ ବର୍ତ୍ତମାନ ଆମେ ଆରମ୍ଭ କରିଥିବା, ଏ ବର୍ଷା ପାଣିରେ ତ ବିଶେଷ କିଛି ଅଡୁଆ ହବ ନାହିଁ। ହଁ ହଁ, ଭଲ ଅମଳ ନିଶ୍ଚୟ ମିଳିବ,
1: ନିଶ୍ଚୟ ମିଳିବ, ଭଲ ଦୁଇ ପଇସା ବି ଆମେ
2: ଲାଭ ପାଇପାରିବା, ହଁ
1: କରିପାରିବା। ହେଲେ ଇଆଡ଼େ ସମୟ କହିଲା,
2: ନାରଣ ଭାଇ ଏ ଅନେକ ଦିନ ପରେ ଭେଟ ହୋଇ ମିଳିଥିଲା, ଟିକେ ବହୁତ କିଛି ଆଲୋଚନା କରିବା ପାଇଁ ଇଚ୍ଛା ହଉଥିଲା ଯେ ଏ ସମୟ ତ ଇସାରା ଦେଲାଣି, ତାହେଲେ ଉଠିବା ଆଉ।
1: ତାହେଲେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହେଇଗଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
3: ଜୁହାର।

0: प्रधानमंत्री सूर्य घर मागणा बिजुली योजना। एहि योजनार लक्ष्य विद्युत बिल सहित वायुमंडलरु अंगारकामलकु ह्रास करिबा, सोलार स्थापन करिबा, अक्षय शक्ति क्षेत्र में विप्लव आणिबा, सबुज शक्ति उत्पादन को प्राथमिकता देउछन्ति सरकार। आज ही पीएम सूर्य घर योजना पाई आवेदन करंतु, निज छातरे सौर प्यानेल लगांतु एवं 1,38,000 टंका पर्यंत सब्सिडी पांतु।
1: केन्दुझर जिल्लार विश्वासयोग्य ओ भरोसार एकमात्र प्रतिष्ठान कनक ज्वेलरी ओ कनक गार्मेंट्स।
2: सुना, रूपा, हीरा, ड्रेस ओ लुगा पई कनक ज्वेलरी को आसंतो।
1: कनक ज्वेलरी, बीएस मॉल, धोपाड़िया छक, केन्दुझर। मोबाइल 9437632517।
3: ଓଡ଼ିଶାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସିଟିଜିରେ ନାମଲେଖା ଆରମ୍ଭ ହୋଇଛି। ଯୁକ୍ତ 2 ବିଜ୍ଞାନ, କଳା ଓ ବାଣିଜ୍ୟ ଏବଂ ଯୁକ୍ତ 3 କଳା, ବାଣିଜ୍ୟ ଓ ବିଜ୍ଞାନ ଅନର୍ସ ଏବଂ କମ୍ପ୍ୟୁଟର ସାଇନ୍ସ ସହ ବୈଷୟିକ ପାଠ ଭାବେ ଏମ୍ବିଏ, ଏମ୍ସିଏ, ଏମ୍ଏସ୍ଡବ୍ଲ୍ୟୁ, ଏମ୍ଏଫ୍ସି, ଲାଇବ୍ରେରୀ ବିଜ୍ଞାନ, ବିବିଏ, ବିସିଏରେ ନାମଲେଖା ହେଉଛି। ବିଭିନ୍ନ ବିଭାଗରେ ସଫଳତା ପାଇ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ସିଟିଜିରେ ଆପଣଙ୍କର କ୍ୟାରିୟର ଗଢ଼ନ୍ତୁ। ନାମଲେଖା ପାଇଁ ଯୋଗାଯୋଗ କରନ୍ତୁ 9437157802 ଏବଂ 7008547809 7008690800 ନମ୍ବରରେ।
4: ନନେ କଦମ, ନନେ କଦମ, ହଁ ଆଜ୍ଞା, ନନେ କଦମ।
5: ଅନଗ୍ରସର ଶିଶୁଙ୍କ ସହିତ ସମସ୍ତ ଶିଶୁଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ସମ୍ପୂର୍ଣ୍ଣ ଡାକ୍ତରୀ ସୁବିଧା ସୁଯୋଗ ନନେ କଦମ। ନ୍ୟୁ କଲୋନୀ, ମାଇନିଙ୍ଗ ରୋଡ, କେନ୍ଦୁଝର। ଫୋନ 7978608217।
6: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधार उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
7: सुनुथिले आम चाषबास कार्यक्रम। कार्यक्रमटिको प्रयोजना करथिले अनिता तिर्के एवं उपस्थापना दिथिले नारायण साहू।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶୁଣୁଥିଲେ ପାରମ୍ପରିକ ଗୀତକ୍ରମରେ ଛାନ୍ଦ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ରାତି 8:15 ହେବାକୁ ଯାଉଛି। ପ୍ରଚାର କରୁଛୁ ସଞ୍ଜୀବନୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ଶାଲିଗ୍ରାମ ପାତ୍ର।

0: ଶ୍ରୋତାବନ୍ଧୁ, ଯୁଗ ବଦଳୁଛି, ଆଉ ଯୁଗ ସହିତ ତାଳ ଦେଇ ଅତ୍ୟାବଶ୍ୟକ ସାମଗ୍ରୀ, ଖାଦ୍ୟ, ବସ୍ତ୍ର ଓ ବାସଗୃହ ସହିତ ଯୋଡ଼ି ହୋଇଯାଇଛି ମୋବାଇଲ। ସତ କହିଲେ ଆପଣ, ଯଦି ଆପଣଙ୍କୁ ଗୋଟିଏ ଦିନ ଖାଇବାକୁ ଦିଆ ନଯାଏ ଆପଣ ଆରାମରେ ରହିପାରିବେ ନା? ଭାବିନେବେ, ଆଜି ମୋର ଉପାସ। କିନ୍ତୁ ଆପଣଙ୍କୁ ଯଦି କୁହାଯିବ ଆଜି ଗୋଟିଏ ଦିନ ମୋବାଇଲକୁ ତ୍ୟାଗ କର, ମୋବାଇଲକୁ ଜମାରୁ ଧର ନାହିଁ, ଆପଣ ରହିପାରିବେ ତ? ସତରେ ବହୁତ କଷ୍ଟ ହେବ ନା? କାରଣ ମୋବାଇଲ ଆମ ଜନଜୀବନ ସହିତ ଏମିତି ଯୋଡ଼ି ହୋଇଯାଇଛି, ଗୋଟିଏ ଦିନ କାହିଁକି, ଗୋଟିଏ ଘଣ୍ଟା ବି ମୋବାଇଲ ବିନା ରହିବା କଷ୍ଟକର। ଏହି ମୋବାଇଲର ତ ଅନେକ ଭଲ ଗୁଣ ରହିଛି, ସାରା ଦୁନିଆକୁ ଆମେ ତାରି ଭିତରେ ପାଇପାରୁଛନ୍ତି, କିନ୍ତୁ ଏହି ମୋବାଇଲର ବି ରହିଛି ଅନେକ ଗୁଡ଼ିଏ ନକାରାତ୍ମକ ପ୍ରଭାବ। ବିଶେଷ କରି ଶିଶୁମାନଙ୍କ କ୍ଷେତ୍ରରେ ଏହାର କୁପ୍ରଭାବ ବହୁତ ଅଧିକ। ତେବେ ଆସନ୍ତୁ ଶିଶୁମାନଙ୍କ କ୍ଷେତ୍ରରେ ଏହି ମୋବାଇଲର କୁପ୍ରଭାବ ସମ୍ପର୍କରେ ଶୁଣିବା ଆଜିର ସଞ୍ଜୀବନୀରେ ଏକ ଆଲୋଚନା। ଆଲୋଚନା କରୁଛନ୍ତି ଡକ୍ଟର ନିର୍ମଳ କୁମାର ମହାକୁଟ।
1: ଯେଉଁମାନେ ମୋବାଇଲ ଆଡିକ୍ସନ ବା ଯେଉଁ ମୋବାଇଲ ସିଣ୍ଡ୍ରୋମ ବା ଗୋଟେ ଇଲେକ୍ଟ୍ରୋନିକ ସ୍କ୍ରିନିଂ ସିଣ୍ଡ୍ରୋମ ଯେଉଁ ଆଜି ସୋସାଇଟିରେ ଦେଖାଦେଇଛି, ସେଥିରେ ଏଇ ପିଲାମାନେ ତାର କୁପରିମାଣରେ ଶିକାର ହେଉଛନ୍ତି। କିନ୍ତୁ ୟାର ଗୁଡ଼ାଏ ଦିଗ ଅଛି, କାହିଁକି ମୋବାଇଲ ଆଜିର ପିଲାମାନଙ୍କୁ ଏଇ ପ୍ରକାରରେ ବ୍ୟତିବ୍ୟସ୍ତ କରିକି ପରିବାରମାନଙ୍କୁ କେମିତି ସାଂଘାତିକ ଅବସ୍ଥା ଆଡ଼କୁ ନେଇଯାଉଛି। ଯେ ଆମେ ଯେଉଁ ଭୟାବହତା ପିଲାମାନଙ୍କ ପାଖରେ ଦେଖୁଛୁ ଏବଂ ବାପା ମାନଙ୍କର ଯେଉଁ ମା ମାନଙ୍କର ଯେଉଁ ଏଙ୍ଗଜାଇଟି ଆମ ପାଖରେ ଆସି ପ୍ରେଜେଣ୍ଟ କରୁଛନ୍ତି ସେମାନେ ଦେଖୁଛୁ, ଦେଖିଲେ ଭାରି ଦୁଃଖ ଲାଗେ, ମନକୁ ନିଜକୁ ଗ୍ଲାନି ଆସେ ଯେ ଆଜିର ସୋସାଇଟି ଯେତେ ଆଡଭାନ୍ସମେଣ୍ଟ ଆଡ଼କୁ ଯାଉଛି ବା ଯେତେ ଆମେ ଗେଜେଟ୍ସର ବେନିଫିଟ ପାଇବା କଥା। ହଁ, ବେନିଫିଟ ତ ନିଶ୍ଚୟ ଅଛି ମୋବାଇଲ, କାରଣ ଆପଣ ଦେଖନ୍ତୁ ମୋବାଇଲ ନହେଲେ ଚଢ଼ି ହେବ ନାହିଁ, ଆମ ଦ୍ୱାରା ପ୍ରତି କଥାରେ ମୋବାଇଲର ଆବଶ୍ୟକତା ରହିଛି, ଦୈନନ୍ଦିନ ଜୀବନର ଗୋଟେ ନେସେସରୀ ଅଙ୍ଗ। ତାର ଯେମିତି ଆଡଭାଣ୍ଟେଜ, ପ୍ରତି କଥାରେ ଗୋଟେ କିଛି ଆଡଭାଣ୍ଟେଜ ଥାଏ, ଡିସଆଡଭାଣ୍ଟେଜ ମଧ୍ୟ ଥାଏ। ତ ସେଇ କଣ୍ଟେକ୍ସରେ ଦେଖନ୍ତୁ ମୋବାଇଲ ଆମକୁ ବିଭିନ୍ନ କମ୍ୟୁନିକେସନ ପାଇଁ ହେଲ୍ପ କରିବା କଥା, ଆମେ ତାକୁ ୟୁଜ୍ କରିବା କଥା। କିନ୍ତୁ ଆଜି ସୋସାଇଟି ବା ଏଜୁକେଟେଡ୍ ପ୍ୟାରେଣ୍ଟସ୍ ଟୁ ସେ, ମୁଁ କହିବି ପର୍ଟିକୁଲାରଲି ଏଜୁକେଟେଡ୍ ପ୍ୟାରେଣ୍ଟସ୍ ମାନଙ୍କର ହଉ, ଇଭିନ୍ ଗାଁ ଗହଳିରେ ମଧ୍ୟ ହଉ, ପିଲାମାନେ ମୋବାଇଲରେ ଏତେ ନିଶାରେ ମାତିଛନ୍ତି। ଏବଂ ସେଇଥିପାଇଁ ପ୍ୟାରେଣ୍ଟସ୍ ମାନଙ୍କୁ ମୁଁ ଦାୟୀ କରିବି ଏଇଥିପାଇଁ ଯେ, କାରଣ ପ୍ୟାରେଣ୍ଟସ୍ ମାନେ ହିଁ ସେଇଥିପାଇଁ ରେସ୍ପନ୍ସିବୁଲ ଯେ ପିଲାକୁ ମୋବାଇଲ ଦେବା ପାଇଁ। ପିଲାକୁ ମୋବାଇଲ ଦେବାର ଦୁଇ ତିନିଟା କାରଣ ଅଛି। ପ୍ରଥମ କାରଣ ହେଲା, ଦେଖନ୍ତୁ ଯଦି ତାର ପଜିଟିଭ ଦିଗକୁ ଆମେ ଦେଖିବା, ଯେ ଆଜି ଚାରିଆଡ଼େ ଲୋକମାନେ ପାଠ ପଢ଼ୁଛନ୍ତି, ମୋବାଇଲ ପିଲାମାନଙ୍କୁ ଦିଆହେଉଛି, କାରଣ ମୋବାଇଲ ନହେଲେ କାମ କରିହେବ ନାହିଁ। ଛୋଟ ଛୋଟ କୁନି କୁନି ପିଲାମାନଙ୍କର କିନ୍ତୁ ତ ପାଠ ନାହିଁ, କିନ୍ତୁ ତାହେଲେ ସେମାନେ କେଉଁଠୁ ମୋବାଇଲ ପାଇଲେ? ସେଇଠି କେସ୍ରେ ଦେଖନ୍ତୁ ତାର ନେଗେଟିଭ ଇମ୍ପାକ୍ଟ ଆସିଲା, ପ୍ୟାରେଣ୍ଟସ୍ ମାନେ ପିଲାକୁ ବିଭିନ୍ନ କାରଣ ପାଇଁ ମୋବାଇଲ ଦେଉଛନ୍ତି। ଗୋଟେ କଥା ହେଲା ନିଜର କାର୍ଯ୍ୟବ୍ୟସ୍ତତା ପାଇଁ ହଉ, ଅଫିସରେ କାମ କରୁଛନ୍ତି, ବ୍ୟସ୍ତ ରହୁଛନ୍ତି, ପିଲାଟି ଆସି ବାରମ୍ବାର ବିରକ୍ତ କରୁଛି ଯେ ଆମେ ମୋବାଇଲ ଦେଖୁଥା, ଖାଉନି, ମା ମାନେ ଚାହୁଁଛନ୍ତି ପିଲାଟି ମୋର ଖାଉ, ଆଉ ଟିକେ ଖାଉ, ଆଉ ଟିକେ ଖାଉ, ମୋବାଇଲ ନ ଦେଖିଲେ ଖାଉନି, ଏମିତି ତାକୁ ଅଭ୍ୟାସରେ ପକାଇଛନ୍ତି ଯେ ପିଲା ମୋବାଇଲ ଦେଖିବ, ମୋବାଇଲ ଦେଖୁଥିବ, ସେ ପାଟିରେ ଦେଉଥିବେ, ସେ ଗିଳୁଥିବ, ସେ ଖାଉନି। ତାକୁ ମୁଁ କହିବି ଯେ ସେ ମୋତେ ଖାଉନି, ସେ ଖାଲି ମୋବାଇଲ ଦେଖିବା ବାହାନାରେ ସେ ଦେଖୁଛି, ତା ଭିତରେ ସେ ତାକୁ ଗିଳି ଦେଉଛି। ତ ଏଇ ଯେଉଁ ପ୍ରବୃତ୍ତି ପିଲାମାନଙ୍କର ସୃଷ୍ଟି ହେଇଛି, ତା ପାଇଁ ମୁଁ କହିବି କି ଆମେ ପ୍ୟାରେଣ୍ଟସ୍ ମାନେ ଦାୟୀ, କାରଣ ପିଲାକୁ ଖାଇବା ବାହାନାରେ ଆମେ ଯେଉଁ ଦେବା ପାଇଁ ତାକୁ ପ୍ରବୃତ୍ତିଟା ସୃଷ୍ଟି କରୁଛେ, ତାଦ୍ୱାରା ତାର ଗୋଟେ ଅଭ୍ୟାସରେ ପରିଣତ ହେଉଛି ଏବଂ ତାର ଗୋଟେ ଭୟାବହ ପରିଣତ ହେଉଛି। କାରଣ ପିଲା ଯଦି ଗୋଟେ କମଳମତି ପିଲା, ଯିଏକି ଧର ଦେଢ଼ ବର୍ଷର ପିଲା, ଦୁଇ ବର୍ଷର ପିଲା, ଖେଳିବା ବୁଲିବା ସମୟ ଯେଉଁଥିରେ ସେ ବାହ୍ୟ ଜଗତରୁ ବିଭିନ୍ନ ପ୍ରକାର ଷ୍ଟିମୁଲି ତା ଶରୀରକୁ ଆସିଲେ, ସିଏ ଯେଉଁ ତାର ବ୍ରେନ୍ର ଏକ୍ସପ୍ରେସନ୍ ହେଇଥାନ୍ତା, ତାକୁ ସିଏ ବର୍ତ୍ତମାନ ଗୋଟେ ଛୋଟ ସ୍କ୍ରିନ୍ 5 ଇଞ୍ଚ x 5 ଇଞ୍ଚରେ ରେଷ୍ଟ୍ରିକ୍ସନ୍ ହେଇକି ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ତା ମୁଣ୍ଡଟା ଟୋଟାଲ ସଙ୍କୁଚିତ ହେଇକି ରହିଗଲା। ଏବଂ ତା ଭିତରେ ସିଏ କ'ଣ ଦେଖିଲା ନା ହାଇ ଫ୍ରିକ୍ୱେନ୍ସିର ଲାଇଟ୍ ୱେଭ୍ସ ତା ଦେହକୁ ପଡ଼ିଲା। ଆପଣ ଆଉ ବି ଜାଣିଥିବେ କେତେ ପ୍ରକାର ଖେଳ ବର୍ତ୍ତମାନ ବାହାରିଛି, ମୁଁ କହିପାରୁନି, ମୋତେ ଜଣାବି ନାହିଁ, ସେସବୁ ଗେମ୍ ପିଲାମାନେ କଣ୍ଟିନ୍ୟୁଅସ୍ଲି କେତେ ଫ୍ରିକ୍ୱେଣ୍ଟଲି ଚେଞ୍ଜ ହେଉଛି, ଫାୟାରିଂ ହେଉଛି, ଡିସ୍ଡସ୍ ଏତେ ହେଉଛି। ତ ଏଇସବୁ ଜିନିଷ ଫଟ୍ ଫାଟ୍ ପିଲାମାନେ ଯେଉଁ ଦେଖିବା ଦ୍ୱାରା ତାଙ୍କର ଆଖି ଉପରେ ଡାଇରେକ୍ଟ କୁପ୍ରଭାବ ପଡ଼ୁଛି। ଆପଣ ଆଜି ଦେଖନ୍ତୁ ଏଇ ମୋବାଇଲର ପରିଣାମ ସ୍ୱରୂପ ଏରାଉଣ୍ଡ 10-15% ଅଫ୍ ଦି ପିଲା ଯେଉଁମାନେ ସ୍କୁଲରେ ଚଷମା ପିନ୍ଧିକି ଆସୁଛନ୍ତି, ଆମ

ସମୟରେ ଅପ୍ ଟୁ ହାଇସ୍କୁଲ ପର୍ଯ୍ୟନ୍ତ ଗୋଟେ ବି ପିଲା ମୁଁ ଦେଖିନି ଯିଏ ଚଷମା ପିନ୍ଧିଥିବ। ହେଲେ ଆମେ ଦେଖନ୍ତୁ ଯେକୌଣସି ପିଲାକୁ ଏଜ୍ ଏ ପ୍ୟାରେଣ୍ଟସ୍ ତାକୁ ବଢାଇବା ପାଇଁ ଆମର ଯୋଉ ତିନୋଟି ମେନ୍ କର୍ତ୍ତବ୍ୟ ବା ମାଇଲ୍ ଷ୍ଟୋନ୍ ବା ଯୋଉ ଆମର ତାକୁ କୁହାଯାଉଛି ଆପଣ ଶାରୀରିକ ବିକାଶ, ମାନସିକ ବିକାଶ ଏବଂ ବୌଦ୍ଧିକ ବିକାଶ, ଏଇ ତିନିଟି ବିକାଶ ଠିକ ଭାବରେ ହେବା ଦରକାର ଅଛି। କିନ୍ତୁ ଆମେ କ'ଣ କରୁଛେ ଦେଖନ୍ତୁ, ମାନସିକ ବିକାଶକୁ ରେଷ୍ଟ୍ରିକ୍ସନ୍ କରିଦେଲେ, ମାନସିକ ଅବସ୍ଥାକୁ ଗୋଟେ ଛୋଟ ମୋବାଇଲ୍ ସ୍କ୍ରିନ୍ ଭିତରେ, ଶାରୀରିକ ବିକାଶଟା ଖାଲି ତାର ହେଲା କାରଣ ସେ ଗଦାଏ ଖାଇଲା ଏଇଥିପାଇଁ ଯେ ମୋବାଇଲ୍ ଦେଖି ଦେଖି ସେ ଗିଡ଼ି ଦେଉଛି, ଏବଂ ବୌଦ୍ଧିକ ବିକାଶ ଟୋଟାଲ ନାହିଁ କାରଣ ନୋ ଏକ୍ସପୋଜର ନଥିଙ୍ଗ। ସୋସିଆଲ କଲଚର କଟ୍ସି ମେନର କ'ଣ କରିବା ଦରକାର, ଗୁରୁଜନମାନଙ୍କୁ କେମିତି ରେସ୍ପେକ୍ଟ ଦେଖାଇବା ଦରକାର, ବାପା ମାଙ୍କୁ ଟିକେ ପ୍ରଣାମ କରିବା ଦରକାର, ଏସବୁ ଜିନିଷ ସମୁଦାୟ ଭାବରେ ଜିରୋ। ଆମେ ନା ତାଙ୍କୁ ଟ୍ରେନିଂ ଦେଉଛେ ନା ତାଙ୍କଠୁ ଆଦାୟ କରୁଛେ। ତେଣୁ କୁହାଯାଏ ଯଦି ଆମେ ବୌଦ୍ଧିକ ବିକାଶଟି ନ କରାଇ ପାରିବା, ବର୍ତ୍ତମାନ ଏତେ କ୍ରିଟିକାଲ ସୋସାଇଟିରେ ଆପଣମାନେ କୁହନ୍ତୁ ଯେ ଗୋଟେ 100 ଟଙ୍କା ରୋଜଗାର କରିବା କେତେ କଷ୍ଟ, ଆଉ ସେଇ ପରିସ୍ଥିତିରେ ଯଦି ଆମେ ପିଲାକୁ ବୌଦ୍ଧିକ ବିକାଶଟା ଠିକ ନ କରାଇବା, ତାହେଲେ ସୋସାଇଟିରେ ଏତେ ଗ୍ଲୋବାଲାଇଜେସନ ହେଇଯିବାରୁ ଚାରିଆଡ଼େ ନେଟୱାର୍କିଂ ହେଇଯାଇଛି, ଆମେ ସେ ନେଟୱାର୍କିଂରେ ସେ ରହିବ କେମିତି, ସେ ତ ମୋବାଇଲ ସ୍କ୍ରିନ୍ ଭିତରେ ରହିଯାଉଛି। ତାକୁ ଛାଡ଼ିଦେଲେ ତାର ପ୍ରଭାବ ଯୋଉ କଥା କହିଲେ ଯେ ଅଟିଷ୍ଟିକ ସ୍ପେକ୍ଟ୍ରମ ଡିଜର୍ଡର, ଯୋଉଥିରେ ପିଲାମାନେ ହାଇପର ଆକ୍ଟିଭ ହେବେ, କୌଣସି କାହାର କଥା ଶୁଣିବେନି, ଏଠି ସେଠି ବସିଥିବେ, ନିଜ ଦୁନିଆରେ ସେମାନେ ନିଜେ ରହିଥିବେ, ଇଏ ହେଲା ଏକ। ଦୁଇରେ ତାକୁ ନେଇକି ପିଲାମାନଙ୍କ ମଧ୍ୟରେ ବହୁତ ଏଗ୍ରେସିଭ ବିହେଭିଅର ଗ୍ରାଜୁଆଲି ଦେଖାଉଛି, ସେମାନେ ବହୁତ ଆଟାକିଂ ହେଇଯାଉଛନ୍ତି ବେଳେ ବେଳେ। ଏସବୁର କାରଣ କ'ଣ ଦେଖିବେ ଆପଣ, ଅଧିକାଂଶ ଗେମ୍ ଦେଖିଥିବେ ସବୁ ଫାୟାରିଂ ରିଲେଟେଡ୍, ମର୍ଡର ମାଡ଼ ଛୁରୀ ବନ୍ଧୁକ ଏଇସବୁରେ ନେଇକି, ଯେତେ ଦେଖନ୍ତୁ ଗେମ୍ ଆପଣ ଦେଖିବେ ସବୁଗୁଡ଼ା ସବୁ ମାନେ ସବୁ ଏଗ୍ରେସିଭ ହେ। ତେଣୁ ତାଙ୍କ ମନରେ ସେ ଏତେ କମଳମତୀ ମନରେ ସେସବୁ ଜିନିଷ ଗୁଡ଼ା ଧାରା ଧାରେ ସୃଷ୍ଟି ହେଉଛି, ଏବଂ ସେମାନେ ବିଭିନ୍ନ ପ୍ରକାର କାର୍ଟୁନ୍ ଦେଖିକି ବିଭିନ୍ନ ପ୍ରକାର ଗେଜେଟ୍ ଦେଖିକି ଦେଖିଲେ କି ସିଏ ଡରିମନ୍ ଉଡ଼ି ଯାଉଛି, ଇଏ ଉଡ଼ି ଯାଉଛି, ଏମିତି କହିଲେ ଫଟକିନା ପହଞ୍ଚି ଯାଉଛି। ତାଙ୍କର ଯୋଉ ଏଇ ମନୋବୃତ୍ତିଟା ସୃଷ୍ଟି ହେଉଛି, ସେମାନେ କ'ଣ କରୁଛନ୍ତି ନା, ସେ ଧୀରେ ଧୀରେ ଦେୟାର ୱାର୍ଲଡ ଇଜ୍ କନ୍ଫାଇନ୍ ଟୁ ଦିସ୍ କାର୍ଟୁନ୍ ୱାର୍ଲଡ, ସେମାନେ କାର୍ଟୁନ୍ ଭଳିଆ ନିଜକୁ ନିଜେ ବିହେଭ କରୁଛନ୍ତି। ଏବଂ ଗେମ୍ ଖେଳିବେ, ଆପଣମାନେ ଦେଖିଥିବେ କିଛି ଯୋଉ ଡେଞ୍ଜରସ୍ ଗେମ୍ ଅଛି, ସି ଗେମ୍ ଅଛି, ଯୋଉମାନେ ଆପଣ ପେପରରେ ବି ଦେଖୁଥିବେ ଯେ ବଡ଼ ବଡ଼ ପିଲାମାନେ ମଧ୍ୟ ସେଥିରେ ଆକ୍ରାନ୍ତ ହେଇକି ତାଙ୍କର ମାନେ କାହାକୁ କିଏ ତାର ଜେଜେବାପାଙ୍କୁ ମାରିଲାଣି, କିଏ ତା ମାଆର ପଇସା ସବୁ ନେଇଗଲାଣି, କିଏ ଗହଣା ବିକିଲାଣି, କିଏ କିମ୍ବା କାହାର ଏଟିଏମ୍ ୟୁଜ୍ କରି ତା ଗ୍ରାଣ୍ଡ ଫାଦରଙ୍କର ପଇସା ସବୁ ସଫା କରିଦେଲାଣି। ତ ଏଇ ପ୍ରକାର ଯୋଉ ଭୟାବହତା ଆସୁଛି, ଦିଜ୍ ଆର୍ ଅଲ୍ ଡ୍ୟୁ ଟୁ ମୋବାଇଲ୍ ଆଣ୍ଡ ବେଡ୍ ଥିଙ୍ଗ ଫର୍ ଦି ସୋସାଇଟି। ଭବିଷ୍ୟତ ଆମ ପାଇଁ ବିଶେଷ ଭଲ ଦେଖାଯାଉନି ଯେପର୍ଯ୍ୟନ୍ତ ଆମେ ପ୍ୟାରେଣ୍ଟସ୍ ମାନେ ନିଜେ ନ ସୁଧୁରିଛେ। ଏହିସବୁ ବିହେଭିଅର ଯୋଉ ଆସୁଛି, ୟାର ଇମ୍ପାକ୍ଟ ଆଖି ଉପରେ ପଡୁଛି ଏବଂ ବ୍ରେନ୍ ଉପରେ ପଡୁଛି, ଏବଂ ତାର ଭୟାବହତା ଏହିସବୁ ପରିଣାମ ହେଇକି ଆମ ସାମ୍ନାରେ ଆସୁଛି। ଏବଂ ଦେଖନ୍ତୁ, ଗୋଟେ ପିଲା ଯଦି 3 ବର୍ଷ 4 ବର୍ଷରେ ତାର ପିଅର ଗ୍ରୁପ୍ସଠୁ ପଛରେ ରହିଯାଉଛି, ଏବଂ ପ୍ୟାରେଣ୍ଟସ୍ ତଥାପି ଆଶ୍ୱାସନା ଭାବୁଛି ଯେ ନାଇଁ ମୋ ପିଲା ତ ସବୁ କରିପାରୁଛି, ଶୁଣୁଛି, ଗୀତ କହିଲେ ନାଚୁ, ତାହେଲେ କେମିତି ହେବା? ତ ଅନ୍ୟ ପିଲା ସେତିକି କରିବା ପରେ ମଧ୍ୟ ଆଉ ଏକ୍ସଟ୍ରା କରୁଛି, ମୋ ପିଲା ତ ସେତିକି ପଛରେ ଅଛି, ତ ଏଇ କଣ୍ଟେକ୍ସଟରେ ଆମେ ତାଠୁ ପଛରେ ରହିଯାଉଛେ। ତ ଏଇ ଜିନିଷକୁ ଆମେ ଧ୍ୟାନ ବହୁତ ଆର୍ଲି ଷ୍ଟେଜ୍ରୁ ଡିସିସନ୍ କରିବା ଦରକାର। ଏବଂ ଯଦି କୌଣସି ଡାକ୍ତର ବା କୌଣସି ସ୍ୱାସ୍ଥ୍ୟକର୍ମୀ ଯଦି କହୁଛନ୍ତି ଯେ ପିଲାଟିକି ଆପଣଙ୍କର ଆବ୍ନର୍ମାଲ ଅଛି, ତାକୁ ବହୁତ ସମୟରେ ପ୍ୟାରେଣ୍ଟସ୍ ମାନେ ଖରାପରେ ନେଉଛନ୍ତି, ଡାକ୍ତର ବୋଧେ ଜାଣିପାରୁନାହାନ୍ତି ମୋ ପିଲା ଗୋଟେ କ୍ରିଟିସାଇଜ୍ କରିଦେଲେ। ଆରେ ଭାଇ, ସିଏ କ'ଣ, ସିଏ ତାଙ୍କର ସେ ପାଠ ପଢିଛନ୍ତି, ସିଏ ଆପଣଙ୍କୁ ସେତେ ସତର୍କ କରାଇଲେ, ସେଥିରେ ତାଙ୍କର କୌଣସି ସ୍ୱାର୍ଥ ନାହିଁ। ତ ତାକୁ ଆମେ ଯଦି ନେଗେଟିଭରେ ନେବା, ତାହେଲେ କେମିତି ଆମେ ଗେନ୍ କେମିତି କରିବା? ଯୋଉଟା ଭଲ ଜିନିଷ ଯଦି ଆମେ ତାକୁ ଗ୍ରହଣ କରିପାରିବା, ତାହେଲେ ସିନା ଆମର ବେନିଫିଟ୍ ହବ। ଆମେ ଯଦି ଅନ୍ୟ ନାଇଁ ନା ସେ ଜାଣିନାହାନ୍ତି, ସେ ଯାହା ହେଲେ କହିଦେଉଛି ମୋ ପିଲା ତ ପୁରା ଠିକ ଅଛି, 30-40% ପେସେଣ୍ଟ ଆଜ୍ଞା ସେମିତି କରିକି ନିଜର ସମୟଟାକୁ ନଷ୍ଟ କରୁଛନ୍ତି, ପିଲାର ଖରାପ ଆଡ଼କୁ ଯିବା ପାଇଁ ସିଏ ଆହୁରି ବାଟ ବାହାର କରୁଛନ୍ତି। ତେଣୁ ପିଲାର ବ୍ରେନ୍ ଯଦି ମେଣ୍ଟେନ୍ କରିବା ପାଇଁ, ଯୋଉଟା ବୌଦ୍ଧିକ ବିକାଶ କଥା ମୁଁ ପ୍ରଥମରୁ କହୁଥିଲି, ତା ପାଇଁ ହେଲେ ଆମକୁ ମୋବାଇଲ ଠାରୁ ଦୂରରେ ରହିବାକୁ ପଡିବ, ତାର କୌଣସି ଉତ୍ତର ନାହିଁ। ଯୋଉ ପିଲାମାନେ ଖାଇବା ଦ୍ୱାରା ଯୋଉ ମୋଟାପଣ ଦେଖନ୍ତୁ ହଉଛି ବା ଓବେସିଟି, ଆଜିର ଦୁନିଆରେ ଗୋଟେ ଭେରି ଇମ୍ପୋର୍ଟାଣ୍ଟ କନସେପ୍ଟ, ଆମର ଇଣ୍ଡିଆ ଦେଖନ୍ତୁ, ଇଣ୍ଡିଆ ଇଜ୍ ସେ କ୍ୟାପିଟାଲ ଅଫ୍ ଦି ଡାଇବେଟିସ୍ ଅଲ୍ ଓଭର ଦି ୱାର୍ଲଡ, ହାଇପରଟେନସନ୍ ଆଜ୍ଞା କ୍ୟାପିଟାଲ ଅଫ୍ ହାଇପରଟେନସନ୍, ସବୁ ରୋଗ ଇଣ୍ଡିଆରେ ଏତେ ପରିମାଣରେ ବଢ଼ିଯାଉଛି କାହିଁକି ନା, କାରଣ ଆମେ ବେଶୀ କାମ ନ କରି ଖାଉଛେ ଏବଂ ଓଜନ ବଢ଼େଇ ଚାଲୁଛେ। ଓଜନ ବଢ଼େଇବା ଦ୍ୱାରା ତାକୁ ଯେ ମେଟାବଲିକ୍ ସିଣ୍ଡ୍ରୋମ, ଗୋଟେ ପିଲା 6 ବର୍ଷରେ ହେବା କଥା 18 କିଲୋ, ଆଜି ଦେଖନ୍ତୁ 6 ବର୍ଷରେ ପିଲା 32 କିଲୋ ହେଉଛି, 7 ବର୍ଷରେ 22 କିଲୋ ହେବା କଥା ସିଏ ଅଛି 45 କିଲୋ, 9 ବର୍ଷରେ ହେବା କଥା 27 କିଲୋ ସିଏ ଅଛି 50 କିଲୋ। ଯଦି ଏତେ ପରିମାଣରେ ମେଦବହୁଳତା ରହିବ, ଦେଟ୍ ଇଜ୍ ଡାଇରେକ୍ଟ ଇମ୍ପାକ୍ଟ ଅନ୍ ଦି ବ୍ଲଡ୍ ଭେସେଲ୍ସ, ଲିଭର, କିଡ୍ନୀ, ବ୍ରେନ୍ ସବୁ ଉପରେ। ଯଦି ପିଲା 50 କିଲୋର ପିଲା ହେଇଥିବ, ଗୋଟେ କ୍ଲାସ୍ 5ର ପିଲା ପଢୁଛି, 9 ବର୍ଷ ହେବା କଥା ତାକୁ, ଯଦି ସେ କ'ଣ ପାଠ ପଢିବ, ତାକୁ ଶୋଇକି ରହିବାକୁ ଇଚ୍ଛା ହବ, ସେଠୁ ଶୋଇକି ଅର୍ଡର କରିବ, ମମି ସେ ଚିପ୍ସ ଆଣ, ମମି ସେ ଖାଇବା ଡେଟ୍କୁ ଆଣ, ମମି ଟିକେ ମୋବାଇଲ ଟିକେ ରିମୋଟ ଦେଲୁ, ମମି ମୋ ବହିଟା ଆଣ, ସିଏ ତାର ନିଜେ କରିବାର ପ୍ରବୃତ୍ତିଟା କମିଯିବ, କାରଣ ସିଏ ତାକୁ ଥକାପଣ ଆସିଯିବ, ଖେଳିବା ପାଇଁ ଯାହା ଟିକେ ଗଲି ଖେଳିଲୁ ଟିକେ ଫୁଟବଲ ଖେଳୁ, ଆ ନାଇଁ ସେ କ'ଣ ଏବେ ପଳେଇବେ, ତ ମୁଁ ଏଠି ବସିଛି, ମୁଁ କିଛି କରୁନି। ଆପଣ ଦେଖନ୍ତୁ, ଗୋଟେ ଫିଟ୍ ରୁହନ୍ତୁ, ନିଜକୁ କନଫିଡେଣ୍ଟ କେତେ ଲାଗିବ, ସେଥିପାଇଁ କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ, ଯିଏ ଫିଟ୍ ଅଛି ତାର ସବୁ ଅଛି। ସେଇ ଜିନିଷଟା ଏଜ୍ ଏ ପ୍ୟାରେଣ୍ଟସ୍ ଆମେ ଏକ୍ସାମ୍ପଲ୍ ହେଇକି ରହିବା ଦରକାର, ଆମେ ମର୍ଣ୍ଣିଂ ୱାକ୍ କରିବା, ବୁଲିବା, ପିଲାଙ୍କୁ ଦେଖିବା ଯେ ଆମେ ଏମିତି ଫିଟ୍ ରହିବା, ଖାଇବା ବେଳେ ଆମେ ବହୁତ ଗୁଡ଼ାଏ ଖାଇଦେବାନି ଯୋଉଠି ମିଳିଗଲା ବୋଲି ଆମେ ଖାଇଦେବାନି, ସେଥିପାଇଁ ବିଶେଷ ଧ୍ୟାନ ଦେବା ଦରକାର। ଆଉ ପିଲା ମୋବାଇଲ ଦେଖୁଛି, ତାପରେ ଖାଉଛି ଖାଉଛି ଖାଉଛି, ତ ଆମେ ପ୍ୟାରେଣ୍ଟସ୍ ତ ଜାଣିପାରୁଛେ ନା ସିଏ ଆବଶ୍ୟକଟା ବେଶୀ ଖାଇଦେଉଛି, ତାକୁ ଚାଟ୍ରେ ଦେଖାଉଛି ଯେ ଏଇ ପିଲାଟା ଏତିକି ଓଜନ ହେବା କଥା, ତାକୁ ଡାକ୍ତରଙ୍କ ପାଖରେ ନିଶ୍ଚିତ ଭାବରେ ପରାମର୍ଶ କେବେ ନା କେବେ ନେଇଥିବେ। ସେ କହୁଛନ୍ତି ଯଦି 9 ବର୍ଷରେ ସେ 27 କିଲୋ ହେଲେ ଏବଂ 45 କିଲୋ, ପ୍ୟାରେଣ୍ଟସ୍ କ'ଣ

ଜଷ୍ଟିଫାଏ କରୁଛନ୍ତି, ଆଜ୍ଞା ତାର ଟିକେ ଜନ୍ମରୁ 4 କିଲୋ ଥିଲା ତ, ତ ଆମ ଘରେ ଟିକେ ସମସ୍ତେ ଟିକେ ହେଲ୍ଦି ତ, ତାର ହାଇଟ୍ଟା ଟିକେ ବେଶୀ ଅଛି ତ। ଆରେ ଯେତେ ହାଇଟ୍ ଥିଲେ ବି ତା ପାଇଁ ତ ସ୍ୱତନ୍ତ୍ର WHO ନର୍ମ ଅଛି, ଆମେ ତାକୁ ଡେଭିଏସନ୍ କଲେ କ'ଣ ହେବ? ଡେଭିଏସନ୍ କଲେ ଆମେ ନିଶ୍ଚିତ ଭାବରେ ବିପଦ, ୱି କ୍ୟାନଟ୍ ଜଷ୍ଟିଫାଏ ଦେଟ୍ ଯେ ତାର ହାଇଟ୍ ଟିକେ ବେଶୀ ଅଛି ବୋଲି ତାର ଓଜନଟା ବେଶୀ ରହିବ। ତ ଆମକୁ ଠିକ୍ ଦେଖାଯାଉଛି ହଁ, କିନ୍ତୁ ସାଇନ୍ସ ତାକୁ ଗ୍ରହଣ କରୁନି। ଯଦି ଆମେ ସାଇନ୍ସ ଅନୁସାରେ ଜନ୍ମ ଯିବା ତାହେଲେ ନିଶ୍ଚିତ ଭାବରେ ବିପଦରେ ପଡ଼ିବା। ମୋଟାପଣର ଗୋଟେ କୁପରିଣାମ ହେଲା ହାଇପରଟେନସନ୍, ବ୍ଲଡ୍ ପ୍ରେସର ଏବଂ କାର୍ଡିଓଭାସ୍କୁଲାର କମ୍ପ୍ଲେକ୍ସ ଡିଜିଜ୍ ହେଉଛି ବର୍ତ୍ତମାନ ବହୁ ପରିମାଣରେ। ତେଣୁ ମୋଟାପଣକୁ ରକ୍ଷା କରନ୍ତୁ, ଖାଇବା କମାନ୍ତୁ, ଫିଟ୍ ରହନ୍ତୁ, ମୋବାଇଲ ଏଭଏଡ୍ କରନ୍ତୁ। ଆଜିକାଲି ତ ସବୁ ଯୌଥ ପରିବାର ନାହିଁ, ସିଙ୍ଗିଲ୍ ପରିବାର, ଜଣେ ବାପା ଜଣେ ମା, ତାହେଲେ ସେ ପିଲାକୁ କ'ଣ କରିବାକୁ ପଡ଼ିବ? ତା ମଧ୍ୟରେ ମଧ୍ୟ ଆମକୁ ସମୟ କାଢ଼ିବାକୁ ପଡ଼ିବ। ବାପା ଯେତେବେଳେ ଆସୁଛନ୍ତି ଯେତେ ଥକିଥିଲେ ମଧ୍ୟ ପିଲା ସହିତ ଟିକେ ଅଧଘଣ୍ଟେ ଖେଳିବାର ଅଛି, ତା ସହିତ ଗପ କରିବାର ଅଛି, ତାକୁ ଟିକେ ବାହାରେ ବୁଲେଇବାର ଅଛି, ମା ତାର ଯେତେ ସମୟ ପାଉଛି ପିଲା ସମେତ ଟିକେ ଖେଳିବାର ଅଛି, 3 ଜଣ ମିଶିକି ବସିବାର ଅଛି, ପଡ଼ିଶା ଘରେ ଯୋଉ ପିଲା ଅଛନ୍ତି, ବାହାରେ ଯୋଉ ପିଲାମାନେ ଅଛନ୍ତି, ତାଙ୍କ ସହିତ ଖେଳିବାକୁ ଦିଅନ୍ତୁ। ପ୍ରତି କଥାରେ ପିଲାକୁ ରେଷ୍ଟ୍ରିକ୍ସନ୍ କରନ୍ତୁନି, କାରଣ ଯେତେ ଆମେ ରେଷ୍ଟ୍ରିକ୍ସନ୍ କରିବା ତାର ଏକ୍ସପ୍ରେସନ୍ଟାକୁ ଆମେ ପ୍ରକାରାନ୍ତରରେ ବନ୍ଦ କରିଦେଉଛେ କହିଲେ ଚଳେ। ତେଣୁ ତାକୁ ପଡ଼ୁ, ସେ ବାଡ଼ିରେ ପଡ଼ୁ, ଧୂଳିରେ ପଡ଼ୁ, ଖଣ୍ଡିଆ ଖାବରା ହଉ, କିନ୍ତୁ ତାଙ୍କର ଏକ୍ସପ୍ରେସନ୍ଟାକୁ ବନ୍ଦ କରନ୍ତୁନି। ଯଦି ସେଇଟା ହୁଏ, ଖଣ୍ଡିଆ ହେଲେ ତା ପାଇଁ ଟ୍ରିଟମେଣ୍ଟ ଅଛି, ପଡ଼ିଗଲେ ତା ପାଇଁ ଟ୍ରିଟମେଣ୍ଟ ଅଛି, ଥଣ୍ଡା ହେଇଗଲେ ତା ପାଇଁ ଟ୍ରିଟମେଣ୍ଟ ଅଛି, କିନ୍ତୁ ତା ଦ୍ୱାରା ଯଦି ରେଷ୍ଟ୍ରିକ୍ସନ୍ ହେଇଗଲା, ବୌଦ୍ଧିକ ବିକାଶ ଏବଂ ମାନସିକ ବିକାଶଟି ଠିକ ଭାବରେ ହେଇନପାରିଲା, ତା ପାଇଁ ଟ୍ରିଟମେଣ୍ଟ ଆଜ୍ଞା ବହୁତ ଡିଫିକଲ୍ଟ। ତେଣୁ ଏଇ କଣ୍ଟେକ୍ସରେ ମୁଁ କହିବି, ଯୋଉଟା ଟ୍ରିଟମେଣ୍ଟ ହେଇପାରିବ ତାକୁ ଧ୍ୟାନ ଦିଅନ୍ତୁ। ଏବଂ ଆଉ ଗୋଟେ କଥା, ପିଲାମାନଙ୍କର ଖାଇବାକୁ ନେଇ ଯୋଉ ରହିଛି, ପିଲା ନ ଖାଇଲେ ପତଳା ହେଲେ କେବେ ନା କେବେ ସେ ୱେଟ୍ ଗେନ୍ କରିଯିବ, ସେଥିରେ କିଛି ରେଷ୍ଟ୍ରିକ୍ସନ୍ ନାହିଁ। କିନ୍ତୁ ଯଦି ତାର ବ୍ରେନ୍ ରିଲେଟେଡ୍ ପ୍ରୋବ୍ଲେମ୍ ହେଲା, ବ୍ରେନ୍ ଯଦି ଡେଭଲପମେଣ୍ଟ ଠିକ୍ ନହେଲା, ଆଜ୍ଞା ତାକୁ ଆଉ କୌଣସି ଉପାୟ କରାଯାଇପାରିବ ନାହିଁ। ତେଣୁ ଏଜୁକେଟେଡ୍ ପ୍ୟାରେଣ୍ଟସ୍ ମାନଙ୍କୁ ଆମେ ଏନକାଉଣ୍ଟର କରୁଛେ, ସେମାନଙ୍କୁ ମୁଁ କହିବି ଯେ ଆପଣମାନେ ପିଲାକୁ ବଢ଼େଇବା ପାଇଁ ଯେଉଁ ପ୍ରୋସେସ୍ ଅଛି, ଏତେ ସମୟ ଆମେ ହ୍ୱାଟ୍ସଅପ୍ରେ ଚାଟିଂ କରୁଛେ, ଫେସବୁକ୍ରେ ଦେଖୁଛେ, ବିଭିନ୍ନ ମୋବାଇଲ୍ ଦେଖୁଛେ, ତ ଆପଣ ଅଧଘଣ୍ଟା ଟାଇମ୍ ନିଜ ପିଲାକୁ କେମିତି ବଢ଼େଇବାକୁ ପଡ଼େ ତାକୁ ଦେଖନ୍ତୁ, ଟିକେ ପଢ଼ନ୍ତୁ। ଆଇ ଥିଙ୍କ୍ ସମସ୍ତେ ସେଟା ଜାଣିପାରିବେ, ପିଲାର ଖାଇବା ପାଇଁ କ'ଣ ପ୍ରୋସେସ୍ ଅଛି, ମାଆମାନେ ଟିକେ ଦେଖନ୍ତୁ, ପଢ଼ନ୍ତୁ, ସେଇ ରିଲେଟେଡ୍ ଜିନିଷ ଟିକେ ଜ୍ଞାନ ଆହରଣ କରନ୍ତୁ। କାରଣ ଜୀବନରେ ଏଇ ପ୍ରକାର ସୁଯୋଗ ଆମକୁ ଆସିବନି, ମାତ୍ର ଗୋଟେ ପିଲା କିମ୍ବା 2ଟା ପିଲାକୁ ବଢ଼େଇବାର ଅଛି, ସେ ପିଲାକୁ ବଢ଼େଇବା ପାଇଁ ଯୋଉ ପ୍ରୋସେସ୍, ତାକୁ ଆମକୁ କିଛିଟା ଶିଖିବାକୁ ପଡ଼ିବ। ତାର ଯୋଉ ଯୋଉ ଜିନିଷ ଗୁଡା ପିଲା ବଢ଼େଇବା ପାଇଁ ଦରକାର ଅଛି, ପ୍ୟାରେଣ୍ଟସ୍ ସବୁ ଗୁଡା କାମ ରୋଲ୍ ମଡେଲ୍ କରିବାକୁ ପଡ଼ିବ, ଜେଜେବେଳେ ଭାବ ଗପ କହିବାକୁ ପଡ଼ିବ, ଆଇମା ହେଇକି ଗପ କହିବାକୁ ପଡ଼ିବ, ପିଲାକୁ ଗେଲ କରିବାକୁ ପଡ଼ିବ, ବାପା ହେଇକି ଶାସନ କରିବାକୁ ପଡ଼ିବ, ଅନ୍ୟ ଘରକୁ ଛାଡ଼ିବାକୁ ପଡ଼ିବ, ଛୋଟ ପିଲା ତା ସହିତ ଖେଳିବାକୁ ପଡ଼ିବ। ଅଲ୍ ଦି ରୋଲ୍ ମଡେଲ୍ସ ଅଫ୍ ଦି ଫ୍ୟାମିଲି ପିଲା ପାଇଁ ଯାହା ଦରକାର ଅଛି, ଏଜ୍ ଏ ପ୍ୟାରେଣ୍ଟ, ସେଟା ସବୁ ପ୍ଲେ କରିବା ଦରକାର ଅଛି, ତା ସହିତ ଖେଳିବା ଦରକାର ଅଛି। ଏବଂ କ'ଣ କଲେ ପିଲା ଯେମିତି ଡେଭିଏଟେଡ୍ ଫ୍ରମ୍ ଦି ଇଲେକ୍ଟ୍ରୋନିକ୍ସ ଗେଜେଟ୍ରୁ ଆସିକି ମୁଁ ମୋର ସୁବିଧା ପାଇଁ ତାକୁ ଛାଡ଼ିଦେଇକି ମୁଁ ମୋ ଲାପଟପ୍ ନ ପାଇଲି, ପିଲାକୁ ଗୋଟେ ଲାପଟପ୍ ଦେଲି, ସେଇଥିରୁ ଆମକୁ ନିଜକୁ ବାହାର କରିବାକୁ ପଡ଼ିବ, ତାହେଲେ ଯେ ଏଥିରୁ ଆମେ ରକ୍ଷା ପାଇପାରିବା।

0: ହଁ ଶ୍ରୋତା ବନ୍ଧୁ, ମୁଣ୍ଡ ବିନ୍ଧିବା ବା ମୁଣ୍ଡ ବ୍ୟଥା ହେବା ଏକ ସାଧାରଣ କଥା। ଆଜିକାଲି ବେଳ ଅବେଳରେ ଆମ ସମସ୍ତଙ୍କର ମୁଣ୍ଡ ବ୍ୟଥା ହୋଇଥାଏ। ତେବେ କାହିଁକି ଏମିତି ମୁଣ୍ଡ ବିନ୍ଧେ, କ'ଣ ଏହାର କାରଣ, କ'ଣ କଲେ ଏଥିରୁ ଆମେ ମୁକ୍ତି ପାଇପାରିବା, ସେ ସମ୍ପର୍କରେ ଆସନ୍ତୁ ଜାଣିବା ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କ ପାଖରୁ।
1: ମାଇଗ୍ରେନ୍ ରୋଗ ବା ଅର୍ଦ୍ଧକବଳି ରୋଗ ବହୁତ କମନ୍ କଣ୍ଡିସନ୍ ଆମ ସୋସାଇଟିରେ ଦେଖାଦିଏ। ପରିସଂଖ୍ୟାନୁ ଜଣାପଡ଼ିଛି କି 15% ଲୋକ ପୃଥିବୀରେ ଏହି ମାଇଗ୍ରେନ୍ ରୋଗରେ ପୀଡ଼ିତ ହୋଇଥାନ୍ତି। ଏହି ରୋଗ ମୁଖ୍ୟତଃ ଫିମେଲ୍ ମାନଙ୍କ ବା ସ୍ତ୍ରୀମାନଙ୍କ କ୍ଷେତ୍ରରେ ଅଧିକା ଦେଖାଦିଏ। ଯେଉଁମାନେ ୟଙ୍ଗ ଫିମେଲ୍ ଇନ୍ ଦ ରେଞ୍ଜ ଅଫ୍ 20-50 ଇୟର୍ ଭିତରେ ଏହି ରୋଗ ଦେଖାଦେଇଥାଏ, ଏବଂ ମେନୋପୋଜ୍ ହେବା ପରେ ତାଙ୍କର ହେଡ଼େକ୍ ବା ମାଇଗ୍ରେନ୍ଟା ଆମର କମିଯାଇଥାଏ। ତେଣୁ ଏହି ରୋଗରେ ହର୍ମୋନାଲ୍ ଏଫେକ୍ଟ ଅଛି ବୋଲି ମଧ୍ୟ ବହୁତ ପ୍ରକାର ପରିସଂଖ୍ୟାନରୁ ଜଣାପଡ଼ିଛି। ମୁଣ୍ଡ ବଥା ମୁଖ୍ୟତଃ 2 ପ୍ରକାର ହୋଇଥାଏ।

ଗୋଟେ ପ୍ରାଇମେରୀ ଟାଇପ୍ର ହେଡେକ୍ ଏବଂ ଗୋଟେ ସେକେଣ୍ଡାରୀ ଟାଇପ୍ର ହେଡେକ୍। ପ୍ରାଇମେରୀ ହେଡେକ୍ର ବିଭିନ୍ନ ପ୍ରକାର କାରଣ ରହିଥାଏ, ଯେଉଁଟାକି ମୁଖ୍ୟ କାରଣ ହେଲା ମାଇଗ୍ରେନ୍ ବା ଅର୍ଦ୍ଧକପାଳି ରୋଗ। ଆଉ ଅନ୍ୟ ପ୍ରକାର ମୁଣ୍ଡ ବଥା ଯେଉଁଟାକି ପ୍ରାଇମେରୀ ହେଡେକ୍ରେ ଅଛି ସେଗୁଡ଼ିକ ହେଲା ଟେନସନ୍ ଟାଇପ୍ର ହେଡେକ୍, ଗୋଟେ କ୍ଲଷ୍ଟର ହେଡେକ୍ ବା ଟ୍ରାଇଜେମିନାଲ ନ୍ୟୁରାଲଜିକ୍ ହେଡେକ୍। ତ ସେଗୁଡ଼ିକ ହେଡେକ୍ ଗୁଡ଼ିକ ଆମର ପ୍ରାଇମେରୀ ହେଡେକ୍ ଗ୍ରୁପ୍ର ଆସେ, ସେଥିରେ ବ୍ରେନ୍ ଇମେଜିଂ ୟୁଜୁଆଲି ନର୍ମାଲ ରହେ। ସେକେଣ୍ଡାରୀ ହେଡେକ୍ର ଆମର ବିଭିନ୍ନ ପ୍ରକାର କଜ୍ ବା କାରଣରୁ ହେଇଥାଏ। ସେକେଣ୍ଡାରୀ ହେଡେକ୍ର ମୁଖ୍ୟତଃ କାରଣ ହେଲା ଧରନ୍ତୁ ବ୍ରେନ୍ର ବ୍ଲିଡିଂ ହେଇଯିବା ବା ବ୍ରେନ୍ର ହେମରେଜ୍ ବା ଷ୍ଟ୍ରୋକ୍, ବ୍ରେନ୍ର କିଛି ଇନଫେକ୍ସନ୍ ହେବା, ବ୍ରେନ୍ର ଯଦି କିଛି ବ୍ଲଡ୍ ଭେସେଲ୍ସ ରିଲେଟେଡ୍ ପ୍ରୋବ୍ଲେମ୍ ଅଛି, କିଛି ହେଡ୍ ଇଞ୍ଜୁରୀ ବା ମୁଣ୍ଡରେ ବଥା ଲାଗିକି ଆପଣଙ୍କର ଯେଉଁ ମୁଣ୍ଡ ବଥା ହେଉଛି, ତ ସେଗୁଡ଼ିକୁ ଆମେ ଆପଣଙ୍କର ସେକେଣ୍ଡାରୀ ଟାଇପ୍ର ହେଡେକ୍ ବୋଲି କହିଥାଉ। ସେଗୁଡ଼ିକ ଜାଣିବା ପାଇଁ ଆମେ ବିଭିନ୍ନ ପ୍ରକାର ସ୍କାନ୍ ବା ରକ୍ତ ପରୀକ୍ଷା କରି ଆମେ ସେଇଟା ରୋଗ ନିରୂପଣ କରିଥାଉ। ମାଇଗ୍ରେନ୍ ରୋଗର ମୁଖ୍ୟ ଲକ୍ଷଣ ହେଲା ମୁଣ୍ଡ ବଥା। ଆପଣଙ୍କର ଗୋଟିଏ ପାର୍ଶ୍ୱ ମୁଣ୍ଡ ବଥା ବା ଦୁଇ ପାର୍ଶ୍ୱ ମୁଣ୍ଡ ବଥା ବା ପଛପଟ ମୁଣ୍ଡ ମଧ୍ୟ ଏଥିରେ ବଥା ହେଇଥାଏ। ମୁଣ୍ଡ ଅସହ୍ୟ ଭାବରେ ବଥା କରିଥାଏ ଏବଂ ବଥାର କ୍ୟାରେକ୍ଟର ଆମେ କହୁ ଥ୍ରବିଂ ଟାଇପ୍ର ହେଡେକ୍ ବା ରହି ରହି ମୁଣ୍ଡ ବଥା ହେଇଥାଏ। ମୁଣ୍ଡ ବଥା ହେବା ସମୟରେ ଆପଣଙ୍କର ବାନ୍ତି ଲାଗିବା ବା ଅଇ ଉଠେଇବା ବା ବାନ୍ତି ହେବା ମଧ୍ୟ ଦେଖାଦିଏ। ମୁଣ୍ଡ ବଥା ସମୟରେ ଆପଣଙ୍କର ଲାଇଟ୍କୁ ଦେଖିବା ବା ଯଦି ସାଉଣ୍ଡକୁ ଶୁଣିବା ହୁଏ ତାହେଲେ ମୁଣ୍ଡ ବଥାଟା ଅଧିକା ବଢ଼ିଯାଇଥାଏ। ତା ଫଳରେ ଲୋକ ଗୋଟିଏ ନିରବ ହୋଇ ଗୋଟିଏ ଅନ୍ଧାର ଘରେ ରହିବା ପାଇଁ ରୋଗୀ ୟୁଜୁଆଲି ପସନ୍ଦ କରନ୍ତି। ମୁଣ୍ଡ ବଥା ଷ୍ଟାର୍ଟିଂ ସମୟରେ କେତେଗୁଡ଼ିକ ଆମକୁ ଆଖିରେ ଦେଖାଦିଏ, ଯେଉଁଟାକି ଆମେ ଭିଜୁଆଲ ଓରା ମଧ୍ୟ କହିଥାଉ, ଯେମିତିକି ଆପଣଙ୍କର ଲାଇଟ୍ସ ଟାଇପ୍ର ଦେଖାଦିଏ ଏବଂ ଓରା ନଥାଇ ମଧ୍ୟ ଆମର ମାଇଗ୍ରେନ୍ ହେଇଥାଏ। ତ ମାଇଗ୍ରେନ୍ ହେଡେକ୍ ଆମର 3 ଘଣ୍ଟାରୁ ଷ୍ଟାର୍ଟ ହୋଇକି 3 ଦିନ ପର୍ଯ୍ୟନ୍ତ ରହିପାରେ ଏବଂ ସେଇଟା ମଝିରେ ମଝିରେ ମୁଣ୍ଡ ବଥା ହେଇକି ଆସେ। ମାଇଗ୍ରେନ୍ ବଥା ଅଧିକା ଦିନ ରହିଗଲେ ଆମକୁ ଏନ୍ଜାଇଟି ବା ଡିପ୍ରେସନ୍ର ରୋଗୀ ମଧ୍ୟ ଶିକାର ହୋଇଥାନ୍ତି। ମାଇଗ୍ରେନ୍ ଟ୍ରିଗର ବା ଯେଉଁ ଆମର ମାଇଗ୍ରେନ୍ କେମିତି ଷ୍ଟାର୍ଟ ହୁଏ ତାର କେତୋଟି ଟ୍ରିଗର ମଧ୍ୟ ରହିଛି, ଯେଉଁଗୁଡ଼ିକ ଆପଣଙ୍କର ଯଦି ମାଇଗ୍ରେନ୍ ରହୁଛି ସେଗୁଡ଼ିକ ନିଶ୍ଚୟ ଜାଣିବାର ଆବଶ୍ୟକତା ରହିଛି। ତେଣୁ ମାଇଗ୍ରେନ୍ ଟ୍ରିଗର ଗୁଡ଼ିଏ ବହୁତ ଗୁଡ଼ିକ ପ୍ରକାର ମାଇଗ୍ରେନ୍ ଟ୍ରିଗର ରହେ, ଯେମିତିକି ପାଣିପାଗର ପରିବର୍ତ୍ତନ ହେବା ବା ପଲ୍ୟୁସନ୍ ବା ଆପଣଙ୍କର ସନ୍ଲାଇଟ୍ ବା ଖରା ଏକ୍ସପୋଜରରେ ଯେଉଁମାନେ ଆସନ୍ତି, ବା ଆପଣ ଯଦି କେତେଜଣ ପେସେଣ୍ଟ ମଧ୍ୟ କହନ୍ତି ଯେଉଁମାନେ ହେଉଛି ଗାଧେଇବା ଫଳରେ ବା ମୁଣ୍ଡ ଧୋଇବା ଫଳରେ ମଧ୍ୟ ଯେଉଁମାନଙ୍କର ଟ୍ରିଗର ହେଇଥାଏ, କେତେଗୁଡ଼ିକ କ୍ଷେତ୍ରରେ ବହୁତ ସାଉଣ୍ଡ ଶୁଣିବା ବା କେତେଗୁଡ଼ିକ ଗନ୍ଧ ହେବାର ମଧ୍ୟ ଟ୍ରିଗର ରହିଥାଏ, କେତେଗୁଡ଼ିକ ଖାଇବା ଦ୍ୱାରା ମଧ୍ୟ ଟ୍ରିଗର ରହିଥାଏ, ଯେମିତିକି ଆପଣଙ୍କର ଚକୋଲେଟ୍, ବ୍ଲାକ୍ ଚକୋଲେଟ୍ ହେଉ ବା ଆପଣଙ୍କର ଛେନା ଜାତୀୟ ଜିନିଷ ବା ଆପଣଙ୍କର କଫି ବା ଆପଣଙ୍କର ବହୁତ ଲୁଣ ଜାତୀୟ କି ଆପଣଙ୍କର ବହୁତ ମସଲା ଜାତୀୟ ଜିନିଷ ଯଦି ଆପଣ ମଧ୍ୟ ଖାଆନ୍ତି ତାହେଲେ ସେଇଟାକୁ ମଧ୍ୟ ଟ୍ରିଗର ହେଇଥାଏ। କେତେଗୁଡ଼ିକ କେସ୍ରେ ଆପଣଙ୍କର ଏନ୍ଜାଇଟି ବା ଷ୍ଟ୍ରେସ୍ ଯୋଗୁଁ ମଧ୍ୟ ଟ୍ରିଗର ହୋଇଥାଏ, ଯଦି ଆପଣଙ୍କର ନିଦ ଠିକ୍ ରଖୁନାହାନ୍ତି, ଯଦି ସ୍ଲିପ୍ର ଡିଷ୍ଟର୍ବାନ୍ସ ହୁଏ ତାହେଲେ ମଧ୍ୟ ମାଇଗ୍ରେନ୍ ରୋଗ ହେଇପାରିଥାଏ। ବହୁତ ଗୁଡ଼ିକ କେସ୍ରେ ମଧ୍ୟ ଦେଖାଯାଇଛି ଯେ ଆପଣଙ୍କର ଯଦି ଖାଇବା ମିଲ୍ ଯଦି ଆପଣ ଠିକ୍ ଭାବରେ ଖାଉନାହାନ୍ତି ବା ଆପଣ ମିଲ୍ ସ୍କିପ୍ କରୁଛନ୍ତି ବା ଆପଣ ଉପାସ ରହୁଛନ୍ତି ତାହେଲେ ମଧ୍ୟ ଆପଣ ମାଇଗ୍ରେନ୍ ମଧ୍ୟ ଟ୍ରିଗର ହେଇପାରେ। ମାଇଗ୍ରେନ୍ ଯେଉଁ ହୁଏ ସେଇଟା ଆମର ଯୁବପିଢ଼ି ଲୋକଙ୍କୁ ଅଧିକ ପରିମାଣରେ ହେଇଥାଏ, ତେଣୁ ସେ କ୍ଷେତ୍ରରେ ମଧ୍ୟ କେତୋଟି ସ୍ପେଶାଲ ପ୍ରିକସନ୍ ଯୁବପିଢ଼ିଙ୍କୁ ନେବା ଦରକାର ଅଛି, ଯେଉଁଟାକି ମୁଁ କହିଲି, ଯଦି ଆଲକୋହଲ ବା ସ୍ମୋକିଂ ମଧ୍ୟ ଗୋଟେ ପ୍ରକାର ମାଇଗ୍ରେନ୍ର ଟ୍ରିଗର, ତ ସେଗୁଡ଼ିକ ଆମକୁ ଏଭଏଡ୍ କରିବା ଦରକାର ଅଛି। ଏବଂ ସେକେଣ୍ଡ ପଏଣ୍ଟ ହେଲା ଯେଉଁମାନେ ଧରନ୍ତୁ ଫ୍ଲିକରିଂ ଲାଇଟ୍, ଯେମିତିକି ହଉ ଟିଭି ହଉ ବା ମୋବାଇଲ ହଉ, ମାନେ ବହୁତ ଅଧିକା ସମୟ ମୋବାଇଲ ଦେଖନ୍ତି, ସେଗୁଡ଼ିକର ଫ୍ଲିକରିଂ ଲାଇଟ୍ ମଧ୍ୟ ଆମର କେତେଗୁଡ଼ିକ କେସ୍ରେ ମାଇଗ୍ରେନ୍ର ଟ୍ରିଗର ହେଇପାରେ। ସେଥିପାଇଁ ମୁଁ ଅନୁରୋଧ କରିବି, ଯଦି ଆପଣ ଫ୍ଲିକରିଂ ଲାଇଟ୍ ବା ଟିଭି ବା ମୋବାଇଲ ଦେଖୁଛନ୍ତି, ଯେଉଁମାନଙ୍କର ମାଇଗ୍ରେନ୍ ହିଷ୍ଟ୍ରି ଅଛି ସେଗୁଡ଼ିକ ମଧ୍ୟ ସେମାନେ ଲିମିଟ୍ କରିବାର ଆବଶ୍ୟକତା ରହିଛି। ମାଇଗ୍ରେନ୍ର ବିଭିନ୍ନ ପ୍ରକାର କମ୍ପ୍ଲିକେସନ୍ସ ରହିଛି, ଯଦି ଆମେ ମାଇଗ୍ରେନ୍କୁ ଠିକ୍ ଭାବରେ ଡାଇଗ୍ନୋସିସ୍ ନକରି ଟ୍ରିଟମେଣ୍ଟ ଯଦି ଠିକ୍ ଭାବରେ କରିନାହୁଁ ତାହେଲେ ଆପଣଙ୍କର ଲଙ୍ଗ୍ ଟର୍ମରେ ବିଭିନ୍ନ ପ୍ରକାର କମ୍ପ୍ଲିକେସନ୍ ମଧ୍ୟ ଆସିପାରେ, ଯେମିତିକି ଯଦି ଆପଣଙ୍କର ମୁଣ୍ଡ ବଥା ଅଧିକ ପରିମାଣରେ ରହୁଛି ତାହେଲେ ବିଭିନ୍ନ ପ୍ରକାର ସାଇକାଟ୍ରିକ୍ ବା ମାନସିକ ରୋଗର ମଧ୍ୟ ସେମାନେ ଶିକାର ହୋଇଥାନ୍ତି, ଯେଉଁଟାକି ଏନ୍ଜାଇଟି ତାଙ୍କର ବଢ଼ିଥାଏ, ଷ୍ଟ୍ରେସ୍ ବଢ଼ି ରହେ, ଡିପ୍ରେସନ୍ର ସେମାନେ ମଧ୍ୟ ଶିକାର ହୁଅନ୍ତି ଏବଂ ନିଦ ମଧ୍ୟ ସେମାନଙ୍କର ଡିଷ୍ଟର୍ବାନ୍ସ ରହିଥାଏ। ଏବଂ ଅନ୍ୟ ସବୁ କମ୍ପ୍ଲିକେସନ୍ ଯେମିତିକି ମାଇଗ୍ରେନ୍ ସହିତ ଆମର ଏପିଲେପ୍ସି ସିଜର୍ର ମଧ୍ୟ ସମ୍ପର୍କ ରହୁଛି ଏବଂ ମାଇଗ୍ରେନ୍ ସହିତ ଆମର ଷ୍ଟ୍ରୋକ୍, ବ୍ରେନ୍ ଷ୍ଟ୍ରୋକ୍ର ମଧ୍ୟ ସମ୍ପର୍କ ରହେ। ଯେହେତୁ ମାଇଗ୍ରେନ୍ ଗୋଟେ ଆମର ଭାସ୍କୁଲାର ଡିଜିଜ୍, ଯଦି ଆପଣଙ୍କର ମାଇଗ୍ରେନ୍ ଅଧିକା ଦିନ ରହେ ଆମର ବ୍ରେନ୍କୁ ବ୍ଲଡ୍ ଭେସେଲ୍ସର ମଧ୍ୟ ବ୍ରେନ୍କୁ ରକ୍ତ ପ୍ରବାହରେ ସଞ୍ଚାଳନରେ ମଧ୍ୟ ଅସୁବିଧା ହୁଏ,

ତା ଫଳରେ ଆମର ବ୍ରେନ୍ ଷ୍ଟ୍ରୋକ୍ ମଧ୍ୟ ହେଇଥାଏ। ତେଣୁ ଆମକୁ ମାଇଗ୍ରେନ୍ ରୋଗଟା ଯେ କେବଳ ମୁଣ୍ଡ ବଥା ହେଇଛି ଯେ ଆମେ ତାକୁ ହେଳା କରିବା ସେଇଟା ଠିକ୍ ନୁହଁ। ଆମକୁ ମାଇଗ୍ରେନ୍ ରୋଗର ସଠିକ୍ ଭାବରେ ଉପଚାର କରିବାର ଆବଶ୍ୟକତା ଅଛି ଏବଂ ଯଦି ସଠିକ୍ ଭାବରେ ଉପଚାର ଆମେ କରୁଛୁ ତାହେଲେ ନିଶ୍ଚୟ ଭାବରେ ମାଇଗ୍ରେନ୍ ବା ହେଡ଼େକ୍ରୁ ଆମେ ନିଶ୍ଚୟ ଭାବରେ ଉପଶମ ଆମେ ପାଇପାରିବା। ସେଥିପାଇଁ ଆପଣଙ୍କୁ ଉପଯୁକ୍ତ ନ୍ୟୁରୋଲୋଜି ଡକ୍ଟରଙ୍କ ସହିତ ପରାମର୍ଶ କରିବାର ଆବଶ୍ୟକତା ଅଛି। ମୁଣ୍ଡ ବଥା ବହୁତ କମନ୍ ରୋଗ, ବହୁତ କମନ୍ କଣ୍ଡିସନ, ସମସ୍ତଙ୍କ କ୍ଷେତ୍ରରେ ମୁଣ୍ଡ ବଥା ଦେଖା ଦେଇଥାଏ। ତ ଯଦି ଆପଣଙ୍କୁ ମୁଁ କହିବି ଯଦି ମୁଣ୍ଡ ବଥା ବହୁତ ସିଭିୟର ହେଉଛି ବା ଆପଣ ଯଦି ସକାଳେ ଉଠିଲା ପରେ ଯଦି ଆପଣଙ୍କର ମୁଣ୍ଡ ବଥା ଷ୍ଟାର୍ଟ ହୁଏ ତାହେଲେ ସେଗୁଡ଼ିକୁ ଆମେ ଡେଞ୍ଜରସ୍ ଆମେ ମୁଣ୍ଡ ବଥା ବା କିଛି ରେଡ୍ ଫ୍ଲାଗ୍ ଆମେ କହୁ। ଯଦି ଆପଣଙ୍କର ସକାଳେ ଉଠିଲେ ଆପଣଙ୍କର ତୀବ୍ର ଭାବରେ ମୁଣ୍ଡ ବଥା ହେଉଛି, ମୁଣ୍ଡ ବଥା ସହିତ ଆପଣଙ୍କୁ ବାନ୍ତି ଲାଗୁଛି ବା ବାନ୍ତି ହେଉଛି, ବା ଆପଣଙ୍କର କମନ୍ ମେଡ଼ିସିନ ଯେଉଁଗୁଡ଼ିକ ଆପଣଙ୍କର ଖାଇକି ମଧ୍ୟ ଆପଣଙ୍କର ମୁଣ୍ଡ ବଥା କମୁନାହିଁ, ମୁଣ୍ଡ ବଥା ସହିତ ଅନ୍ୟ ସବୁ ସିମ୍ପଟମ୍ସ ଦେଖାଦେଉଛି ଯେମିତିକି ଆଖିକୁ ଠିକ୍ ଭାବରେ ଦେଖାଯାଉନାହିଁ ବା ଆଖିକୁ ଡବଲ ଦେଖାଯାଉଛି, ହାତ ଗୋଡ଼ରେ ଦୁର୍ବଳତା ଲାଗୁଛି ବା ହାତ ଗୋଡ଼ରେ ଆପଣଙ୍କର ଝିମ୍ଝିମ୍ ଲାଗୁଛି, ବା କେତେଗୁଡ଼ିକ କେସ୍ରେ ଆପଣ ବେହୋସ ହେଇଯାଉଛନ୍ତି ବା କେତେଗୁଡ଼ିକ କେସ୍ରେ ଫିଟ୍ସ ମାରୁଛି ଟାଇପ୍ର ଆଟାକ୍ ଆସୁଛି, ସେଗୁଡ଼ିକ ଆମର ଡେଞ୍ଜରସ୍ ଟାଇପ୍ର ହେଡ଼େକ୍। ତ ସେଗୁଡ଼ିକ କେସ୍ରେ ଆମକୁ ଡାକ୍ତରଙ୍କ ସହିତ ପରାମର୍ଶ କରି ବ୍ରେନ୍ ସ୍କାନିଂ ମାଧ୍ୟମରେ ଆମେ ଠିକ୍ ଭାବରେ ସେ ରୋଗର ନିରୂପଣ କରିବାର ଆବଶ୍ୟକତା ଅଛି ଏବଂ ସେହି ଅନୁସାରେ ଔଷଧ ଖାଇବା ଦରକାର ଅଛି। ଯେତେବେଳେ ରୋଗୀ ଆସନ୍ତି ଆମେ ତାଙ୍କ ଡିଟେଲ୍ ଆମେ ରୋଗ ବିଷୟରେ ଆମେ ପଚାରୁ, ଆପଣଙ୍କର କେଉଁ ଜାଗାରେ ମୁଣ୍ଡ ବଥା ହେଉଛି, ଆପଣଙ୍କର ଯେଉଁ ମୁଣ୍ଡ ବଥାର ଫ୍ରିକ୍ୱେନ୍ସି କ'ଣ ରହେ, ମୁଣ୍ଡ ବଥାର କେଉଁ କେଉଁ କାରଣରୁ ଆପଣଙ୍କର ଟ୍ରିଗର ରହେ, ଏଗୁଡ଼ିକ ସବୁ ଡକ୍ଟରଙ୍କୁ ଜଣାଇବା ନିତ୍ୟାନ୍ତ ଆବଶ୍ୟକତା ଅଛି। ଏବଂ ଆମେ ତାର ମାଇଗ୍ରେନ୍ ରୋଗକୁ ଡିଟେକ୍ଟ କରିବା ପାଇଁ ୟୁଜୁଆଲି କୌଣସି ପରୀକ୍ଷା ନଥାଏ, କିନ୍ତୁ ତା ଅନ୍ୟ କେତୋଟି ଯେଉଁ ଅସୁବିଧା ଥାଏ ସେଥିପାଇଁ ଆମେ କେତେବେଳେ କ୍ଷେତ୍ରରେ ଆମେ ମୁଣ୍ଡ ସ୍କାନିଂ ମଧ୍ୟ କରିଥାଉ ଏବଂ ତାପରେ ଆମେ ତାର ଟ୍ରିଟମେଣ୍ଟ ଷ୍ଟାର୍ଟ କରାଯାଏ। ପ୍ରଥମ ଜିନିଷ ହେଲା ମାଇଗ୍ରେନ୍ ପାଇଁ ଆପଣଙ୍କର ଡାକ୍ତରଙ୍କ ସହିତ ପରାମର୍ଶ କରିବା ଦରକାର ଅଛି ଏବଂ ସିଏ ଯେମିତି ଔଷଧ, ଆମେ ମାଇଗ୍ରେନ୍ ପାଇଁ ମୁଖ୍ୟତଃ ଦୁଇ ପ୍ରକାର ଔଷଧ ଦିଆଯାଏ, ଗୋଟିଏ ପ୍ରୋଫାଇଲେକ୍ଟିକ୍ ମେଡ଼ିସିନ ଯେଉଁଟାକି ଆପଣ ଯଦି ଖାଇବେ ତାହେଲେ ମାଇଗ୍ରେନ୍ର ଆଟାକ୍ ଆପଣଙ୍କର କମ୍ ରହିବ ଏବଂ ତାର ଫ୍ରିକ୍ୱେନ୍ସି ମଧ୍ୟ କମ୍ ରହିବ। ତ ସେଇ ମେଡ଼ିସିନକୁ ଆମେ ପ୍ରୋଲଙ୍ଗ ଡ୍ୟୁରେସନ୍ ପାଇଁ ଦେଇଥାଉ। ଏବଂ ଆଉ ଗୋଟିଏ ପ୍ରକାର ମେଡ଼ିସିନ ଅଛି ଯେଉଁଟାକି ଆପଣଙ୍କର ଯେତେବେଳେ ମାଇଗ୍ରେନ୍ ହୁଏ ବା ମୁଣ୍ଡ ବଥା ଷ୍ଟାର୍ଟ ହୁଏ ସେହି ସମୟରେ ଯଦି ଆପଣ ଖାଉଛନ୍ତି ତାହେଲେ ମାଇଗ୍ରେନ୍ର ମୁଣ୍ଡ ବଥା ଆପଣଙ୍କର କମିଯାଏ। ଥାର୍ଡ ପଏଣ୍ଟ ହେଲା ଔଷଧ ନଥାଇକି ଆମର ଯେଉଁ ନନ୍ ଫାର୍ମାକୋଲୋଜିକାଲ ଟ୍ରିଟମେଣ୍ଟ ସେଇଟା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ, ଯେଉଁଟାକି ଆପଣଙ୍କ ଟ୍ରିଗର ଗୁଡ଼ିକ ବିଷୟରେ ଯେଉଁ ମୁଁ ଆଲୋଚନା କଲି ସେଗୁଡ଼ିକୁ ଆମକୁ ଏଭଏଡ୍ କରିବା ଦରକାର ଏକ। ଦୁଇ ହେଲା ଆପଣଙ୍କୁ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର ଏବଂ ଯେଉଁ ଫୁଡ଼ ଗୁଡ଼ିକ ଟ୍ରିଗର କରୁଛି ସେଗୁଡ଼ିକ ଏଭଏଡ୍ କରିବା ଦରକାର ଅଛି। ପାଣି ବା ଆପଣଙ୍କର ହାଇଡ୍ରେସନ୍ ଠିକ୍ ଭାବରେ ମେଣ୍ଟେନ୍ କରିବାର ଆବଶ୍ୟକତା ଅଛି ଏବଂ ପଲ୍ୟୁସନ୍, ଷ୍ଟ୍ରେସ୍ ଏବଂ ଖରା ଏଗୁଡ଼ିକଠୁ ଆମେ ଦୂରରେ ରହିବା ଦରକାର। ନିୟମିତ ସନ୍ତୁଳିତ ବ୍ୟାୟାମ କରିବାର ଆବଶ୍ୟକତା ଅଛି। ଯୋଗ ଏବଂ ପ୍ରାଣାୟମ ମଧ୍ୟ ଦେଖାଦେଇଛି ସେଇଟା ମାଇଗ୍ରେନ୍କୁ ବହୁତ ହେଲ୍ପଫୁଲ୍ କରୁଛି, ତେଣୁ ସେଗୁଡ଼ିକ ମଧ୍ୟ କରିବାର ଆବଶ୍ୟକତା ଅଛି। ତ ଏଗୁଡ଼ିକ ଯଦି ଆମେ କରୁଛୁ ତାହେଲେ ଆମର ମାଇଗ୍ରେନ୍ ବା ହେଡ଼େକ୍ ନିଶ୍ଚୟ କମ୍ ରହିବ ଏବଂ ତା ସହିତ ଆପଣଙ୍କର ଡାକ୍ତରଙ୍କ ସହିତ ପରାମର୍ଶ କରି ନିୟମିତ ବ୍ୟବଧାନରେ ଔଷଧ ମଧ୍ୟ ଖାଇବାର ଆବଶ୍ୟକତା ଅଛି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ରାତି 10:35:17 ପ୍ରଚାର କରୁଛୁ ସିନେ ତରଙ୍ଗ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିପାରିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ ଜାନ୍ ଚଳଚ୍ଚିତ୍ରର। ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ମନୋହର ଉଦାସ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ତେରି ନାମ ଚଳଚ୍ଚିତ୍ରର। ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।